ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 18 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 8 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:30 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ରବି ନାରାୟଣ ଦାସଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ବର୍ତ୍ତମାନ ଗୀତଟିକୁ ରଚନା କରିଛନ୍ତି ଗୀତିକାର ନୃସିଂହ ଗଜପତି।

ଗୀତା ଦାସଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟିକୁ। ରଚନା କରିଛନ୍ତି ଗୀତିକାର ଅଲେଖ ବିଶ୍ୱାଳ।

ଶ୍ରୋତାବନ୍ଧୁ ଏ ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ଶିଳ୍ପୀ ଗୀତା ଦାସଙ୍କ କଣ୍ଠରେ ରଚନା କରିଥିଲେ ଅଲେଖ ବିଶ୍ୱାଳ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ଯେତେବେଳେ ଚିତ୍ତଶୁଦ୍ଧି କଥା ଭାବୁ ମନରେ ଆସେ ଏହା କ'ଣ କରିବା ସହଜ, ଏହା କ'ଣ ସମ୍ଭବ। ପ୍ରକୃତରେ ବିଚାର କଲେ ଏହା ସହଜ ନୁହେଁ, କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। ଚିତ୍ତଶୁଦ୍ଧି ପାଇଁ ପ୍ରଥମ ଆବଶ୍ୟକତା ହେଉଛି

ପ୍ରଜର୍କୁଲୁ ଶ୍ରୀରାମଚରିତ ମାନସ କଣ୍ଠଦାନ କରିଥିଲେ ଶିଳ୍ପୀ ରବୀନ୍ଦ୍ର ସାଠୀ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର। ରଚନା କରିଥିଲେ ଗୋସ୍ୱାମୀ ତୁଳସୀ ଦାସ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ଗୀତାରାଣୀ ଦାସ। ଗୀତଟିକୁ ରଚନା କରିଛନ୍ତି ଗୀତିକାର ଗୋକୁଳାନନ୍ଦ ଧଳ।

ଗୀତଟିକୁ ଆପଣମାନେ ଶୁଣିଲେ ଶିଳ୍ପୀ ଗୀତାରାଣୀ ଦାସଙ୍କ କଣ୍ଠରେ, ରଚନା କରିଥିଲେ ଗୋକୁଳାନନ୍ଦ ଧଳ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ 10:00 ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ 11:00 and 2:45। ଯୁବବାଣୀ ପ୍ରଚାରିତ ହେବ 5:30। ଆଜି ଏଥିରେ ଶୁଣିବେ ନାଟକ ଅଦ୍ୱିତୀୟ ଆକାଶବାଣୀ। ଯୁବଶକ୍ତି ପ୍ରଚାରିତ ହେବ ଆକାଶବାଣୀ କଟକ କେନ୍ଦ୍ରରୁ 6:30। 7:00 ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। କୃଷି ହାଲଚାଲ କାର୍ଯ୍ୟକ୍ରମର ସମୟ 7:30। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ନଡ଼ିଆରେ ମୁଖ୍ୟ କୀଟମାନଙ୍କର ପରିଚାଳନା। ଆଲୋଚକ ଅଛନ୍ତି ସ୍ୱୟଂ ସିଂ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ 8:00। ବିଶେଷ ନାଟ୍ୟ ରୂପକ ଅନାହତ ଯାତ୍ରାର ପୁନଃ ପ୍ରସାରଣ ଶୁଣିପାରିବେ 9:30। ଏହା ଥିଲା ଆଜିର କାର୍ଯ୍ୟକ୍ରମର କିଛି ସୂଚନା। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322

0: ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏହି ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ତାରିଖ ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ତାଲିକା ଅନୁଯାୟୀ 551ଟି ସହର ଏବଂ ବିଦେଶର 14ଟି ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା ଏନ୍ଟିଏର ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି 9ମ ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲ୍ୟାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଏନ୍ଏସି ଅନ୍ତର୍ଗତ ମନ୍ଦିରପଡ଼ା ସ୍ଥିତ ଏକ ଗୋଦାମ ଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନସିପ୍ 2026ର ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଦିନ ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7°C ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ଆଜିର ମହାସଧେ କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି।

0: ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳି ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷ ଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘ ଦିନ ଧରି ବ୍ୟବହାର କରୁଥିଲେ। ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା। ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂରପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି। ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି। ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକ୍ୱିନୋଲ ବଟିକା ଆଜି ଆପଣଙ୍କ ବାପା ମା ବୁଢ଼ା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ ବଟିକାଟେ ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକେ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯାହା ବିଷ ନ ପାଲଟିଯିବ ଏକଥା କହିହବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋତ୍ସବ କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା NET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ।

ଏବଂ ପଶ୍ଚିମବଙ୍ଗରୁ 4800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି, ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି, ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ 9 ବିଲିଅନ୍ ଡଲାର ନିକଟବର୍ତ୍ତୀ ହେଉଥିବା ବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା 45 ବିଲିଅନ୍ ଡଲାରକୁ ବୃଦ୍ଧି ପାଇବ। ସେ କହିଛନ୍ତି, ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400କୁ ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା NTAର ୱେବସାଇଟ୍ରେ ଘୋଷଣା କରାଯିବ ବୋଲି NTA ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। CBI ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ BJP ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜକୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ April 8 ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ସତର୍କ କରାଇଛନ୍ତି, ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି, ୱାଶିଂଟନ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା 8ମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ

0: ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ, ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ 1 August-15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁ ରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବା ବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗା ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014 ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃଆରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି, ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗା ନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା NEET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର

0: ଯୋଗାଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନ କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାର ମାସରେ ଅନେକ ଯାନିଯାତ୍ରା ଅନୁଷ୍ଠିତ ହୁଏ। କିନ୍ତୁ ଏସବୁ ଯାତ୍ରା ମଧ୍ୟରେ ଶ୍ରେଷ୍ଠ ଯାତ୍ରା ହେଉଛି ପତିତ ପାବନ ଯାତ୍ରା ବା ଘୋଷଯାତ୍ରା। ଏବଂ ଏହି ମହାପ୍ରଭୁଙ୍କର ଘୋଷଯାତ୍ରା ନିମିତ୍ତ ତିନୋଟି ଦିବ୍ୟ ରଥ ନିର୍ମାଣ କରାଯାଇଥାଏ। ପ୍ରତିବର୍ଷ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ମହାପ୍ରଭୁଙ୍କର ରଥ ନିର୍ମାଣରେ ଅନେକ ସେବକ ସେମାନଙ୍କର ଦାୟିତ୍ୱ ସମ୍ପାଦନ କରିଥାନ୍ତି। ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣରେ କେଉଁ ସେବକମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଥାନ୍ତି ଏବଂ କିଭଳି ଭାବରେ ତାହା ସମ୍ପାଦନ କରିଥାନ୍ତି ସେ ବିଷୟରେ ଜାଣିବା। ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁକଦେବ ମହାନ୍ତି। ଆଜ୍ଞା ନମସ୍କାର।
1: ନମସ୍କାର।
0: ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମିତ୍ତ ପ୍ରତିବର୍ଷ ତିନୋଟି ରଥ ନିର୍ମାଣ କରାଯାଇଥାଏ ଏବଂ ଏହି ରଥ ନିର୍ମାଣରେ ଅନେକ ସେବକ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଥାନ୍ତି। ସେହି ସେବକମାନଙ୍କର ଭୂମିକା ସମ୍ପର୍କରେ ଏବଂ ସେବକମାନଙ୍କର ପ୍ରକାରଭେଦ ସମ୍ପର୍କରେ ଟିକେ ଆପଣ ବର୍ଣ୍ଣନା କରନ୍ତୁ।
1: ନୀଳ

ସ୍କନ୍ଦ ପୁରାଣଙ୍କର ବୈଷ୍ଣବ ଖଣ୍ଡରେ ରଥଯାତ୍ରାର ଯେଉଁ ସିଦ୍ଧାନ୍ତ ଉଲ୍ଲିଖିତ ହୋଇଛନ୍ତି, ତଦନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜ ନାରଦଙ୍କ ନିର୍ଦ୍ଦେଶରେ ସହସ୍ର ଯଜ୍ଞର ପୂର୍ଣ୍ଣାହୁତି ପରେ ଦେବଶିଳ୍ପୀ ବିଶ୍ୱକର୍ମା ଏବଂ ପଦ୍ମନିଧିଙ୍କ ଦ୍ୱାରା ସେଠି ଯେଉଁ ରଥ ନିର୍ମାଣ କାର୍ଯ୍ୟ କରିଥିଲେ ଏବଂ ସେ ଯେଉଁ ରଥ ତିନୋଟି ନିର୍ମିତ ହୋଇଥିଲା ଗୁଣ୍ଡିଚା ଘର ଠାରୁ ମହାପ୍ରଭୁଙ୍କୁ ନେବା ପାଇଁ ଶ୍ରୀମନ୍ଦିର ପର୍ଯ୍ୟନ୍ତ, ସେଠି ବର୍ଣ୍ଣନା ଦିଆଯାଇଛି, ରଥ ଷୋଡ଼ଶ ଚକ୍ରସ୍ତୁ ବିଷ୍ଣୁ କାର୍ଯ୍ୟ ପ୍ରଯତ୍ନତଃ ଚତୁର୍ଦ୍ଦଶ ବଳମ ସେବ ସୁଭଦ୍ରାୟାସ୍ତୁ ଦ୍ୱାଦଶ, ଅର୍ଥାତ୍ ଷୋଡ଼ଶ କଳା ଅନୁସାରେ ବିଷ୍ଣୁଙ୍କର ରଥର ଚକ ସଂଖ୍ୟା ଷୋହଳ, ଚତୁର୍ଦ୍ଦଶ ଭୁବନାନୁସାରେ ଭୁବନାଧିପତି ବଳଭଦ୍ରଙ୍କ ରଥର ଯେଉଁ ଚକ ସଂଖ୍ୟା ଚଉଦ, ଦ୍ୱାଦଶ ରାଶି ଅନୁସାରେ ଗ୍ରହରୂପୀ ଜନାର୍ଦ୍ଦନଙ୍କର ଶକ୍ତି ସୁଭଦ୍ରା ତାଙ୍କର ରଥଚକର ସଂଖ୍ୟା ହେଉଛି ବାର। ଏଇ ଯେଉଁ ଦିବ୍ୟ ରଥ, ଇଏ ରଥ ହେଉଛନ୍ତି ବିଷ୍ଣୁ ଦୈବତ, ଅତଏବ ବିଷ୍ଣୁ ହେଉଛନ୍ତି ଏହାର ଅଧିପତି ଦେବତା। ମାନସାର ଅପରାଜିତା ପୁଚ୍ଛା ଶୁଲ୍ୟ ସୂତ୍ର ବିଶ୍ୱକର୍ମୀୟ ରଥ ନିର୍ମାଣ ପଦ୍ଧତି ଗୃହକର୍ଣ୍ଣିକା ଶିଳ୍ପସାର ସଂଗ୍ରହ ଇତ୍ୟାଦି ଗ୍ରନ୍ଥରେ ଆପଣ ଦେଖିବେ ରଥ ନିର୍ମାଣ ସମ୍ପର୍କରେ ସୂତ୍ରମାନ ଉକ୍ତିମାନ ଉଲ୍ଲିଖିତ ଅଛି। ଏହି ପ୍ରାମାଣିକ ଗ୍ରନ୍ଥମାନଙ୍କର ପ୍ରମାଣ ଅନୁଯାୟୀ ପାରମ୍ପରିକ ଭାବରେ ପରମାତ୍ମା ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ରଥ ନିର୍ମାଣ କରାଯାଇଥାଏ। ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ସମୁଦାୟ ରଥକୁ ସତେଇଶ ଭାଗ କରାଯାଏ, ଯେପରି ପରମାତ୍ମା ଶ୍ରୀ ଜଗନ୍ନାଥଙ୍କ ଶରୀରରେ ସତେଇଶଟି ନକ୍ଷତ୍ର ଅବସ୍ଥାନ କରନ୍ତି, ସମସ୍ତ ଶରୀରରେ ନକ୍ଷତ୍ର ଗହଣରେ ମଧ୍ୟ ନବଗ୍ରହ ଅବସ୍ଥାନ କରନ୍ତି। ସେହିପରି ସତେଇଶ ନକ୍ଷତ୍ର ଅନୁସାରେ ରଥ ହିଁ ପରମ ପୁରୁଷ ନ୍ୟାୟରେ ତାକୁ ସତେଇଶ ଭାଗରେ ବିଭକ୍ତ କରାଯାଇଥାଏ। ଏଠି ଗୋଟେ କଥା ମୋର ସ୍ମରଣକୁ ଆସେ ଯେ ଯେତେବେଳେ ଇନ୍ଦ୍ରଙ୍କ ପ୍ରଦତ୍ତ ବଜ୍ରକୁ ପ୍ରୟୋଗ କଲେ ରୁଦ୍ର ବୃତ୍ରାସୁର ଉପରେ, ସେତେବେଳେ ବଜ୍ର ତା'ର ବକ୍ଷସ୍ଥଳରେ ଆଘାତ କରିବାରେ ବଜ୍ରଟି ଚାରିଖଣ୍ଡ ହୋଇଗଲା ଏବଂ ଚତୁର୍ଦିଗକୁ ବିକ୍ଷିପ୍ତ ହୋଇଗଲା। ସେମାନେ ଯଜ୍ଞର ବ୍ୟବହୃତ ଚାରୋଟି ମୁଖ୍ୟ ଦ୍ରବ୍ୟରେ ପରିଣତ ହେଲେ, ସୂପ, ଜୁପ, ରଥ ଏବଂ ସର।

0: ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ରଥ, ଆପଣ ଦେଖିବେ ଦ୍ରାବିଡ଼ ପଦ୍ଧତି ଅନୁସାରେ ତାକୁ ନିର୍ମାଣ କରାଯାଇଥାଏ। କିନ୍ତୁ ଏଠି ପୁଣି ପ୍ରଶ୍ନ ଆସିବ ଯେ ଦ୍ରାବିଡ଼ ପଦ୍ଧତି ମଧ୍ୟରେ ଆହୁରି ତିନୋଟି ପଦ୍ଧତି ରହିଛନ୍ତି, ଅର୍ଥାତ୍ ଆନ୍ଧ୍ର, କଳିଙ୍ଗ ଏବଂ ଚାଲୁକ୍ୟ। କିନ୍ତୁ ଏହି ତିନୋଟି ସ୍ୱତନ୍ତ୍ର ପଦ୍ଧତି ମଧ୍ୟରୁ ଶ୍ରୀଜଗନ୍ନାଥଙ୍କର ରଥ ନିର୍ମାଣ ପଦ୍ଧତି କଳିଙ୍ଗ ଶାଖାର ଅନ୍ତର୍ଗତ ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଳା ମଧ୍ୟ ଅଟେ। ଏହାର ପ୍ରବର୍ତ୍ତକ କିଏ ନା ପ୍ରଭାକର କଳିଙ୍ଗ। କାହିଁକି ନା ଆମର ଶିଳ୍ପୀମାନେ, ମହାରଣାମାନେ, ବିଶ୍ୱକର୍ମାମାନେ ତାଙ୍କୁ ହିଁ ପ୍ରଣାମ କରି ଏ କାର୍ଯ୍ୟ ଆରମ୍ଭ କରିଥାନ୍ତି। ପ୍ରଭାକର କଳିଙ୍ଗାୟ ନମସ୍ତେ ବର୍ଦ୍ଧକି ଗୁରୁ। ଏହି ପ୍ରଭାକର କଳିଙ୍ଗଙ୍କୁ ରଥକାରମାନେ ଗୁରୁ ତଥା ମହାରଥକାର ବୋଲି ମାନିଥାନ୍ତି, ଯାହାର ପ୍ରାରମ୍ଭ ହୁଏ ରଥ ଖଳାରୁ। ଆପଣମାନେ ଦେଖନ୍ତି ଯେଉଁଠି ରଥ ନିର୍ମାଣ କରାଯାଉଛି ଶ୍ରୀକ୍ଷେତ୍ରରେ, ତାହାର ନାମ ହେଉଛି ରଥଖଳା। ଏହି ରଥଖଳା ହେଉଛି ରଥ ଆବିର୍ଭାବଙ୍କର ଉପଯୁକ୍ତ ସ୍ଥଳ, ସେଇଠି ହିଁ ରଥ ନିର୍ମାଣ କରାଯାଏ। ଏଇ ଯେଉଁ ରଥଖଳା, ଏହି ରଥଖଳାର ସର୍ବୋପରି ତ ନାୟକ ରହିଲେ ମହାପ୍ରଭୁ ଜଗନ୍ନାଥ, ଆହେ ନୀଳାଚଳ ନାୟକ। କିନ୍ତୁ ତାଙ୍କରି ନିର୍ଦ୍ଦେଶରେ ଏଇ ଯେଉଁ ରଥ ନିର୍ମାଣ କରାଯାଏ, ଏହି ରଥଖଳାରେ ଥାନ୍ତି ଅନେକ ନାୟକ।
1: ତେବେ ସମୁଦାୟ କେତେ ପ୍ରକାରର ସେବକ ରହିଛନ୍ତି ଏବଂ ସେମାନେ କ'ଣ କ'ଣ ଦାୟିତ୍ୱ ସମ୍ପାଦନ କରୁଛନ୍ତି ଟିକେ କୁହନ୍ତୁ।
0: ସେ ଯେଉଁ ନାୟକ ଅର୍ଥାତ୍ ରଥକାର, ତାଙ୍କୁ ସାତ ଶ୍ରେଣୀରେ ସାତ ଭାଗରେ ବିଭକ୍ତ କରାଯାଇଛି। ଏଇ ଯେଉଁ ସପ୍ତ ରଥକାର ବା ସପ୍ତ ନାୟକ ରଥଖଳାର, ଏଇ ସପ୍ତ ନାୟକଙ୍କର କାର୍ଯ୍ୟ ଉପାଦାନକୁ ସଂକ୍ଷେପରେ କହିଲେ ଆପଣମାନେ ଅତି ସରଳରେ ବୁଝିଯାଇପାରିବେ ଯେ କିଏ କିଏ କେଉଁ କେଉଁ କାର୍ଯ୍ୟରେ ନିଜକୁ ବିନିଯୁକ୍ତ କରନ୍ତି। ପ୍ରଥମେ ହେଉଛନ୍ତି ଗୁଣାକାର। ଗୁଣାକାରମାନେ ରଥର ସମସ୍ତ ଅଙ୍ଗର ତାଳ ମାନ ନିର୍ଦ୍ଧାରଣ କରନ୍ତି। ତାପରେ ଆସିଲେ ମୁଖ୍ୟ ରଥକାର ବା ପାହି ମହାରଣା, ଯିଏକି ରଥର ମୁଖ୍ୟ ଅଙ୍ଗଗୁଡ଼ିକୁ ଗଠନ କରନ୍ତି। ଆମର ଜଗନ୍ନାଥଙ୍କ ରଥର ଜଣେ ମୁଖ୍ୟ ବିଶ୍ୱକର୍ମା ଅଛନ୍ତି, ବଳଭଦ୍ରଙ୍କ ରଥର ଜଣେ ମୁଖ୍ୟ ବିଶ୍ୱକର୍ମା ଅଛନ୍ତି, ସୁଭଦ୍ରାଙ୍କ ରଥର ଜଣେ ମୁଖ୍ୟ ବିଶ୍ୱକର୍ମା ଅଛନ୍ତି ଏବଂ ତାଙ୍କରି ଅଧୀନରେ ଅନ୍ୟ ମହାରଣାମାନେ, ଅନ୍ୟ ବିଶ୍ୱକର୍ମାମାନେ ମଧ୍ୟ କାର୍ଯ୍ୟ କରିଥାନ୍ତି। ଏବଂ ଏମାନେ ତ ଏଇ ତିନି ରଥର ଯେଉଁ ବିଶ୍ୱକର୍ମା ଏବଂ ଅନ୍ୟ ମହାରଣାମାନେ, ଆମର ଅକ୍ଷୟ ତୃତୀୟା ଦିନ ସେମାନେ ଶାଢ଼ୀ ବାନ୍ଧିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କର କୃପାକୁ ଅଙ୍ଗୀକାର କରି ରଥ ନିର୍ମାଣରେ ନିଜକୁ ନିୟୋଜିତ କରିଥାନ୍ତି। ତାପରେ ଆପଣ ଦେଖିବେ ଲହୋକାର ବା କମାର, କଣ୍ଟା ନାୟକ, ସେମାନେ କ'ଣ କରନ୍ତି ନା ରଥର ଯେଉଁ ଚକବଳା, କୁରାଣ୍ଡିଆ, କଣ୍ଟା, ଯେତେକ ଲହ ଉପାଦାନ ତାକୁ ସେମାନେ ନିର୍ମାଣ କରିଥାନ୍ତି। ତାପରେ ଆସୁଛନ୍ତି କିଏ ନା ଛନ୍ଦକାର ବା ଛନ୍ଦ ଛକା ନାୟକ, ସେମାନେ କ'ଣ କରନ୍ତି ନା ରଥର କାଷ୍ଠମାନ କାନ୍ଧରେ ବୋହି ନେଇ ସେମାନେ ଭେଣ୍ଡିଆ ଭାବରେ ଛନ୍ଦ, ସାଙ୍ଗି ଆଉ ଛେକାରେ ପକାନ୍ତି। ତା ନହେଲେ ରଥ ନିର୍ମାଣ ହେବ କେମିତି? ଯେଉଁ ଭୋଇ ସେବକ ବାଉରି ଭେଣ୍ଡିଆ ମାନେ ଯେଉଁ ଛେକାରେ ପକାନ୍ତି, ସହାୟତା କରନ୍ତି। ତାପରେ ଆସୁଛନ୍ତି କିଏ ନା ରୂପକାର ବା ମୂର୍ତ୍ତିକାର ନାୟକ। ଆପଣମାନେ ଜାଣନ୍ତି ଆମର ଏଇ ଯେଉଁ ରୂପକାର ବା ମୂର୍ତ୍ତିକାର ବା ଚିତ୍ରକାର ନାୟକ, ଆପଣ ଦେଖିବେ ଏଇ ମୂର୍ତ୍ତିକାର ନାୟକ ସେମାନେ ରୂପକାର ଯେଉଁମାନେ ସେମାନେ ଦାରୁ, ସାରଥୀ, ଅଶ୍ୱ, ରଥପାଳ ଇତ୍ୟାଦିଙ୍କ ରୂପ ବା ମୂର୍ତ୍ତିମାନ ନିର୍ମାଣ କରନ୍ତି। ଏମାନଙ୍କୁ ରୂପକାର ବା ମୂର୍ତ୍ତିକାର ନାୟକ ବୋଲି କୁହାଯାଏ। ଚିତ୍ରକାରମାନେ କ'ଣ କରନ୍ତି, ରଥର ବିଭିନ୍ନ ଅଂଶକୁ ବିଭିନ୍ନ ରଙ୍ଗରେ ସେମାନେ ଚିତ୍ରିତ କରିଥାନ୍ତି। ଆମ ପୁରୀରେ ଗୋଟେ ସାହି ମଧ୍ୟ ନାମିତ ହେଇଛି ଚିତ୍ରକାର ସାହି। ସଭା ଶେଷରେ ଆସନ୍ତି କିଏ ନା ସିପୁଟି, ଅର୍ଥାତ୍ ସୂଚିକାର ବା ଦରଜି, ଯିଏ ସୂଚିକାର ନାୟକ ଦରଜି, ଯିଏ ରଥର ମଣ୍ଡଣି, ଚାନ୍ଦୁଆ, ଘେର, ଧ୍ୱଜାନେତ ୟାକୁ ସବୁ ନିର୍ମାଣ କରିବାରେ ଅତ୍ୟନ୍ତ ଦକ୍ଷ, ପାରଙ୍ଗମ ଏବଂ ପଟୁ ଅଟନ୍ତି।

0: ସପ୍ତନାୟକଙ୍କର କଥା ଆପଣଙ୍କୁ ମୁଁ କହିଲି, ଏମାନଙ୍କର ଶ୍ରମ, ଏମାନଙ୍କର କାରିଗରୀ କୌଶଳ, ଏମାନଙ୍କର ନିପୁଣତା, ଏମାନଙ୍କର କଳାକୁଶଳତା ଏବଂ ଏମାନଙ୍କର ଭାବ ଭକ୍ତି, ଏସବୁ ଭିତରେ ମହାପ୍ରଭୁଙ୍କର ଏଇ ରଥ ଧୀରେ ଧୀରେ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥାଏ। ଏଇ ସପ୍ତନାୟକଙ୍କୁ ନେଇ ଏଇ ଯେଉଁ ସାତଟି ନିଯୋଗ ମଧ୍ୟ ଗଠିତ ହୋଇଥାଏ। ଏହା ବ୍ୟତୀତ ଚଉଶାଳିଆ ଏବଂ ରଙ୍ଗତା ଏମିତି ମଧ୍ୟ ଆହୁରି ନିଯୋଗ ରହିଛି। ଅକ୍ଷୟ ତୃତୀୟା ଦିନ ଯୌଶାଳ ଦ୍ୱାରା ଅର ଭୁଣ୍ଡି ଝରା କନକ ମୁଣ୍ଡାଇ ୟାକୁ ସେମାନେ ରଙ୍ଗ କରନ୍ତି, ଆଉ ରସପତ୍ରରେ ରାହୁମୁଣ୍ଡ ହଂସ ନବଗୁଞ୍ଜର ଆଦିକୁ ସଜାନ୍ତି। ତେଣୁ ଏଇଭଳି ଭାବରେ ରଥ ନିର୍ମାଣରେ ଏହି ସେବକମାନେ ନିଜକୁ ବିନିଯୁକ୍ତ କରିଥାନ୍ତି ଏବଂ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଏଇ ବିଭିନ୍ନ ଯେଉଁ ସେବକମାନଙ୍କର, ବିଭିନ୍ନ କାରିଗରମାନଙ୍କର ଯେଉଁ ମୁଖ୍ୟ ଭୂମିକା, ସେ ମୁଖ୍ୟ ଭୂମିକାକୁ ଆମକୁ ପ୍ରଶଂସା କରିବାକୁ ହେବ। ଏଇଥିପାଇଁ କାରଣ ଏଠି ସବୁ ମାନେ ଆଙ୍ଗୁଳ ପରିମାପ ଉପରେ କାର୍ଯ୍ୟ ହେଇଯାଏ। ଏ ସମସ୍ତ କଥା କହିବାକୁ ଗଲାବେଳେ ଆପଣଙ୍କର ସ୍ମରଣକୁ ଆସିବ, ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ।
1: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ତିନି ରଥ ନିର୍ମାଣରେ ସମର୍ପିତ ସେବକମାନଙ୍କ ସମ୍ପର୍କରେ ଆପଣ ଆଜିର କାର୍ଯ୍ୟକ୍ରମରେ ଅନେକ ତଥ୍ୟ ଉପସ୍ଥାପନ କଲେ, ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ବାସ୍ତବରେ ଶ୍ରୋତାବନ୍ଧୁ, ଶ୍ରୀକ୍ଷେତ୍ରର ରଥ ସେବକମାନଙ୍କର ଜୀବନ ଧନ୍ୟ। ଘୋଷଯାତ୍ରାରେ ସେମାନେ ନିର୍ମାଣ କରୁଥିବା ତିନି ଦିବ୍ୟ ରଥରେ ଚତୁର୍ଥା ମୂର୍ତ୍ତି ବିରାଜିତ ହୋଇ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। ଭକ୍ତଗଣ ଅପୂର୍ବ ରଥତ୍ରୟକୁ ଦର୍ଶନ କରି ଭାବ ବିହ୍ୱଳିତ ହୁଅନ୍ତି।

ପ୍ରଜାରକୁଲୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଉପସ୍ଥାପନ କରିଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅତସୀ କୁସୁମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

ଯେଉଁ କେତୋଟି ଓଡ଼ିଶୀ ଗୀତ ଶିଳ୍ପୀ ବିଜୟ କୁମାର ଜେନାଙ୍କ କଣ୍ଠରେ ଶିଳ୍ପୀ ଗାଇଛନ୍ତି ବେଣୁଧରଙ୍କ ରଚନାରୁ ସଙ୍ଗୀତ ବିଜୟ କୁମାର ଜେନା

ରଥ ନିର୍ମାଣ କାର୍ଯ୍ୟ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସୁଚାରୁରୂପେ ଚାଲିବା କୌଣସି କମ୍ କଥା ନୁହେଁ। ତେବେ ଶ୍ରୋତାବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି ଅଷ୍ଟମୀ ତିଥି, ଜ୍ୟେଷ୍ଠ ମାସ ସୋମବାର, ବୃଷ ଦିନାଙ୍କ 25, ଜୁନ୍ ମାସ 8 ତାରିଖ। ଆଜିର ସୂର୍ଯ୍ୟୋଦୟର ସମୟ ହୋଇଥିଲା 5:10:35 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:20:51। ତେବେ ଜାଣିବା କିଛିଟା କଥା ଯାହା ଅତୀତରେ 8 ଜୁନ୍ରେ ଘଟିଥିଲା। ଆକାଶବାଣୀ କିମ୍ବା ଅଲ୍ ଇଣ୍ଡିଆ ରେଡ଼ିଓ, ଯାହା ବି କୁହନ୍ତୁ, ଏ ନାଁଟି ରେଡ଼ିଓକୁ ଶୁଣୁଥିବା, ରେଡ଼ିଓକୁ ଭଲ ପାଉଥିବା ଶ୍ରୋତାମାନଙ୍କ ମନରେ ଗୋଟିଏ ବିଶେଷ ମହତ୍ତ୍ୱ ରଖେ। ଆକାଶବାଣୀ ଆରମ୍ଭ ହେବା ସମୟରୁ ହିଁ ନିଜ ଶ୍ରୋତାମାନଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଆପଣମାନଙ୍କ ପାଖରେ ପହଞ୍ଚାଇ ଚାଲିଛି। ତେବେ ଭାରତର ଏହି ସରକାରୀ ରେଡ଼ିଓ ସେବା 1936 ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍ ନାଁରୁ ପରିବର୍ତ୍ତିତ ହୋଇ ଅଲ୍ ଇଣ୍ଡିଆ ରେଡ଼ିଓ ନାଁରେ ନାମିତ ହୋଇଥିଲା। ତେବେ ଆପଣମାନଙ୍କର ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆକାଶବାଣୀର 90 ବର୍ଷର ସଫଳ ଯାତ୍ରାର ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଛି ତଥ୍ୟ ସମ୍ବଳିତ ନାଟ୍ୟ ରୂପକ ଅନାହତ ଯାତ୍ରା, ଯାହା ପ୍ରଚାରିତ ହେବ ଆଜି 8:30। ତେଣୁ ଶୁଣିବାକୁ ଭୁଲିବେନି ନାଟ୍ୟ ରୂପକ ଅନାହତ ଯାତ୍ରା। ତେବେ କଥା ହେଉଛି ଜୁନ୍ 8 ଘଟିଥିବା କିଛି ଘଟଣାବଳୀର। 1948 ହୋଇଥିଲା ଗୋଟିଏ ଐତିହାସିକ ବିମାନ ସେବା। ଭାରତର ଏୟାର ଇଣ୍ଡିଆ ଏବଂ ବ୍ରିଟେନ୍ ମଧ୍ୟରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ କରାଯାଇଥିଲା, ଯାହାର ନାଁ ରଖାଯାଇଥିଲା ମାଲାବାର ପ୍ରିନ୍ସେସ୍। ଭାରତର ଅନ୍ୟତମ ସ୍ୱତନ୍ତ୍ରତା ସଂଗ୍ରାମୀ, ସମାଜସେବୀ, ସମାଜବାଦୀ ବିଚାରକ, ରାଜନେତା ତଥା ଲୋକନାୟକ ଜୟପ୍ରକାଶ ନାରାୟଣ 1975 ଜୁନ୍ 8 ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ପାଟନାରେ ଐତିହାସିକ ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ କରିଥିଲେ। କ୍ରୀଡ଼ା ଜଗତରେ, ବିଶେଷ କରି ଟେନିସ୍ କ୍ରୀଡ଼ାରେ ମହେଶ ଭୂପତିଙ୍କ ନାଁ ବେଶ୍ ପରିଚିତ। 1997 ଜୁନ୍ 8 ପ୍ୟାରିସ୍ର ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଭାରତର ମହେଶ ଭୂପତି ଟାଇଟଲ୍ ଜିତି ଇତିହାସ ରଚିଥିଲେ। ଗାନ୍ଧୀ, ଦ ରାଇଜିଂ, ମଙ୍ଗଲ ପାଣ୍ଡେ, ଚରଣ ଦାସ ଚୋର, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପରି ଅନେକ ସଫଳ ଚଳଚ୍ଚିତ୍ରର ଲେଖକ, ନାଟ୍ୟ ନିର୍ଦ୍ଦେଶକ, କବି, ଅଭିନେତା ହବିବ ତନ୍ଭୀରଙ୍କର 1999 ଜୁନ୍ 8 ନିଧନ ହୋଇଥିଲା। ନିଜ ରଚନା ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପରି ସମ୍ମାନଜନକ ପୁରସ୍କାର ପାଇଥିଲେ ହବିବ ତନ୍ଭୀର। ଆଜି ମଧ୍ୟ ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ମହାସାଗର ହେଉ, ସାଗର ହେଉ, ନଦୀ କିମ୍ବା ଛୋଟ ପୋଖରୀଟିଏ ମଧ୍ୟ ହେଉ, ଏସବୁକୁ ପ୍ରଦୂଷିତ ହେବାରୁ ବଞ୍ଚାଇବା ଆମମାନଙ୍କର ଦାୟିତ୍ୱ। କୌଣସି ଆବର୍ଜନାକୁ ଏ ସଂସାଧନ ଭିତରେ ପକାଇବା ପୂର୍ବରୁ ସତର୍କ ରୁହନ୍ତୁ, ଯେମିତି ଏହା ଆମ ପରିବେଶ ପ୍ରତି ବିପଦ ନ ଆଣୁ, କାରଣ ପରିବେଶ ସନ୍ତୁଳିତ ରହିଲେ ଆମେ ସମସ୍ତେ ସୁରକ୍ଷିତ ରହିବା। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ରଜନୀର କାଳିମାକୁ ଭେଦ କରି ଉଷାର ଧରାବତରଣ, ଆଉ ତାପରେ ପୂର୍ବାକାଶ ଦିଗ୍ବଳୟରେ ସିନ୍ଦୁରା ଫାଟି ଦୀନନାଥଙ୍କର ପହିଲି ଦର୍ଶନ, ବନାନୀ ବେସ୍ତିତ ଶ୍ୟାମଳିମା ପ୍ରକୃତି ବୁକୁରୁ ଭାସି ଆସେ ପକ୍ଷୀଙ୍କର ସୁମଧୁର ମଧୁଗୁଞ୍ଜରଣ, ସବିଙ୍କ ପ୍ରୟାସ ଏଠି ନିଦ୍ରାସକ୍ତ ମାନବ ଶରୀରରେ ଚେତନା ଭରିବା, ଆଳସ୍ୟକୁ ପ୍ରତିହତ କରି କର୍ମଠ କରିବା। ଠିକ ଏତିକି ବେଳେ ପୁରଠାରୁ ପଲ୍ଲୀ ଯାଏ ପ୍ରକୃତିର କାକଳି ସହିତ ଘରେ ଘରେ ଗୁଞ୍ଜରିତ ହୋଇ ଉଠେ ଭିନ୍ନ ଏକ ଅପ୍ରାକୃତ ଧ୍ୱନି, ଆକାଶବାଣୀ।

ହଁ ଶ୍ରୋତା ବନ୍ଧୁ, ଭାରତରେ ଦୀର୍ଘ ନବ ଦଶନ୍ଧି ଧରି ଘରେ ଘରେ ସଭିଙ୍କର ଅତି ପରିଚିତ ଏହି ସୁମଧୁର ସ୍ୱନ, ଆଉ ଆପଣମାନଙ୍କର ପୂର୍ଣ୍ଣ ବିଶ୍ୱାସ ଏବଂ ଭରସାର ମାଧ୍ୟମ ଆମର ଏହି ଆକାଶବାଣୀ। ସ୍ୱତନ୍ତ୍ରତା ବିପ୍ଳବ ଠାରୁ ବିକାଶଶୀଳ ଭାରତର ଚରମ ସୋପାନ ଯାଏ, ସବୁଜ ବିପ୍ଳବ ଠାରୁ ବିକଶିତ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରତୀକ ବିଜ୍ଞାନର ମହାକାଶ ଯାତ୍ରା ଯାଏ, ବିଂଶ ଶତାବ୍ଦୀର ଅୟମାରମ୍ଭ ଠାରୁ ଏକବିଂଶ ଶତାବ୍ଦୀର ପୂର୍ବାହ୍ନ ଯାଏ, ସବୁ ଘଟଣାର ପ୍ରାମାଣିକ ସାକ୍ଷୀ ଆକାଶବାଣୀ।

1934 ମସିହା ଜୁନ୍ 8 ତାରିଖରେ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ ବା ଭାରତୀୟ ରାଜ୍ୟ ପ୍ରସାରଣ ସେବାକୁ ଆନୁଷ୍ଠାନିକ ଭାବରେ ଏକ ସ୍ୱତନ୍ତ୍ର ନାମର ପରିଚୟ ମିଳିଥିଲା, ଅଖିଳ ଭାରତୀୟ ବେତାର ବା ଅଲ୍ ଇଣ୍ଡିଆ ରେଡ଼ିଓ। ଠିକ୍ ଏହି ସମୟରେ ଯେତେବେଳେ କଲିକତାଠାରେ ସର୍ଟ ୱେଭ୍ ସର୍ଭିସ୍ ରେଡ଼ିଓ ଷ୍ଟେସନର ପ୍ରତିଷ୍ଠା କରାଗଲା, ସେତେବେଳେ ରବୀନ୍ଦ୍ରନାଥ ଟାଗୋର ତାଙ୍କର ଏକ କବିତାରେ ଅଲ୍ ଇଣ୍ଡିଆ ରେଡ଼ିଓକୁ ଆକାଶବାଣୀ ନାମରେ ସମ୍ବୋଧିତ କରିଥିଲେ। ଆଉ ଏହି ଆକାଶବାଣୀ ନାମ 1936 ମସିହାରେ ଯେତେବେଳେ ମୈସୁରଠାରେ ଭାରତର ପ୍ରଥମ ପ୍ରାଇଭେଟ୍ ରେଡ଼ିଓ ଷ୍ଟେସନର ଉଦ୍ଘାଟନୀ କରାଯାଇଥିଲା, ସେହି ମୈସୁର ରେଡ଼ିଓ ଷ୍ଟେସନରେ MV ଗୋପାଳସ୍ୱାମୀଙ୍କ ଦ୍ୱାରା ପ୍ରଥମେ ଏହି ଆକାଶବାଣୀ ନାମକୁ ବ୍ୟବହାର କରାଯାଇଥିଲା। ଆଉ MV ଗୋପାଳସ୍ୱାମୀଙ୍କୁ ଏହି ଆକାଶବାଣୀ ଶବ୍ଦକୁ କହିବାକୁ ପ୍ରବର୍ତ୍ତାଇଥିଲେ ତତ୍କାଳୀନ ମୈସୁର ମହାରାଜ କଲେଜର ତେଲୁଗୁ ପଣ୍ଡିତ ରାଲାପଲ୍ଲୀ ଅନନ୍ତ କ୍ରିଷ୍ଣା ଶର୍ମା। ପରବର୍ତ୍ତୀ ସମୟରେ 1956 ମସିହାରେ AIR ବା ଅଲ୍ ଇଣ୍ଡିଆ ରେଡ଼ିଓକୁ ଆନୁଷ୍ଠାନିକ ଭାବରେ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। 1936 ମସିହାଠାରୁ ଆଜି ଯାଏ ଦୀର୍ଘ 90 ବର୍ଷ ହେବ ଆକାଶବାଣୀ ତାହାର କାର୍ଯ୍ୟ କରିଆସୁଛି।

ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ମଧ୍ୟ ଆକାଶବାଣୀ ତାହାର ଦେଶଭକ୍ତର ଧର୍ମ ପ୍ରତିପାଦନ କରିଛି। ବ୍ରିଟିଶ ସରକାରଙ୍କ ଅଧୀନରେ ଦେଶରେ କାର୍ଯ୍ୟ କରୁଥିବା ଅନେକ ଆକାଶବାଣୀ କେନ୍ଦ୍ର ବ୍ରିଟିଶ ସରକାରଙ୍କର କଟକଣା ସତ୍ତ୍ୱେ ଗୁପ୍ତ ଭାବରେ ସଂଗ୍ରାମୀମାନଙ୍କୁ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ସ୍ୱରୂପ ରେଡିଓ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନର ଖବର, ସଂଗ୍ରାମୀମାନଙ୍କର ବାର୍ତ୍ତା ଆଉ ଆନ୍ଦୋଳନର ରୂପରେଖ ସାରା ଦେଶରେ ପହଞ୍ଚାଇ ପାରିଥିଲା। ଆଉ ଦେଶ ସ୍ୱାଧୀନ ପରେ ପରେ ମହାତ୍ମା ଗାନ୍ଧୀ ସମେତ ଅନ୍ୟାନ୍ୟ ନେତାମାନଙ୍କର ବାର୍ତ୍ତା ଏହି ଆକାଶବାଣୀ ମାଧ୍ୟମରେ ମୁକ୍ତ ଭାବରେ ସାରା ଦେଶରେ ଗୁଞ୍ଜରିତ ହୋଇଥିଲା।

ପରେ ପରେ 1948 ଜାନୁଆରୀ 28 ତାରିଖରେ ଓଡ଼ିଶା ପ୍ରଦେଶକୁ ମିଳିଥିଲା ଆଞ୍ଚଳିକ ଭାଷାର ପ୍ରଥମ ରେଡ଼ିଓ ଷ୍ଟେସନ ଆକାଶବାଣୀ କଟକ, ଯାହାକି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଜାଗରଣର ଏହା ଥିଲା ଏକ ପ୍ରମୁଖ ମାଧ୍ୟମ।

ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହେବାର ଅନେକ ବର୍ଷ ବିତିଗଲା ପରେ ବିଂଶ ଶତାବ୍ଦୀର 90 ଦଶକରେ ଶ୍ରୀକ୍ଷେତ୍ର ପୁରୀରେ ଅଙ୍କୁରିତ ହୋଇଥିଲା ଆଉ ଏକ ବିପ୍ଳବ, ଯାହାର ମୁଖ୍ୟ ପୁରୋଧାମାନେ ଥିଲେ ପ୍ୟାରିମୋହନ ଦାସ, ବଦ୍ରିନାଥ ମିଶ୍ର, ଏମିତି ଅନେକ ବ୍ୟକ୍ତିତ୍ୱ। 1988 କଥା, ଅକ୍ଷୟ ତୃତୀୟା ତିଥି, ଘଣ୍ଟ ଘଣ୍ଟା କାହାଳି ଭିତରେ ମଣି ବିମାନରେ ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀକୁ ଯାଉଥାନ୍ତି। ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ନେତୃତ୍ୱରେ ଶହ ଶହ ଭକ୍ତ ସେବାୟତ ଶ୍ରୀ ଜୟଦେବଙ୍କର ଗୀତଗୋବିନ୍ଦ ଗାଉଛନ୍ତି।

0: ବୁଝିଲେ ପଣ୍ଡିତେ, ଆମ ଜଗନ୍ନାଥଙ୍କର ଏତେ ଯାନିଯାତ୍ରା, ଏତେ ରୀତିନୀତି, ହେଲେ ସେସବୁର ପ୍ରଚାର ପ୍ରସାର କାହିଁ? ବର୍ଷକୁ ଥରେ ରଥଯାତ୍ରା ହେଲେ ସଭିଏଁ ଠାକୁରଙ୍କ କଥା ଶୁଣିବାକୁ ପାଉଛନ୍ତି। ଆପଣ ଯଦି ଆକାଶବାଣୀର ସିଧା ପ୍ରସାରଣରେ କହୁନଥାନ୍ତେ, ତେବେ ଦେଶ ବିଦେଶର ଭକ୍ତ ଜଗନ୍ନାଥଙ୍କ ବିଷୟରେ ଏଯାଏଁ ଅଜ୍ଞ ଥାନ୍ତେ ନା? ଆଉ
1: ଜାଣିଲ ପାଢ଼ୀ, ପ୍ରଚାର ପ୍ରସାର ବାଟ କହିଲେ ଆକାଶବାଣୀ, ନହେଲେ ଏ ନୂଆକରି ଆସିଥିବା ଦୂରଦର୍ଶନ। ପୁରୀରେ ରେଡ଼ିଓ ସେଣ୍ଟର ପାଇଁ କେତେ ମନ୍ତ୍ରୀ କହିଲେଣି, ହେଲେ ଭାଇ ସବୁ ଖୁସ୍। ମୋତେ ବୟସ ହେଲାଣି, ଆଜି ଅଛି କାଲିକି ନଛି। ଆଜି ମୋର ସାନ ଭାଇ ବଦ୍ରିକି ମୁଁ କହୁଥିଲି, ଆରେ ତୋର ତ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ସମ୍ପର୍କ, ଏଣିକି ଏସବୁ କାମର ଦାୟିତ୍ୱ ତୁ ନେ।
2: ଏ କାମ ଆଜି ନହେଲେ କାଲି ନିଶ୍ଚୟ ହେବ ଭାଇନା। ଠାକୁରଙ୍କୁ ପୁରା ସବୁଦିନ କହୁଛି, ହେ ମଣିମା, କାଞ୍ଚି ବିଜୟ ପରି ପୁରୀର ରେଡ଼ିଓ ଷ୍ଟେସନ ଦାୟିତ୍ୱ ଟିକେ ନିଅ ହେ ସାନ୍ତେ।

1994 ମସିହା କଥା। କେଉଁ ଦିନରୁ ସ୍ୱର୍ଗାରୋହଣ କଲେଣି ରଥ ଶର୍ମା। ରେଡିଓ ଷ୍ଟେସନର ଦାବିପତ୍ର ନେଇ ଟ୍ରେନ୍ ଯୋଗେ ଦିଲ୍ଲୀ ଯାଉଛନ୍ତି ଜଗବନ୍ଧୁ ପାଢ଼ୀ, ଦେବଦତ୍ତ ସାମନ୍ତ ସିଂହାର ଆଉ ବଦ୍ରି ମିଶ୍ର।

0: ବୁଝିଲେ ପାଢୀ ମହାପୁରୁ, ଦିଲ୍ଲୀ ଦୌଡ଼ି ଦୌଡ଼ି ଗୋଡ଼ ହାତ ଛିଡ଼ିଲେଣି, ରାତି ପାଇଲେ ଠାକୁରଙ୍କର ନବକଳେବର। ଏଥର ସାଂସଦ ବ୍ରଜକିଶୋର ତ୍ରିପାଠୀ କିନ୍ତୁ କଥା ଦେଇଛନ୍ତି, ଦେଖିବା ଠାକୁର କ'ଣ କରୁଛନ୍ତି।
1: ବୁଝିଲେ, ବିଳମ୍ବେ କାର୍ଯ୍ୟସିଦ୍ଧି, ବ୍ରଜବାବୁଙ୍କ ଆଦେଶ ମାନି ପ୍ୟାରିମୋହନ ବାବୁ ହଜାର ଜାଗାରେ 5000 ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେବଦତ୍ତ ସାମନ୍ତ ସିଂହାରଙ୍କ ହାତରେ ଦେଇଛନ୍ତି। ତୁମ ହାତରେ ତ ଭିତର ଛ ମଧୁସୂଦନ ମହାପାତ୍ରେ ଓଡ଼ିଆ ମନ୍ତ୍ରୀଙ୍କ ପାଇଁ ଠାକୁରଙ୍କ ହୃଦ ପଲ୍ଲବ ଦେଇଛନ୍ତି। ଭାବୁଛି ଏଥର ଠାକୁର ଆଉ ଠକିବେନି।
0: ମୋ ଜେଜେ ଶ୍ୱଶୁର କେଶବରାଜ ଗୁରୁ କାଲି ସକାଳୁ ନୂଆ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଙ୍କ କ୍ୱାର୍ଟରରେ ଆମକୁ ଅପେକ୍ଷା କରିବେ। ସାଂସଦ ବ୍ରଜବାବୁ ଏଥର ସାଂସଦ ସୁଷମା ସ୍ୱରାଜ ଓ ବିକ୍ରମ କେଶରୀ ଦେଙ୍କୁ ସାଥିରେ ନେଇ ଆସିବେ। ଦେଖିବା ଏଥର ଠାକୁର ଠକିବେ ନା ନିଜ ଯଶବାନା ଉଡ଼ାଇବେ।
2: ଠକି

0: ଶ୍ରୀକ୍ଷେତ୍ରରୁ ଦିଲ୍ଲୀ ଦୁଇଦିନର ଟ୍ରେନ୍ ଯାତ୍ରା ପରେ ବଦ୍ରିନାଥ ମିଶ୍ର ଆଉ ଜଗବନ୍ଧୁ ପାଡ଼ି ଦିଲ୍ଲୀରେ ଥିବା ପୁରୀର ତତ୍କାଳୀନ ସାଂସଦ ଶ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କୁ ସାଥିରେ ଧରି ପହଞ୍ଚିଥିଲେ ଯାଇ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କ ବାସଭବନରେ। ସାଥିରେ ଥିଲେ ତାଙ୍କର ସାଂସଦ ସୁଷମା ସ୍ୱରାଜ ଆଉ ବିକ୍ରମ କେଶରୀ ଦେବ। ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କୁ ସମ୍ମୁଖରେ ଦେଖି ସାଂସଦ ବ୍ରଜକିଶୋର କହିବାକୁ ଆରମ୍ଭ କଲେ।
1: ନମସ୍କାର ମନ୍ତ୍ରୀ ମହୋଦୟ, ରାଜଗୁରୁ ଆପଣଙ୍କୁ ପ୍ରଣାମ କରୁଛି। ରାଜଗୁରୁ ତ କେବଳ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବଙ୍କର ରାଜଗୁରୁ ନୁହନ୍ତି, ସେ ମଧ୍ୟ ଆପଣଙ୍କର ଢେଙ୍କାନାଳ ରାଜବାଟୀର ସମ୍ମାନସ୍ପଦ ପୁରୁଷ। ପୁରୀ ରେଡ଼ିଓ ଷ୍ଟେସନର ଆବଶ୍ୟକତା କଥା ସେସବୁ ତ କହିଥିବେ। ମୁଁ ଭାବୁଛି ଓଡ଼ିଆ ମନ୍ତ୍ରୀ ଆସିଲେ ଜଗନ୍ନାଥଙ୍କ ସଂସ୍କୃତି ଓ ପୁରୀ ପର୍ଯ୍ୟଟନର ବିକାଶ ତାଙ୍କରି ହାତରେ କରିବାକୁ ବୋଧହୁଏ ଜଗନ୍ନାଥଙ୍କର ଇଚ୍ଛା।
2: ଆପଣଙ୍କୁ କିଏ କ'ଣ କଥାରେ ପାରିବ।

0: ବ୍ରଜବାବୁ, ଆପଣଙ୍କୁ ପୁରୀ ସାଂସଦ ଭାବରେ ଦିଲ୍ଲୀରେ କିଏ ନ ଜାଣିଛି? ଆପଣ ପୁଣି ସାଂସଦ ସୁଷମା ସ୍ୱରାଜ ଆଉ ବିକ୍ରମ କେଶରୀ ଦେବଙ୍କୁ ଧରି ଆସିଛନ୍ତି। ପୁରୀରେ ରେଡ଼ିଓ ଷ୍ଟେସନ ନିଶ୍ଚୟ ହେବ। ଆମ ଆକାଶବାଣୀ କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, କୋଣାର୍କ, ଚିଲିକା ଆଉ ମହୋଦଧିର ସ୍ୱର୍ଣ୍ଣାମ ବେଳାଭୂମି କଥା କହିବ। ଶିକ୍ଷା ବିକାଶ, କୃଷି ବିକାଶ ଆଉ ନାରୀ ସଶକ୍ତିକରଣର ଦିଗବାରିଣୀ ମଧ୍ୟ ହେବ।
1: କଥା ଦେଇ କଥା ରଖିଲେ ମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ପୂର୍ବରୁ ଜୁନ 1995 ପ୍ରତିଷ୍ଠା ହେଲା ପୁରୀ ଆକାଶବାଣୀ FM 103.4।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

0: ଜୟନ୍ତୀ ମ୍ୟାଡ଼ାମ
1: ଆଜ୍ଞା,
0: ସେ ଆସିଲେ ଆନାଉନ୍ସ କରେ, ମୁଁ ଯାହା ହଉ ମନଟା ମୋର ଖୁସି ହେଇଗଲା। ମୁଁ ଏକମାତ୍ର ଲୋକ ଏଇ ଛତା ଖଣ୍ଡିଏ ଧରି ଏ ଘର ସେ ଘର ସେ ଘର ମାଉସୀ ଏ ଘର ପିଉସୀ ହେଇ ଏଇ ଅନୁଷ୍ଠାନଟିକି ଗଢ଼ିଛି ଆଜ୍ଞା। ବର୍ତ୍ତମାନ ଆଜ୍ଞା ଆମେ ଚେଷ୍ଟା କରୁଛୁ କେମିତି ପୂର୍ଣ୍ଣାଙ୍ଗ ଏଇଟା କରିବାକୁ, ଏମ୍ କରିବାକୁ, ଯେମିତି କଟକରେ ହଉଛି, ଜୟପୁରରେ ହଉଛି, ବ୍ରହ୍ମପୁରରେ ହଉଛି, ସେହିପରି କେମିତି ଗୋଟେ ଆମର ହବ ପୂର୍ଣ୍ଣାଙ୍ଗ ଷ୍ଟେସନ, ସେଇଥିପାଇଁ ବର୍ତ୍ତମାନ ଚେଷ୍ଟା ଚାଲିଛି। ଜଗନ୍ନାଥ କରନ୍ତୁ କେମିତି ସଫଳ ହଉ, ମୁଁ ଏତିକି ଭକ୍ତି ଭାବରେ ମୁଁ ମାଗୁଛି ଜଗନ୍ନାଥଙ୍କ ଆଶୀର୍ବାଦ, କେମିତି ଶୀଘ୍ର ଏଇଟା ହେଇଯାଉ ପ୍ରଭୁଙ୍କ ଇଚ୍ଛା, ଯାହା ପାର୍ଲିଆମେଣ୍ଟରେ ଏଇଟା ପଡ଼ିବାର ବନ୍ଦୋବସ୍ତ ମଧ୍ୟ ହଉଛି, ଯାହା ପ୍ରଭୁଙ୍କ ଇଚ୍ଛା ଯାହା ଥିବ। ଜୟ ଜଗନ୍ନାଥ।
2: ଆକାଶବାଣୀ ଏବେ ତାର 90ତମ ବର୍ଷ ପାଳନ କରୁଛି, ଆଉ ପୁରୀ ଆକାଶବାଣୀ 30 ବର୍ଷ ଡେଇଁବ। ତେବେ ସେଦିନର ସଂଗ୍ରାମରେ କ'ଣ ସଫଳତା ମିଳିପାରିଛି, ସେ ସମ୍ପର୍କରେ ଆମକୁ କହୁଛନ୍ତି ଅନୁଷ୍ଠାନ ଗଠନର ଅନ୍ୟତମ ଉଦ୍ୟୋଗୀ ପୁରୁଷ ଶ୍ରୀ ବଦ୍ରୀନାଥ ମିଶ୍ର।
3: ହଁ, 100ରେ 100 ସଫଳତା ପାଇଛି ଆକାଶବାଣୀ। ପୁରୀ ଆକାଶବାଣୀ କେବଳ ରଥଯାତ୍ରାର ସିଧା ପ୍ରସାରଣ, ଜଗନ୍ନାଥଙ୍କ ଯାନିଯାତ୍ରା କଥା କହିନି, ସେ କହିଛି ଶହ ଶହ ମଠ ମନ୍ଦିରର କଥା, ସେ କହିଛି ଚାଷୀ ଓ ଚାଷର କଥା, ସେ କହିଛି ନାରୀର ଘର ସଂସାର କଥା, ସେ କହିଛି ଭାଗବତର କଥା। କେବଳ ଏତିକି ନୁହେଁ, 1999 ମହାବାତ୍ୟାଠାରୁ ପ୍ରାକୃତିକ ବିପର୍ଯ୍ୟୟ ଫନି ଏପରିକି ଭୟାବହ କରୋନା ସମୟରେ ଆକାଶବାଣୀ ଲକ୍ଷ ଲକ୍ଷ ମଣିଷର ସାଥୀ ହୋଇଛି, ହୋଇଛି ବିପଦର ବନ୍ଧୁ।
4: 1934 ମଧୁସୂଦନ ଦାସ, ଯିଏକି ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ, ସିଏ ମରିବାର ଅଳ୍ପ ଦିନ ଥାଏ 34 ଯେତେବେଳେ ଉତ୍କଳ ସମ୍ମିଳନୀ 24ତମ ଅଧିବେଶନ ବରହମପୁରରେ ହେଲା, ସେ କହିଲେ ରେଡ଼ିଓ ଆସୁଛି, ଏବଂ ସେତେବେଳେ ସମସ୍ତେ ସ୍ତବ୍ଧ ହେଲେ, ରେଡ଼ିଓ କ'ଣ ଆସୁଛି ନା, ସେ କାଠ ବାକ୍ସ ଭିତରୁ ସେ ଆମ ଭାଷାକୁ ବଞ୍ଚେଇବ। ତାଙ୍କ କଥା ଆଜି ସତ ହେଲା, ବହୁଜନ ହିତାୟ ବହୁଜନ ସୁଖାୟର ସ୍ଲୋଗାନ ନେଇ ଯେତେବେଳେ ଆକାଶବାଣୀ 1948 କଟକରେ ଆସିଲା, ସେ କଟକରେ ଆସିଲା ପରେ ଆମେ ଯେତେବେଳେ ଶୁଣିବାକୁ ଆରମ୍ଭ କଲୁ, ସେ ସମୟରେ ସାଧାରଣ ଲୋକମାନଙ୍କ ପାଖରେ ରେଡ଼ିଓ ମଧ୍ୟ ସେମିତି ସଫିସିଏଣ୍ଟ ନଥିଲା, ରେଡ଼ିଓଟି କିଣିବା ପାଇଁ ମଧ୍ୟ ଲୋକଙ୍କ ପାଖରେ ଗରିବୀ ଥିଲା। ତେଣୁ ସେ ସମୟରେ ସରକାର ଦେଖିଲେ ଯେ ନାରୀ ଶିକ୍ଷା କୁସଂସ୍କାରକୁ ଦୂର କରିବା ପାଇଁ ଯେମିତି ପାଲା ଦାସକାଠାରେ ଆବଶ୍ୟକତା ଅଛି, ରେଡ଼ିଓଟା ଗୋଟେ ଆବଶ୍ୟକତା। ତେଣୁ ସେ ଯୁବକ ସଂଘ ମାଧ୍ୟମରେ, ସମଗ୍ର ଓଡ଼ିଶାର ବିଭିନ୍ନ ଯୁବକ ସଂଘ ମାଧ୍ୟମରେ ସେ ରେଡ଼ିଓ ଯୋଗାଇ ଦେଲେ, ଇନଫର୍ମେସନ୍ ଆଣ୍ଡ ବ୍ରଡ଼କାଷ୍ଟିଂ ଡିପାର୍ଟମେଣ୍ଟ ତରଫରୁ, ଯେ ଗୋଟେ ରେଡ଼ିଓ ଯୁବକ ସଂଘର ବାଜିବ, ଗୋଟେ ସାହିରେ ଗୋଟେ କ୍ଲବରେ ସେ ମାଇକ୍ରେ ବାଜିବ ଗୋଟେ କାହାଳିରେ, ଏବଂ ଆମେ ଶୁଣୁଥିଲୁ। ସେତେବେଳେ ସମୟରେ ଗୋଟେ ସବୁଜ ବିପ୍ଳବ ଯୋଉ ଆରମ୍ଭ ହେଲା, ଆକାଶବାଣୀର ଅବଦାନ ରହିଲା 1948 ଆରମ୍ଭ ହୋଇଛି, ପାଖାପାଖି 1960 ଓଡ଼ିଶାରେ କୃଷି ବିକାଶ ପାଇଁ ଆକାଶବାଣୀ ଗୋଟେ ଉତ୍ତରଦାୟୀ ରହିଲା, ଯେ ଦାୟିତ୍ୱ ନେଇଗଲା। ତାପରେ ନାରୀ ମହଲ ପାଇଁ ମଧ୍ୟ, ନାରୀମାନଙ୍କ ଜୀବନର କଥା, ନାରୀମାନେ କେମିତି ଡିଆସିଲି କାଠିରେ କାମ କରନ୍ତି, ନାରୀମାନେ କେମିତି ଶାଢ଼ୀରେ ଫଲ୍ସ ପଙ୍କାନ୍ତି, ସେ କଥାଠାରୁ ନାଟକ ଗପ ଗୀତ ପର୍ଯ୍ୟନ୍ତ ସେଇ ନାରୀ ମହଲ ଭିତରେ ସୃଷ୍ଟି ହେଇଛନ୍ତି ପ୍ରତିଭା ରାୟ, ସେ ନାରୀ ମହଲ ଭିତରେ ସୃଷ୍ଟି ହେଇଛନ୍ତି ଶ୍ୟାମାମଣି ଦେବୀ, କେତେ କେତେ ଲୋକଙ୍କୁ ନାରୀ ମହଲ ସୃଷ୍ଟି କଲା। ସେଇ ଭିତରେ ଭାଗବତ କଥା ଆସିଲା। ଆପଣମାନେ ଜାଣିଥିବେ ଭାଗବତ କଥାର ସେଇ ଯୋଉ କଥା, ସକାଳେ ବନ୍ଦନା ପରେ ଭାଗବତ କଥା ଦିଏ, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଏଇ କଥାରୁ ଆରମ୍ଭ କରି 4-5 ପଦକୁ ବ୍ୟାଖ୍ୟା କରିଦିଅନ୍ତି, 2-4 କାର୍ଯ୍ୟକ୍ରମ ଥାଏ। କିନ୍ତୁ ସେ ଭାଗବତର କଥା ଘରେ ଘରେ ଗୋଟେ ଆଧ୍ୟାତ୍ମିକ ଚେତନା ପହଞ୍ଚିଲା, ସେ ଆଧ୍ୟାତ୍ମିକ ଚେତନା ସହିତ ପାଲାଦାସ କାଠିଆକୁ ଯୋଡ଼ି ଦିଆଗଲା। ଏବଂ ଯେତେବେଳେ ରାତି ହେଇଯାଏ, ବିଶେଷ କରି ପୂଜା ରଜ ଏଇସବୁ କାର୍ଯ୍ୟକ୍ରମରେ ହିମାଂଶୁ ଭୂଷଣ ସାବତ, ଝରଣା ଦାସ, ଏମାନେ ସବୁ ଆସନ୍ତି ହେମନ୍ତ ଦାସ ନାଟକ ଭିତରେ, ତେଣୁ ନାଟକ ପାଇଁ ଗୋଟେ ଜନଜାଗରଣ ସୃଷ୍ଟି ହେଲା। ଯେତେବେଳେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବାକୁ ଯାଉଛି, କିନ୍ତୁ ଆକାଶବାଣୀ ତା ନାଟକକୁ ବଞ୍ଚେଇ ରଖିଛି। ଆପଣ ଦେଖନ୍ତୁ, ବନ୍ଦନାଠାରୁ ଆରମ୍ଭ କରି ନାରୀ ମହଲ, କୃଷି ସଂସାର ଠାରୁ ଆରମ୍ଭ କରି ନାଟକ ପର୍ଯ୍ୟନ୍ତ ପ୍ରତି ସ୍ତରରେ ଆକାଶବାଣୀ ଆମକୁ ଦେଇଛି, ଲୋକକଳାକୁ ବଞ୍ଚେଇଛି। ଏବଂ ଆମେମାନେ ଆକାଶବାଣୀ ଦ୍ୱାରା ଏତେ ଉପକୃତ ହେଇଛୁ, ତାର ହିସାବ ମଧ୍ୟ ରହିବ ନାହିଁ। କାରଣ ଚହଡ଼ ଚମ୍ପା ସାହିତ୍ୟ ପୃଷ୍ଠା ଯୋଡ଼େ କାର୍ଯ୍ୟକ୍ରମରେ ବାରମ୍ବାର ଆକାଶବାଣୀର ଘରେ ଘରେ ମୁଁ ପରିଚିତ ହେଇଛି। ଏବଂ ଯଦି ଆଜି ମୋତେ ଓଡ଼ିଶାରେ କିଏ ପ୍ରଥମ ପରିଚୟ ଦେଇଛି, ସେ ହେଉଛି ମୋ ମା, କହିଲେ ମୁଁ ଆକାଶବାଣୀ ବୋଲି କହେ, ଛାତି ଫଟେଇ କହେ। ଆମେ ଗୋଟେ 1992 ଆମେ 4-5 ସ୍ଥିର କଲୁ ଯେ ପୁରୀରେ ଗୋଟେ ଆକାଶବାଣୀ ହୁଅନ୍ତାନି। ଏଇ କଥାଟା ଆମେ ଆଲୋଚନା କରିଥିଲୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ, ଗୋଟେ ଏମିତି ଗୋଟେ ବସିଲା ଭିତରେ ସେ ବସିବାର କଥା ଦିନେ ସଂକଳ୍ପ ହେଲା। ଏବଂ 93 ଆମେ ଜଗନ୍ନାଥଙ୍କ ପାଖରେ ଗୋଟେ କାର୍ଯ୍ୟକ୍ରମ ହୋଇଥାଏ, ସେ କାର୍ଯ୍ୟକ୍ରମ ଭିତରେ ରଥଯାତ୍ରାରେ ଆମେ ତାକୁ ଚେଷ୍ଟା କଲୁ ଯେ କଥାଟାକୁ କେମିତି ପହଞ୍ଚେଇବା। ସେ ସମୟରେ ବ୍ରଜକିଶୋର ତ୍ରିପାଠୀ ଥାନ୍ତି ମାନ୍ୟବର ସାଂସଦ ପୁରୀର, ତାଙ୍କ ସାଙ୍ଗେ ଯୋଗାଯୋଗ କଲୁ, ବ୍ରଜ ତ୍ରିପାଠୀ ଏବଂ ସୁଷମା ସ୍ୱରାଜ ଉଭୟ ମିଶିକିରି କାମାକ୍ଷ ଉଭୟ ଗଲୁ, ବହୁତ ଥର ଚେଷ୍ଟା କଲୁ ଯେ ପୁରୀରେ ହବ। ଏବଂ 94 ନିଷ୍ପତ୍ତି ହେଲା ଯେ ଶ୍ରୀକ୍ଷେତ୍ର ପୁରୀରେ ଗୋଟେ FM ହବ, ଏବଂ 95 ବୋଧେ ଏହାର ଆରମ୍ଭ ହେଲା। ଆଉ ଆମେ ସମସ୍ତେ ଖୁସି ହେଲୁ। ଏଇ ଯୋଉ ଖୁସି ହେବା କଥାଟା ଭିତରେ ଆକାଶବାଣୀ ଯୋଉ ମନ ନେଇ ଆମେ ଆଣିଥିଲୁ ଜଗନ୍ନାଥ ସଂସ୍କୃତିର କଥା, ମାନେ ଯୋଉମାନେ ପିପିଲି ଡେଲାଙ୍କ ଠାରୁ ଆରମ୍ଭ କରି ସାକ୍ଷ୍ୟପାଳା ବ୍ରହ୍ମଗିରି ଯୋଉମାନେ ଶୁଣନ୍ତି ଜଗନ୍ନାଥଙ୍କ ସଂସ୍କୃତି, ଜଗନ୍ନାଥ ଯାନିଯାତ୍ରା, ଜଗନ୍ନାଥଙ୍କ ବେଶ, ଗରୁଡ଼େଶ୍ୱର ଠାକୁର, ବାସେଳୀ ଠାକୁର, ଲୋକନାଥ ଠାକୁର, ଯେତେ ଠାକୁରଙ୍କ ଅଛନ୍ତି ପୁରୀରେ, ପୁରୀ ଜିଲ୍ଲା ଭିତରେ, କାହାକୁ ପାଖରେ ଆକାଶବାଣୀ ପହଞ୍ଚିନି ଏମିତି ମାନେ ନାହିଁ।

ପୁରୀ ଆକାଶବାଣୀ ତାର ଏହି 30 ବର୍ଷର ଯାତ୍ରାରେ ମଧ୍ୟ ସମାଜରେ ଅନେକ ପରିବର୍ତ୍ତନର ସଫଳ ରୂପାୟନ କରିପାରିଛି, ଆଉ ପ୍ରତିବଦଳରେ ପାଇଛି ଶ୍ରୋତାମାନଙ୍କର ଭଲ ପାଇବା ଆଉ କୃତଜ୍ଞତା, ଯାହାର ଉଦାହରଣ ଏହି ନାଟ୍ୟ।

0: ଚକ୍ରାବୁ, ଏ ଚକ୍ରାବୁ, ଓହୋ, ତଣ୍ଟିଟା ମୋର ଶୁଖିଗଲାଣି, ପାଣି ଢାଳଟା ନେଇ ଟିକେ ଜଲ୍ଦି ଆ।
1: ହଁ ହଁ, ଆସୁଛି ଆସୁଛି।
0: ଓହୋ, କି ଖରା।
1: ହୟୋ, ତମକୁ ଏ ଉଦୁଦିଆ ଖରା ବେଳେ ବାହାରକୁ ଯିବାକୁ କିଏ କହୁଥିଲା ବା।
0: ଓହୋ, ଆଗ ଢାଳଟା ଦେ, ତଣ୍ଟିଟା ପରା ମୋର ଶୁଖିଗଲାଣି।
1: ହେଇଟି ନିଅ।
0: ଓହୋ, ପ୍ରାଣଟା ମୋର ଯାଉ ଯାଉ ରହିଗଲା।
1: ହୟୋ, ଦିନ ସାରା ରେଡିଓ ଶୁଣୁଛ, ହେଲେ ତମେ କଣ ମାନୁଛ?
0: ଆଲୋ, ରେଡିଓର କଥା ଅଧା ମାନିଥିଲି ବୋଲି ଆଜି ମୋ ଜୀବନଟା ଯାଉ ଯାଉ ଅଧାରୁ ରହିଗଲା।
1: ମାନେ?
0: ଆଲୋ, ମାନେ କଣ, ରେଡିଓ କହିବା କଥା ମାନି ମୁଁ ଘରୁ ବାହାରିଲା ବେଳେ ଛତା ଜୋତା କଳା ଚଷମା ଆଉ ଓଦା ଗାମୁଛା ସବୁ ନେଇଥିଲି, ହେଲେ ପାଣି ବୋତଲଟା ନବାକୁ ଭୁଲି ଯାଇଥିଲି।
1: ଛି ଛି ଛି ଛି, ଧନ୍ୟ କହିବ ତମର ସେ ଭୁଲା ମନକୁ। ହଉ ହଉ, ଟିକେ ବସି ପଡ଼ିଲ, ମୁଁ ପଙ୍ଖାଟା ଲଗେଇ ଦିଏ।
0: ଏ ଚକ୍ରାବୁ, ଆମ ଚକ୍ରୁ କୁଆଡେ ଗଲା?
1: ଯିବ କୁଆଡେ ବା, ସେଇ ରେଡିଓ ପାଖରେ ବସିଛି। ଖାଲି କଣ ନା, ମୁଁ ସରକାରୀ ଚାକିରି କରିବି, ପାଠ ପଢିଛି ନା, ଅନ୍ୟ କାମ କଲେ କୁଆଡେ ବେଶୀ ଦରମା ମିଳିବନି। କହିଲେ କହୁଛି କଣ ନା, ମୁଁ ପାଠ ପଢିଛି, ଅନ୍ୟ କାମ କଲେ ସାଇନକ କଣ କହିବେ, ନାଜ ମାଡିବନି।
0: ହଉ ହେଲା, ସେତିକି ଥାଉ, ତମେ ଆଗ ଗଲ, ଚକ୍ରୁକୁ କହିବ ରେଡିଓଟା ଟିକେ ନେଇକି ଆସିବ।
1: ହଉ ହଉ, ଯାଉଛି। ଏ ଚକ୍ରୁ, ଚକ୍ରୁ, ଏ ଚକ୍ରୁ।
2: ହେଇଟି ବାପା,
0: ହଁ
2: ନିଅ, ତମ ରେଡିଓ ନିଅ।
0: ହଉ ହଉ, ଲଗେଇଲୁ ଲଗେଇଲୁ, କଣ ଦଉଛି ଟିକେ ଶୁଣିବା।
2: ହଉ ଲଗଉଛି।
3: ଶ୍ରୋତାବନ୍ଧୁ, ଆକାଶବାଣୀ ପୁରୀ କେନ୍ଦ୍ରର ଏହି କିଷାନବାଣୀ କାର୍ଯ୍ୟକ୍ରମରେ ଆଜି ଆମ ସାଥିରେ ଅଛନ୍ତି ଜଣେ ସଫଳ ଚାଷୀ, ଯିଏକି ଜଣେ ଉଚ୍ଚ ଶିକ୍ଷିତ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ସ୍ନାତକୋତ୍ତର ହାସଲ କରିଛନ୍ତି, ହେଲେ ସେ କୌଣସି ସରକାରୀ ଚାକିରି ପଛରେ ନଥାଇ ଆଜି ନିଜେ ଜଣେ ଆତ୍ମନିର୍ଭରଶୀଳ ମଣିଷ ଭାବରେ ନିଜକୁ ଗଢ଼ି ତୋଳିପାରିଛନ୍ତି, ଯାହାକି ଆଜି ପ୍ରତ୍ୟେକ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି। ଆଉ ସବୁଠାରୁ ବଡ଼ କୌତୁହଳ କଥା ହେଉଛି, ସେ ନିଜର ସ୍ୱଳ୍ପ ବିନିଯୋଗରେ ଛତୁ ଚାଷରୁ ମାସକୁ 1.5 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।
2: ଏ ଛତୁ ଚାଷ କରି ମାସକୁ 1.5 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି?
0: ଆରେ ଖାଲି ଛତୁ ଚାଷ ନୁହେଁ, ଧ୍ୟାନ ପୂର୍ବକ ଯେକୌଣସି କାମ କଲେ ମଧ୍ୟ ସେଥିରୁ ସଫଳତାର ସହିତ ଅଧିକ ଉପାର୍ଜନ ହେଇପାରିବ।
2: ହଁ ବାପା, ଆଜି ଯାଏ ମୁଁ ଭାବୁଥିଲି କେବଳ ଚାକିରିରୁ ହିଁ ଅଧିକ ରୋଜଗାର କରିହୁଏ, ହେଲେ ଆଜି ଆକାଶବାଣୀ ପୁରୀ କେନ୍ଦ୍ରର ଏହି କାର୍ଯ୍ୟକ୍ରମ ମୋର ଆଖିକୁ ଖୋଲିଦେଲା, ଆଜିଠାରୁ ମୁଁ ବି ଚାଷ କରିବି।

0: ଦୀର୍ଘ ତିନି ଦଶନ୍ଧି ହେବ ଆକାଶବାଣୀ ପୁରୀ ତାର କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା, ମନୋରଞ୍ଜନ ତଥା ସରକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଆସୁଛି, ଯାହାକି ଜଣେ ପାଠ ପଢ଼ିନଥିବା ନିରକ୍ଷର ବ୍ୟକ୍ତି ମଧ୍ୟ ଏଥିରୁ ଅନେକ କିଛି ଜାଣିପାରୁଛି। ଆକାଶବାଣୀ ପୁରୀ କେନ୍ଦ୍ର ତାର କାର୍ଯ୍ୟକ୍ରମରେ କେତେ ସଫଳ ହାସଲ କରିପାରିଛି ସେ ସମ୍ପର୍କରେ ଆମକୁ ଯାହା କୁହନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଜଣେ ନିୟମିତ ଶ୍ରୋତା ଶ୍ରୀ ନଟବର ସାହୁ।
1: ଜୟ ଜଗନ୍ନାଥ। ମୁଁ ପୁରୀବାସୀର ଗୋଟେ ଆକାଶବାଣୀ ରେଡିଓର ଶ୍ରୋତା ହିସାବରେ ମୋର ଦୀର୍ଘ ବର୍ଷର ଅନୁଭୂତି ହେଉଛି, 1999 ମସିହାରେ ଯେତେବେଳେ ସାଇକ୍ଲୋନ ହେଲା ସେତେବେଳେ ଯେତେ ଲାଇନ୍ ଫାଇନ୍ ସବୁ କଟିଯାଇଥିଲା ଏହି ଗୋଟିଏ ମାତ୍ର ଭରସା ଥିଲା ଆକାଶବାଣୀ। ପୁରୀରେ କିଛି ଲୋକ ଜାଣିଥିବେ ଗୋଟେ ମୋର ବୁଲେଟ୍ ଗାଡ଼ି ଅଛି, ସେ ବୁଲେଟ୍ ଗାଡ଼ିରେ ସଦାବେଳେ ରେଡିଓ ବାଜୁଥାଏ ଆଉ ସେ ରେଡିଓରେ ସେ ସେତେବେଳେ ନ୍ୟୁଜ୍ଟା ଏତେ ଲୋକଙ୍କୁ ଆଟ୍ରାକ୍ଟିଭ୍ କରିଥିଲା, ସିଂହଦ୍ୱାର ଉଠୁ ଆଟ୍ରାକ୍ଟିଭ୍ ମର୍ଚିକର ଛକ ସବୁ ଜାଗାରେ

0: ଖଟରେ ଲୋକ ଗଦାଇକି କରେଣ୍ଟ ନ୍ୟୁଜଟା କଣ ସେଥିରେ ଜାଣିପାରନ୍ତି। ଇଏ ହେଲା ଗୋଟେ ନମ୍ବର ୱାନ୍ ରେଡିଓ ଭଳିଆ କେହି ନୁହେଁ। ଆପଣ ରେଡିଓଟି ଲଗେଇଦେଲେ ଆରାମରେ ଶୁଣିଲେ। ମୁଁ ଦେଖୁଛି ଘରେ ଘରେ ସମସ୍ତେ ଲଗେଇକି ଶୁଣୁଛନ୍ତି, ଦୋକାନୀ ମାନଙ୍କରେ ଲଗେଇ ଦେଉଛନ୍ତି, ତାଙ୍କର କାର୍ଯ୍ୟ ସେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ କାମ କରିବାର ଉତ୍ସାହଟା ତାଙ୍କର ବଢ଼ିଯାଉଛି, ବୋରିଂ ହେବାର ନାହିଁ। ଦ୍ୱିତୀୟତଃ ହେଉଛି ଏଇ ଯୋଉ ଆକାଶବାଣୀ ପୁରୀ ହେଲା ପରଠାରୁ ଆମର ଯୋଉ ସରକାରଙ୍କ ସ୍ତରରେ ଯୋଉ ପ୍ରକାର ବେନିଫିଟଟା ମିଳିବା କଥା ସେଇଟା ପ୍ରାୟ ଲୋକ ସମସ୍ତେ ଜାଣିପାରୁଛନ୍ତି। କାରଣ ଟିଭିରେ ସମୟ ଦେଇକି ଲୋକ ଏତେ ଦେଖିବା ନାହିଁ, ଟିଭି ବର୍ତ୍ତମାନ ମୋବାଇଲ ଯୁଗ ବାହାରି ପଡ଼ିଲାଣି ତ କାହିଁରେ କ'ଣ, ତେଣୁ ମୋବାଇଲରେ ମଧ୍ୟ ବି ଆସିଗଲା ରେଡିଓ, ଯାହାଫଳରେ ମୋବାଇଲ ମଧ୍ୟ ବି ଲୋକ ପକେଟରେ ପକେଇ ଦେଇକି ତାଙ୍କର ସେ ମର୍ଣ୍ଣିଂ ୱାକ୍ କଲାବେଳେ କି ଅନ୍ୟ କେତେବେଳେ ତା ମଧ୍ୟ ବି ସେ ପାଇଲେ। ତେଣୁକରି ଆକାଶବାଣୀ ସାଙ୍ଗରେ କେହି ସମତୁଲ୍ୟ ହେଇପାରିବନି, ମାନେ ହସ ଖୁସି ସବୁ ସେଇଥିରେ ଅଛି।
1: ସାରା ଦେଶ ସହିତ ଆଞ୍ଚଳିକ ସ୍ତରରେ ମଧ୍ୟ ଆକାଶବାଣୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ଦେଶରେ ସବୁଜ ବିପ୍ଳବ, ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତିକରଣ, ମହିଳା ଏବଂ ଶିଶୁମାନଙ୍କର ବିକାଶ, କ୍ରୀଡ଼ା ଏବଂ ବିଜ୍ଞାନର ଅଗ୍ରଗତି, ଦେଶର ସୁରକ୍ଷାରେ ସୁଦୃଢ଼ୀକରଣ, ପାରମ୍ପରିକ ସଂସ୍କୃତିର ସଂରକ୍ଷଣ ତଥା ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଭଳି ସାମାଜିକ ବ୍ୟାଧିର ଦୂରୀକରଣରେ ଆକାଶବାଣୀର ଭୂମିକା ଅତୁଳନୀୟ। ତେବେ ଏ ସମ୍ପର୍କରେ ନିଜର ଦୀର୍ଘଦିନର ଅନୁଭୂତିକୁ କହିଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ଦୁର୍ଗାଚରଣ ମାଝୀ।
2: ସଦାବନ୍ଧୁ ନମସ୍କାର। ତେବେ ଅନେକ ଦିନର ଅଭିଜ୍ଞତା ତ ନିଶ୍ଚିତ ରହିଛି, ଆଜି ଯେତେବେଳେ ଆକାଶବାଣୀ ପୁରୀରେ ବର୍ତ୍ତମାନ ବସିଛି, ନିଶ୍ଚୟ କହିବି ଯେ ମୋର ଯେଉଁ ଅନୁଭୂତି କଥା, 1994 ଫେବୃଆରୀ 16 ମୁଁ ଆକାଶବାଣୀ କଟକରେ ଜଏନ୍ କରିଥିଲି, ଆଉ ସେତେବେଳରୁ ଏବେ ପର୍ଯ୍ୟନ୍ତ ଯେ ଅନବରତ ଯେଉଁ ଦାୟିତ୍ୱ କର୍ତ୍ତବ୍ୟ ରହିଛି ଆମେ ସମ୍ପାଦନ କରୁଛୁ। ବିଶେଷ କରି ଯେଉଁ କୃଷି କଥା ଆପଣ କହିଲେ, ମୁଁ ଜଣେ କୃଷି ସ୍ନାତକ, ମୁଁ ଯେତେବେଳେ ଆକାଶବାଣୀରେ ଜଏନ୍ କଲି ବା ମୋର ଚାକିରି ଜୀବନ ଆରମ୍ଭ କଲି, ମୋର ପ୍ରଥମରୁ ଦାୟିତ୍ୱ ଥିଲା ଯେ କୃଷି କାର୍ଯ୍ୟକ୍ରମ କିଭଳି ଭାବରେ ସୁପରିଚାଳନା କରାଯାଇପାରିବ।
3: ଆଜ୍ଞା,
2: ଦେଖିଲା ପରେ ନୂଆ ନୂଆ ତ ଅନୁଭୂତି, ଅନେକ କଥା ଜାଣିବାକୁ ପଡ଼ିଥାଏ ଯେ ପ୍ରକୃତରେ ମନ ଭିତରେ ଯେଉଁ ଆଶା ସମ୍ଭାବନା ଏ ଯେଉଁ ଜିନିଷ ରହିଛି ଯେ କେମିତି କରିବା କ'ଣ କରିବା ଶିଖିବାକୁ ପଡ଼େ। ଶିଖିଲୁ, ଆଗ୍ରହ ବଢ଼ିଲା, ମୁଁ ଆଶା କଲି ଯେ କିଭଳି ଭାବରେ କାର୍ଯ୍ୟକ୍ରମ ଗୁଡ଼ିକୁ ଆହୁରି ସରସ ସୁନ୍ଦର ଏବଂ ବିଶେଷ କରି ଚାଷୀ ଭାଇମାନେ ଯେଉଁମାନେ ଆମର ପ୍ରକୃତ ହିତାଧିକାରୀ ବା ଶ୍ରୋତା ବନ୍ଧୁ ସେଇମାନଙ୍କ ପାଇଁ ଯେତେବେଳେ କାର୍ଯ୍ୟକ୍ରମ ଉପସ୍ଥାପନ କରାଯିବ କେମିତି ଉପସ୍ଥାପନ କରିବା, କାହିଁକିନା ଚାଷୀ ସେ ଆମଠାରୁ ବି ବେଶୀ ଜ୍ଞାନୀ, କାହିଁକିନା ସେମାନେ ଯେଉଁ ଦିନ ରାତି ଖରା ତାତି କି ଯାହା ବି ଆପଣଙ୍କର ଯେଉଁ ସମୟ ସେ ଚିନ୍ତା କରୁଥାଏ ଯେ ତାର ଚାଷ ଜମିରୁ କେମିତି ସେ ଅଧିକ ଉତ୍ପାଦନ କରିବ, ତା ଘର ପରିବାରକୁ ସୁରୁଖୁରୁରେ ଚଳେଇବ। ତେଣୁ ତାଙ୍କର ଅନୁଭୂତି ଆମର ଅନୁଭୂତି ଏଇ ଯେଉଁ ଦୁଇଟି ମିଳିତ ପ୍ରୟାସରେ କ'ଣ କିଭଳି ଭାବରେ କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥାପନ କରାଯିବ, ତେଣୁ ଆମେ ସେଇଟା ଚିନ୍ତା କରିଥାଉ କିଭଳି ଭାବରେ ସରଳ ଭାବରେ। ଆମେ ହୁଏତ ଇଂରାଜୀରେ ପାଠ ପଢ଼ିଛୁ କି ଆମର ଯେଉଁ ଲିଟରେଚର୍ ଜ୍ଞାନ ଅଛି, ଆମେ କହିବା ଯେ ସାହିତ୍ୟ ଭାଷାରେ ତାଙ୍କୁ ବୁଝେଇବା ସେଇଆ ନୁହେଁ, ତାଙ୍କ କଥିତ ଭାଷା ଯେଉଁ ସେଇ କଥାବାର୍ତ୍ତା ଯେଉଁଭଳି କରନ୍ତି ଆମେ ମଧ୍ୟ ସେଇଭଳି ତାଙ୍କୁ କେମିତି ନିଜ ମନର କଥା ସେମାନେ ଅନୁଭବ କରୁଥିବେ, ତାଙ୍କ ମନର କଥା ଆମେ ଅନୁଭବ କରୁଥିବୁ, ସେଇଭଳି ଆମେ ଚେଷ୍ଟା କରୁ। ଆମେ ଯେତେବେଳେ ଜାଣୁ ଯେ ଆମର ଯେଉଁ ନୂଆ ଜ୍ଞାନକୌଶଳ ତାଙ୍କ ପାଖରେ ପହଞ୍ଚୁଛି ଏବଂ ସେମାନେ ବ୍ୟବହାର କରୁଛନ୍ତି, ନିଶ୍ଚିତ ଭାବରେ ଆମର ସାର୍ଥକତା ପ୍ରତିପାଦନ କରୁଛି। ହଁ, ଶ୍ରୋତା ବନ୍ଧୁ, ଧନ୍ୟବାଦ ଆପଣମାନଙ୍କୁ, ଆପଣମାନେ ଆମ ସହ ଏତିକି ଯେତିକି ଆମେ କଥାବାର୍ତ୍ତା ହେଲେ ରହିଲେ ସେଥିପାଇଁ ଆପଣମାନଙ୍କୁ ମୋ ତରଫରୁ, ବିଶେଷ କରି ଯେଉଁ ଆମର ଗାଁ ଗହଳିରେ ଯେଉଁ ଭାଇ ଭଉଣୀମାନେ ଅଛନ୍ତି, ଚାଷୀ ଭାଇମାନେ ଅଛନ୍ତି, ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
1: ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠାର ପ୍ରାରମ୍ଭିକ ସ୍ତରରେ କେନ୍ଦ୍ର ସାମ୍ନା କରିଥିଲା ରାଜ୍ୟର ହୃଦୟ ବିଦାରକ ପ୍ରାକୃତିକ ବିପର୍ଯ୍ୟୟ 1999 ମହାବାତ୍ୟାକୁ। ଟେଲିଭିଜନଠାରୁ ଆରମ୍ଭ କରି ଅନ୍ୟାନ୍ୟ ରେଡିଓ ଷ୍ଟେସନଗୁଡ଼ିକରୁ ଯୋଗାଯୋଗର ମାଧ୍ୟମ ଯେତେବେଳେ ଧରାଶାୟୀ ହୋଇଯାଇଥିଲା, ଗମନାଗମନ ତଥା ପରିବହନର ମାଧ୍ୟମ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା, ବିଦ୍ୟୁତ୍ ସରବରାହ ଯେତେବେଳେ ବିଚ୍ଛିନ୍ନ ହୋଇଯାଇଥିଲା, ସେତେବେଳେ ଆକାଶବାଣୀ ପୁରୀ କେନ୍ଦ୍ର ତା'ର

ମୁଁ ସାର୍ ଡାକିଲେ ମୁଁ କ'ଣ କରିବି ନା ଆପଣଙ୍କ ପାଖରେ ସବୁ ତ କାମ ଅଛି, କ'ଣ କରିବେ? ମୁଁ କହିଲି ରେଡିଓଟାକୁ ରାତି ଦିନ ସବୁବେଳେ ଲୋକଙ୍କୁ ମେସେଜ ଦେବା ପାଇଁ, ମାନେ ବିଶେଷ କରି ପାଣିପାଗ ସମ୍ବନ୍ଧରେ ଜଣେଇବା ପାଇଁ ସବୁ ଇଏ କରି, ଏଥିପାଇଁ ମୁଁ ରେଡିଓ ଅଛି ନା ଆଉ କ'ଣ ଚାହୁଁଛନ୍ତି ମୁଁ ଏଇ କାମ କରିବି? କିନ୍ତୁ ଆପଣଙ୍କର ଗୋଟିଏ ଅନୁରୋଧ, ଟେଲିଫୋନ ଲାଇନ କଟିଯିବ, ରାସ୍ତାଘାଟ କିଛି ରହିବ ନାହିଁ, ଆପଣ ସବୁ ବ୍ଲକ ଆଉ ତହସିଲ ଅଫିସରେ କୁହନ୍ତୁ, ସେମାନଙ୍କ କଥା ରେଡିଓ ଶୁଣିବେ, ଆପଣ ଯାହା ରେଡିଓରେ କହିବେ ସେଇଟା ହିଁ ହବ, ମାନେ ନିର୍ଦ୍ଦେଶ ସେଇ ହିସାବରେ କାମ ସେମାନେ କରିବେ। ଆଉ ମୁଁ ସେଥିପାଇଁ ରେଡିଓ ସବୁବେଳେ କଲ ରଖିବି, ସେଥିରେ ଆପଣ ବିଶ୍ୱାସ କରିବେ ନାହିଁ ଯେ ସବୁ ଶ୍ରଦ୍ଧା ଶୁଣୁଛନ୍ତି। ସେ ସମୟରେ ପୁରୀ ସହରରେ ଆଉ ଟ୍ରାନଜିଷ୍ଟର ମିଳିଲାନି, ଟ୍ରାନଜିଷ୍ଟର ସେଟ ରେଡିଓ ମିଳିଲାନି, ସବୁ ବିକ୍ରି ହେଇଗଲା। ସେ ଯାହା ହଉ ଏମିତିକି ଚାଲିଲା, ତାପରେ ଆସ୍ତେ ଆସ୍ତେ ପ୍ରୋଗ୍ରାମ ହେଲା, ତାପରେ ଆଉ ଲୋକ ଆସିଲେ, ଏମିତି ଗୋଟେ ସମୟ ଆସିଲା ଯେତେବେଳେ କି ତିନି ଜଣ ପର୍ଯ୍ୟନ୍ତ ପ୍ରୋଗ୍ରାମ ଜୁଟି ରହିଲେ। ଆଉ ଯେହେତୁ ମୁଁ ସିନିୟର ଥିଲି, ମୁଁ ପ୍ରୋଗ୍ରାମ ହେଡେଇକି କାମ କଲି, ଭଗବାନଙ୍କ ଦୟାରୁ ସୁରକ୍ଷା ସମସ୍ତଙ୍କ ପାଖରୁ ଆଦର ପାଇଲି, ଆଉ ପ୍ରୋଗ୍ରାମ ଭଲ ଭାବରେ ହେଲା। ହେଇସାରି 2003 ମସିହାର ଏପ୍ରିଲ ମାସ 30 ତାରିଖ ଦିନ ଅବସର ନେଲି।

0: ଲେଖିକା ସୁଚେତା ମିଶ୍ର।
1: ଆକାଶବାଣୀ ଆମର ଓଡ଼ିଆ ସାହିତ୍ୟ ଭାଷା ଏବଂ ସଂସ୍କୃତିକୁ ନିହାତି ଭାବରେ ବହୁ ବଞ୍ଚାଇ ରଖିଛି ଏବଂ ତାର ଉତ୍ତରୋତ୍ତର ଉନ୍ନତି କରିଛି ତା ପ୍ରତ୍ୟେକ ଶ୍ରୋତା ନିଶ୍ଚିତ ଭାବରେ ଅନୁଭବ କରିଥିବେ। ପୁରୀ ହେଉଛି ଗୋଟେ ସାଂସ୍କୃତିକ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଯେହେତୁ ଓଡ଼ିଶାର, ତେଣୁ ଆମର ଏଠି ସାହିତ୍ୟ ଭାଷା ସଂସ୍କୃତିର ବିକାଶ ପ୍ରସାରରେ ଆଞ୍ଚଳିକ ଗୋଟେ FM କେନ୍ଦ୍ର ଭାବରେ ପୁରୀର ଅବଦାନ ନିହାତି ଭାବରେ ପ୍ରଶଂସନୀୟ ଏବଂ ପ୍ରଧାନ କାମଟି ହେଉଛି ଯେ ଜଗନ୍ନାଥ ସଂସ୍କୃତି ଓ ଭକ୍ତି ସାହିତ୍ୟର ପ୍ରସାର। ତେଣୁ ପ୍ରଥମେ ସକାଳେ ଆମେ ପ୍ରତିଦିନ ସକାଳେ ଆଗ ଆଗ ଭକ୍ତି ସଙ୍ଗୀତ ପ୍ରାର୍ଥନା ବା ପ୍ରବଚନ ଯାହା ବି ଆମେ ଶୁଣିବାକୁ ପାଉଛୁ ଆମର ପୁରାତନ ଲେଖା ଶାଲବେଗଙ୍କର ହେଉ ବଳରାମ ଦାସଙ୍କର କି ଜଗନ୍ନାଥ ଦାସଙ୍କର ହେଉ ଭାଗବତ ବି ତ ପଢା ହୁଏ ମୁଁ ଶୁଣିଛି। ତେଣୁ ଏହିସବୁ ପୁରାତନ ସାହିତ୍ୟ ଯୋଉଟା ଆମର ହେଉଛି ସାହିତ୍ୟର ମୂଳ ପିଣ୍ଡ ତାହାକୁ ଆମର ପୁରୀ କେନ୍ଦ୍ର ପ୍ରତିଦିନ ପ୍ରଚାର କରେ। ତାପରେ ଆଉ ଗୋଟିଏ କାମ ପୁରୀ FM କରୁଛି, ସେଟା ହେଉଛି ସ୍ଥାନୀୟ କବି ଲେଖକ ନାଟ୍ୟକାରମାନଙ୍କ ପାଇଁ ସେ ଗୋଟେ ମଞ୍ଚ ସାଜିଛି, ବିଶେଷ କରି ପୁରୀ ଜିଲ୍ଲା ଆଉ ତାର ଆଖପାଖ ଅଞ୍ଚଳରେ ଯୋଉ ଉଦୀୟମାନ ଲେଖକମାନେ ଅଛନ୍ତି ସାହିତ୍ୟିକମାନେ ଅଛନ୍ତି, ମୋ ଜାଣିବାରେ ତ ବହୁତ ନୂତନ ପିଢ଼ିର ବହୁତ ନୂଆ ସାହିତ୍ୟିକ ବୋଧହୁଏ ଏଇଠୁ ତିଆରି ହେଇଛନ୍ତି। କାରଣ ଅନେକ ସମୟରେ ଯାହା ଆମର ଯୋଉଡ଼ାକ ମାନଙ୍କର ପ୍ରକାଶିତ ହେଉଛି ଛପା ଅକ୍ଷରରେ ବହୁତ ଲୋକ ପଢ଼ିପାରନ୍ତିନି, ତାଙ୍କ ପାଖରେ ସାହିତ୍ୟ ପହଞ୍ଚି ପାରୁଛି ଜଣଙ୍କର ସ୍ୱର ଦ୍ୱାରା, ଜଣେ କବିତା ଆବୃତ୍ତି କରିବା ବା ପ୍ରବନ୍ଧ ପଢ଼ିବା ଦ୍ୱାରା ବା ଗପଟିଏ ପଢ଼ିବା ଦ୍ୱାରା ତାହା ପହଞ୍ଚି ପାରୁଛି ଏବଂ ପରବର୍ତ୍ତୀ କାଳରେ ସେହି ନୂତନ ପିଢ଼ିର ନୂଆ ଲେଖକମାନେ ପ୍ରୋତ୍ସାହନ ପାଉଛନ୍ତି ଏବଂ ପରବର୍ତ୍ତୀ କାଳରେ ସେମାନେ ମଧ୍ୟ ଲେଖକ ସାହିତ୍ୟିକ ହୋଇପାରିଛନ୍ତି। ବିଶେଷ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୁଏ ଏଇଠି, ଯେଉଁଠି ପ୍ରତିଷ୍ଠିତ କବି ଆଉ ଲେଖକମାନଙ୍କୁ ମଧ୍ୟ ଡକାଯାଏ, ବିଶେଷ କରି ଆମର ନୂଆବର୍ଷ ପାଇଁ ବା ରଜ ବା ବିଶୁଭ ସମୟ, ଏହି ସମୟରେ ଗୋଟେ ବିଶେଷ କବିତା ଆସର ବା ଗଳ୍ପ ପଠନ ବା ଅନେକ ସମୟରେ ଗଳ୍ପ କବିତା ମିଶାମିଶି ସେଇଥିରେ ବିଶିଷ୍ଟ କବି ଲେଖକମାନଙ୍କୁ ମଧ୍ୟ ଡକାଯାଏ। ତା ଛଡା ଯୋଉ ଗୋଟେ ବଡ ଜିନିଷଟି ଅଛି ସେଟା ହେଉଛି ବେତାର ନାଟକ। ଅନେକ ସମୟରେ ଆମର ଯୋଉ ନାଟ୍ୟ କଳାଟି ବର୍ତ୍ତମାନ ଅସ୍ତମିତ ହେବା ପଳି ଚାଲିଛି, ଯାତ୍ରା ଲୋକ ଯାଇପାରୁନାହାନ୍ତି ଦେଖିବା ପାଇଁ, ଅନେକ ସମୟରେ ହଲ୍କୁ ଯାଇକି ଫିଲ୍ମ ଦେଖିବା ବି ସମ୍ଭବ ନୁହେଁ, କିନ୍ତୁ ବିଶିଷ୍ଟ ନାଟ୍ୟକାରମାନଙ୍କର ପ୍ରସିଦ୍ଧ ନାଟକକୁ ଯେତେବେଳେ ଏଠି ନାଟକ ରୂପ ଦିଆଯାଏ ଏବଂ ଲୋକମାନେ ଶୁଣନ୍ତି ତାହା ସାହିତ୍ୟର ଗୋଟିଏ ନାଟକ ବିଭାଗଟିକୁ ସେ ବହୁତ ଭାବରେ ପରିପୃଷ୍ଟ କରୁଛି ସେଥିରେ ଦ୍ୱିମତ ନାହିଁ। ତା ଛଡା ଆଉ ଗୋଟେ କଥା ମୁଁ ଏଠି କହିବାକୁ ଚାହୁଁଛି ଯେ ଲୋକ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ପ୍ରସାର ପାଇଁ ଏହି ଆଞ୍ଚଳିକ କେନ୍ଦ୍ରଟିକୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ, କାରଣ ଆମର ପାଲା ଦାସକାଟିଆ ଯୋଉ ଲୋକକଳା ଗୁଡ଼ିକ ଅଛି ବା ଓଡ଼ିଶୀ ସଙ୍ଗୀତ, ଏଇ ଯୋଉ ପ୍ରାଚୀନ ସାହିତ୍ୟତକ ଅଛି ଯାହାକୁ ଆମର ଯୁବପିଢ଼ିର ସାହିତ୍ୟିକମାନେ ବା ଶ୍ରୋତା ବା ପାଠକମାନେ ଧୀରେ ଧୀରେ ଭୁଲିବାକୁ ବସିଲେଣି, ତାହାକୁ ଏଠି ଯେତେବେଳେ ପ୍ରଚାର ହୁଏ ଅନ୍ତତଃ ରେଡିଓରେ ତ ଲୋକଙ୍କର କାନରେ ସେଇଟା ପଡ଼ିବ, ଲୋକ ଜାଣିବେ ବୁଝିବେ ତାପରେ ତାକୁ ଖୋଜିବେ ପଢ଼ିବା ପାଇଁ। ଏହିସବୁ ଉପରେ ଆଲୋଚନା ଏବଂ ଏହିସବୁ ସଙ୍ଗୀତ ସାହିତ୍ୟ ଯେତେବେଳେ ପ୍ରଚାରିତ ହୁଏ ସେହି ଦୃଷ୍ଟିରୁ ମୁଁ ଭାବୁଛି ଯେ ଆଞ୍ଚଳିକ କେନ୍ଦ୍ରଟି ତାର ଦାୟିତ୍ୱ ଠିକ୍ ଭାବରେ ଗ୍ରହଣ କରିଛି ଏବଂ ତାହାକୁ ସେ ଠିକ୍ ଭାବରେ ପ୍ରସାର ବା ପ୍ରଚାରିତ କରୁଛି।
0: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଲୌକିକ ଲୀଳା ପବିତ୍ର ପାବନ ଯାତ୍ରା, ତେବେ ଏହି ପାବନ ଯାତ୍ରାକୁ ପୁରପଲ୍ଲୀରେ ସମଗ୍ର ବିଶ୍ୱରେ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲା ପ୍ରଥମେ ଏହି ଆକାଶବାଣୀ। ତେବେ ରଥଯାତ୍ରା ସମୟରେ ଏହି ଆକାଶବାଣୀର ଭୂମିକା ବହୁ ପୁରାତନ, ତେବେ ଏ ସମ୍ପର୍କରେ ଆମକୁ କୁହନ୍ତି ଶ୍ରୀଜଗନ୍ନାଥ ତତ୍ତ୍ୱ ଗବେଷକ ତଥା ଘୋଷଯାତ୍ରା ସମୟରେ ଆକାଶବାଣୀର ଧାରା ବିବରଣୀ ଉପସ୍ଥାପକ ଡକ୍ଟର ନରେଶ ଦାସ।
2: ଶ୍ରୀ ଜଗନ୍ନାଥ ନୀଳାଦ୍ରି ଶିର ମୁକୁଟ ରତ୍ନ ହେ ଦାରୁ ବ୍ରହ୍ମନ ଘନ ଶ୍ୟାମ ପ୍ରସିଦ୍ଧ ପୁରୁଷୋତ୍ତମ। ଆକାଶବାଣୀ ଏହା ଆଜିର କଥା ନୁହେଁ, ବହୁ କାଳ ଧରି ତାର ସେବା ଯୋଗେଇ ଆସିଛି ଏବଂ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ସମସ୍ତେ ଯେତେବେଳେ କୌଣସି ଗଣମାଧ୍ୟମ ନଥିଲା ସେତେବେଳେ ଏହି ଆକାଶବାଣୀ ଉପରେ ସମସ୍ତେ ନିର୍ଭର କରୁଥିଲେ। ପରମ କାରୁଣିକ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରାର ଧାରା ବିବରଣୀ ଯେତେବେଳେ ଏହି ଆକାଶବାଣୀ ମାଧ୍ୟମରେ ପ୍ରସାରିତ ହୁଏ ସେତେବେଳେ ନଗରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ରେଡିଓ ପାଖରେ ଭିଡ଼ ଲାଗେ ଏବଂ ସକାଳୁ ସକାଳୁ ସ୍ନାନ ଶୌଚ ସାରି ବଡ଼ଦାଣ୍ଡରେ କେତେବେଳେ ମହାପ୍ରଭୁ ବିଜେ କରିବେ, କେତେବେଳେ ରଥ ଟଣା ହେବ, କେତେ ଲୋକ ହେଇଛନ୍ତି, କିଭଳି ପରିବେଶ ହେଇଛି, ଏହାକୁ ସବୁ ପରିବେଷଣ କରୁଯାଇଥାନ୍ତି ଜୀବନ୍ତ ଭାବରେ ଏହି ଆକାଶବାଣୀ ମାଧ୍ୟମରେ ଏବଂ ଲୋକମାନେ ସମସ୍ତେ ଘେରି ବସି ସେ କଥାକୁ ଶୁଣୁଥାନ୍ତି ଆନନ୍ଦର ସହିତ। ସେତେବେଳେ ଯୋଉ ବରେଣ୍ୟ ଘୋଷକମାନେ ଥିଲେ ସେମାନଙ୍କ ମଧ୍ୟରେ ଥିଲେ ସଦାଶିବ ରଥ ଶର୍ମା ମହୋଦୟ,

0: ରାଜମୋହନ ମହାନ୍ତି ମହୋଦୟ ଏବଂ ଅନ୍ୟାନ୍ୟ ବହୁ ପ୍ରତିଷ୍ଠିତ ବିଦ୍ୱାନ ମାନେ ଘୋଷ ଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ଏବଂ ରଥ ଶର୍ମା ମହୋଦୟ କହୁଥିଲେ, ମୁଁ ପରମ ପାବନ ଶ୍ରୀକ୍ଷେତ୍ରରୁ କହୁଛି। ଲୋକମାନେ ଭାବୁଥିଲେ ସତେକି ଆମେ ଶ୍ରୀକ୍ଷେତ୍ରରେ ଅଛୁ, ତେଣୁ ଯେ ଆଖି ବୁଝି ଦଉଥିଲେ ଏବଂ ଏଭଳି ଭାବରେ ଜୀବନ୍ତ ଭାବରେ ସେମାନେ ଏହି ଧାରା ବିବରଣୀକୁ ପରିଶି ଦଉଥିଲେ, ଯାହାଫଳରେ ଲୋକମାନେ ଆଖି ବୁଝିକିରି ସତେକି ବଡ଼ଦାଣ୍ଡରେ ଅଛନ୍ତି ଏବଂ ତାଙ୍କର ପହଣ୍ଡି ବିଜୟର ଯେଉଁ ଜୀବନ୍ତ ଧାରା ବିବରଣୀ ତାହା ଲୋକମାନଙ୍କ ଉପରେ ଏତେ ପ୍ରଭାବ ପକାଏ, ଲୋକମାନଙ୍କ ଆଖିରୁ ଧାର ଧାର ଭକ୍ତିର ଅଶ୍ରୁ ନିଗିଡ଼ି ପଡ଼ୁଥାଏ। ଏସବୁ ପରିବେଷଣ କରୁଥାଏ ଆକାଶବାଣୀ। ଆକାଶବାଣୀ ଏକମାତ୍ର ବିକଳ୍ପ ଥିଲା, ଆଉ କିଛି ଗଣମାଧ୍ୟମ ନଥିଲା।
1: ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଭାଷା ସାହିତ୍ୟର ବିକାଶରେ ଆକାଶବାଣୀ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିପାରିଛି। ତେବେ ପୁରୀ ଆକାଶବାଣୀର ଏହି 30 ବର୍ଷ ସମୟ ମଧ୍ୟରେ ଜଗନ୍ନାଥ ସଂସ୍କୃତିକୁ ନେଇ ସେ ପ୍ରସ୍ତୁତ କରିଛି ଅନେକ କାର୍ଯ୍ୟକ୍ରମ, ଆଉ ତାର ପ୍ରୟାସ ଏହି ଜଗନ୍ନାଥ ସଂସ୍କୃତି ଏବଂ ଭାଷା ସାହିତ୍ୟକୁ କିପରି ଚିରନ୍ତନ ରଖାଯାଇପାରିବ, ତେବେ ସେ ସମ୍ପର୍କରେ ଆମକୁ ଯାହା କୁହନ୍ତି ଶ୍ରୀ ଜଗନ୍ନାଥ ମନ୍ଦିରର ପୁରୋହିତ ତଥା ସାହିତ୍ୟ ସାଧକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଉତ୍କଳୀୟ ଜନତାଙ୍କର, ଜନସାଧାରଣଙ୍କର ଯେଉଁ ଗଭୀର ଆତ୍ମିକ ସମ୍ପର୍କ, ଆବେଗିକ ସମ୍ପର୍କ ରହିଛି, କେବଳ ଉତ୍କଳୀୟ କାହିଁକି, ସମଗ୍ର ଭକ୍ତ ସମାଜ, ବିଶ୍ୱର ଭକ୍ତ ସମାଜ, ସନ୍ଥ ସମାଜ ସମସ୍ତଙ୍କର ତାଙ୍କ ପ୍ରତି ଯେଉଁ ପ୍ରଗାଢ଼ ଆକର୍ଷଣ ରହିଛି, ତେଣୁ ଯେକୌଣସି ସଂସ୍ଥା ହେଉ ସେ ନିଶ୍ଚୟ ସେଇ ଯେଉଁ ଲୋକଙ୍କର ଭାବନାକୁ ନିଶ୍ଚୟ ମର୍ଯ୍ୟାଦା ଦେବ, ସମ୍ମାନ ଦେବ ଏବଂ ତାଙ୍କର ମନର କଥାକୁ ସେ ମହତ୍ଵ ଦେବ, ଯାହା କରିଛି ଆକାଶବାଣୀ ପୁରୀ। ଯେହେତୁ ଶ୍ରୀକ୍ଷେତ୍ରରେ ସେ କାର୍ଯ୍ୟ କରୁଛି, ଆଉ ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁଙ୍କର ବିଜୟସ୍ଥଳୀ, ସେ ଠାକୁରଙ୍କର ଦୈନନ୍ଦିନ ନୀତିକାନ୍ତି, ପୁଣ୍ୟ ପର୍ବ, ଯାତ୍ରା ଉତ୍ସବ ଏ ସମ୍ପର୍କରେ ଟିକି ନିଖି ବିବରଣୀ ଦେବା, ପ୍ରଦାନ କରିବା। ଆଉ ଯେଉଁ କଥାଗୁଡ଼ିକ ମହାପ୍ରଭୁଙ୍କୁ ଅଧିକ ଲୋକଙ୍କର ହୃଦୟରେ କରିଛି ସେ ହେଲା ଜଣାଣ ଭଜନ। ଜଣାଣ ଭଜନ ଭିତରେ କବି ସିନା ତାର ଦୁଃଖ ବା ତାର ଭାବନା ପ୍ରକାଶ କରିଛି, ସେ ସିଧାସଳଖ ଛୁଇଁଛି ଜାତିର ହୃଦୟକୁ।
1: ସତରେ ପୁରୀ ଆକାଶବାଣୀ ଆଜି ଶ୍ରୀମନ୍ଦିରର ନୀଳଚକ୍ର ବାନା ତଳେ ସ୍ୱର୍ଣ୍ଣାଭ ବେଳାଭୂମି କୂଳେ ଲକ୍ଷ ଲକ୍ଷ ଶ୍ରୋତାବନ୍ଧୁଙ୍କ ମେଳରେ ରହି କହୁଛି ସଫଳତାର ବାର୍ତ୍ତା, ବହୁଜନ ହିତାୟ ବହୁଜନ ସୁଖାୟର ସାର୍ଥକତା।

ପ୍ରଚାର କଲୁ ଆକାଶବାଣୀର 90 ବର୍ଷର ସଫଳ ଯାତ୍ରାର ପୂର୍ତ୍ତି ଉପଲକ୍ଷେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ତଥ୍ୟ ସମ୍ବଳିତ ନାଟ୍ୟ ରୂପକ ଅନାହତ ଯାତ୍ରା ଉପସ୍ଥାପନ କରିଥିଲେ ଅଭିମନ୍ୟୁ କାନୁନଙ୍କୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ନାଟ୍ୟାଂଶରେ ଅଂଶଗ୍ରହଣ କରିଥିଲେ ପ୍ରକାଶ କୁମାର ରଥ, ପ୍ୟାରୀ ମୋହନ ଦାସ, ବଦ୍ରିନାଥ ମିଶ୍ର, ବିଭୂତିଭୂଷଣ ମିଶ୍ର, ରଞ୍ଜନ କୁମାର ମୁଦୁଲି, ସୁସ୍ମିତା ଦାସ ଏବଂ ଅଭିମନ୍ୟୁ କାନୁନଗୋ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक के कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ଶ୍ରୋତା ବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ ଯେ ବିଶେଷ ନାଟ୍ୟ ରୂପକ ଅନାହତ ଯାତ୍ରାର ପୁନଃ ପ୍ରସାରଣ ଆପଣମାନେ ଶୁଣିପାରିବେ ଆଜି ରାତି 9:30 କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହିଲ୍ଲୋଳ। ଉପସ୍ଥାପନ କରିଛନ୍ତି ଦିବ୍ୟ ଦର୍ଶିନୀ ପରିଡ଼ା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ସମୟ ଚକ୍ରର କରାଳ ଗତିରେ ବହି ଚାଲିଅଛି ଏ ଜୀବନ। କେବେ ଆସିଥାଏ ନିଧାଘର ତେଜ, କେବେ ଶରତ ଶୀତର ଚୁମ୍ବନ, ଗ୍ରୀଷ୍ମ କାଳେ ସୂର୍ଯ୍ୟ ବିରକ୍ତ ଲାଗନ୍ତି, ଧିକ୍କାର କରନ୍ତି ସଭିଏ, ହେଲେ ସେହି ରବି ତେଜ ଆଦରି ନିଅନ୍ତି, ଆସିଲେ ଶୀତର ପ୍ରଭାବ ସଭିଏ। ଗ୍ରୀଷ୍ମ ପତ୍ର ଛଡ଼ା ଦୁଃଖ ଦିଏ ନାହିଁ, ଜୀବନର ଏହି ରୀତି। ବସନ୍ତେ ସେ ବୃକ୍ଷ ପୁଷ୍ପବନ୍ତ ହୁଏ, ଦୁଃଖ ପରେ ସୁଖ ଗତି। ଶ୍ରୋତା ବନ୍ଧୁ, ଖରାଟିଆ ପାଗ ସହିତ ଥଣ୍ଡା ଥଣ୍ଡା ଫଳ ରସର ମଜା, ପୁଣି ସାଥିରେ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର ଆସର ଆପଣଙ୍କ ଦିନଟିକୁ ନିହାତି ତାଜା କରିଦେବ। ତେବେ ଶ୍ରୋତା ବନ୍ଧୁ, ମୁଁ ଦିବ୍ୟଦର୍ଶିନୀ ପରିଡ଼ା ସ୍ୱାଗତ ଜଣାଉଛି ଆପଣଙ୍କୁ କିଛି କଥା ଆଉ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ ହିଲୋଳ ପରିସରକୁ। ଶ୍ରୋତା ବନ୍ଧୁ, ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ଆଶା କରୁଛି ଆପଣ ସମସ୍ତେ ନିହାତି ଭଲରେ ଥିବେ। ହଁ, କେମିତି ବା ଭଲରେ ନଥିବେ। ଆମ ଆରାଧ୍ୟ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ କୃପା ନିଶ୍ଚୟ ପ୍ରତିଟି ଓଡ଼ିଆଙ୍କ ଉପରେ ରହିଛି। ସେଥିପାଇଁ ତ କଥାରେ ରହିଛି, ଉତ୍କଳେ ନାହିଁ ନେତାର ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ।

ସତରେ ଶ୍ରୋତାବନ୍ଧୁ, ଏ ଭଜନଟିରେ ଭରି ରହିଥିଲା ଆମ ପ୍ରତିଟି ଓଡ଼ିଆଙ୍କର ମନର ଭାବ, ଯେଉଁ ଓଡ଼ିଆଙ୍କର ମୌଡ଼ମଣି ସ୍ୱୟଂ ମହାପ୍ରଭୁ, ଯେଉଁ ଓଡ଼ିଆଙ୍କର ଭାବରସ ହେଉଛନ୍ତି ସେ କାଳିଆ ଠାକୁର, ସେ ହେଉଛନ୍ତି ଆମ ଓଡ଼ିଆଙ୍କର ସ୍ୱାଭିମାନ, ଆମର ଅଭିମାନ। ତେବେ ଶ୍ରୋତାବନ୍ଧୁ, ସେ ଭକ୍ତ ବତ୍ସଳ କାଳିଆ ଠାକୁରଙ୍କର ପତିତ ପାବନ ବାନା ତଳେ ଆଶ୍ରିତ ଆମ ଓଡ଼ିଆଙ୍କର ଚିନ୍ତାର ବିଷୟ ଆଉ ବା କ'ଣ? ହଁ ଶ୍ରୋତାବନ୍ଧୁ, ଓଡ଼ିଆ ଯେ କେବଳ ଗୋଟେ ଜାତି ତାହା ନୁହେଁ, କି ସମ୍ପ୍ରଦାୟ ତାହା ବି ନୁହେଁ। ଓଡ଼ିଆ ହେଉଛି ଏକ ପ୍ରକୃଷ୍ଟ ଜୀବନଶୈଳୀ, ଜୀବନ ବଞ୍ଚିବାର ଏକ ସୁନ୍ଦର କଳା ହେଉଛି ଆମ ଉତ୍କଳୀୟ ସଂସ୍କୃତି। ଏହି ସଂସ୍କୃତିରେ ଭରି ରହିଛି ରାଜକୀୟ ସୌଖୀନ, ଏ ସଂସ୍କୃତିରେ ରହିଛି ବୀର ପୁରୁଷଙ୍କର ଦମ୍ଭ, ଏ ସଂସ୍କୃତିର ପରିଭାଷା ପଦ୍ମ ପାଖୁଡ଼ା ପରି କୋମଳ, ଯାହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୁଗ୍ଧ କରେ। ଓଡ଼ିଶାର ଔଜ୍ୱଲ୍ୟ, ଉତ୍କଳୀୟ ପରମ୍ପରା ଆଉ ଆମ କଳିଙ୍ଗର କୀର୍ତ୍ତି ଏକ ରୁଦ୍ଧିମନ୍ତ ତଥା ଦୀପ୍ତିବନ୍ତ ସଂସ୍କୃତିର ଗୁଣକୀର୍ତ୍ତନ କରିଥାଏ। ତେବେ ଶ୍ରୋତାବନ୍ଧୁ, ଆଗ ଭଳି

ଆଜି ମଧ୍ୟ ମୋ କଥାରେ ଭରି ରହିଛି ଆମ ଉତ୍କଳୀୟ ଗୁଣଗାନ, ଆମ ସଂସ୍କୃତି ଓ ଆମ ପରମ୍ପରା, ଶ୍ରୀମନ୍ଦିରକୁ ନେଇ ପରିପୃଷ୍ଠ, ଯାହା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ଉପରେ ଆଧାରିତ। ହଁ ଶ୍ରୋତା ବନ୍ଧୁ, ଆମ ଓଡ଼ିଆଙ୍କର ଖାଦ୍ୟପେୟ, ବେଶଭୂଷା, ରୀତିନୀତି ଓ ପର୍ବପର୍ବାଣି ସବୁକିଛି ହେଉଛି ସ୍ୱତନ୍ତ୍ର। ଏଇ ଯେମିତି ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧି କ୍ଷଣରେ ଭିଜା ମାଟିର ବାସ୍ନା ନେଇ ଆସିଥାଏ ଓଡ଼ିଶାର ଗଣପର୍ବ ରଜ। ସତରେ ଶ୍ରୋତା ବନ୍ଧୁ, ଲାଗେ ଯେମିତି ଆମର ଏହି ରଜ ପର୍ବ ଧରିତ୍ରୀ ମାତା ଆଉ ମୌସୁମୀର ମିଳନର ପର୍ବ। ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏତ ଆଉ କେଉଁଠି ନଥିବ। ପ୍ରକୃତି ସୃଷ୍ଟି କରିଛି ବର୍ଷା, ଆଉ ଏଇ ବର୍ଷାକୁ ସ୍ୱାଗତ ଜଣାଇଥାଏ ଆମର ଏହି ଗଣପର୍ବ ରଜ। ଶ୍ରୋତା ବନ୍ଧୁ, ଆଗକୁ ବି ଅନେକ କଥା ହେବା, ହେଲେ ଏବେ ଆସନ୍ତୁ ଆମ କାର୍ଯ୍ୟକ୍ରମ ହିଲଳରେ ଶୁଣି ନେବା ଆମ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଗୀତ ଅନୁରୋଧର ମେସେଜଟି ରହିଛି ବଡ଼ଶଙ୍ଖ ନୂଆସାହି ପୁରୀରୁ ଦିବାକର ଆଚାର୍ଯ୍ୟ ମୋ ସାଙ୍ଗଠାରୁ।

ପିଠାପଣା, ଦୋଳି ଓ ଗୀତର ଆସର ହିଁ କହିଦିଏ ଏ ପର୍ବର ମନର କଥା। ପହିଲି ରଜରେ ଝିଅମାନଙ୍କ ସଜବାଜଠାରୁ ଆରମ୍ଭ କରି ବସୁମତୀ ସ୍ନାନ ପର୍ଯ୍ୟନ୍ତ ପାଳିତ ହୋଇଥାଏ ଏହି ରଜ ପର୍ବ। ଅସରାଏ ବର୍ଷା ପରି ପାଗ ହୋଇଥାଏ ଅନୁକୂଳ। ଗାଁ ଦାଣ୍ଡରେ ଦେଖିବାକୁ ମିଳେ ଝିଅମାନଙ୍କର କଉଡ଼ି ଖେଳ, ବହୁଚୋରି ଖେଳ ଓ ଲୁଡୁ ଖେଳୁଥିବାର ଦୃଶ୍ୟ। ଅପରପକ୍ଷେ ଯୁବକମାନେ ମସ୍କୁଲ ରହିଥାନ୍ତି କବାଡ଼ି, କୁସ୍ତି, ପଶା ଓ ତାସ ଆଦି ଖେଳରେ। ହେଲେ ଶ୍ରୋତା ବନ୍ଧୁ, ସତକଥା ହେଉଛି ଆଗ ଭଳି ଆଉ ଦେଖିବାକୁ ମିଳୁନାହିଁ ରଜରେ ଏହିସବୁ ପାରମ୍ପରିକ ଖେଳଗୁଡ଼ିକୁ। ସମୟକ୍ରମେ ପୁରପଲ୍ଲୀରୁ ଲୋପ ପାଇ ଆସିଲାଣି ଅନେକ ଖେଳ, ଯାହା ଯୋଗୁଁ ଦେହ ମନ ସୁସ୍ଥ ଓ ପ୍ରଫୁଲ୍ଲିତ ରହୁଥିଲା। କିନ୍ତୁ ଶ୍ରୋତା ବନ୍ଧୁ, ରଜ ଆସିଲେ ଏହିସବୁ ପରମ୍ପରା ମନେ ପଡ଼ିଯାଇଥାଏ, ଯାହା ଆଜିକାଲି କାଁ ଭାଁ କେତୋଟି ଜାଗାରେ ଦେଖିବାକୁ ମିଳୁଛି। ତେବେ ଶ୍ରୋତା ବନ୍ଧୁ, ଦୋଳି ବିନା ରଜର ପରିକଳ୍ପନା କରାଯାଇପାରିବ ନାହିଁ। ରଜରେ ରାମଦୋଳି, ଚରକା ଦୋଳି ଓ ପାଉଁଶ ଦୋଳି ଆଦି ଦେଖିବାକୁ ମିଳିଥାଏ। ସାଙ୍ଗସାଥୀଙ୍କ ମେଳରେ ଦୋଳି ଖେଳ ସହିତ ଶୁଭାଯାଇଥାଏ ରଜ ଗୀତର ମିଠା ସୁର। ଘର ଅଗଣା ହେଉ କି ଆମ୍ବ ତୋଟା ମୂଳ, ସବୁଠି ଶୋଭା ପାଇଥାଏ ରଜ ଦୋଳି, ଆଉ ତା ସାଙ୍ଗକୁ ଭାସି ଆସୁଥାଏ ରଜର ମନମତାଣିଆ ଢଗଢମାଳି ସବୁ। ଏଇ ଯେମିତି ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଚି ରଜ, ଆସିଚି ରଜ ଲୋ ଘେନି ନୂଆ ସଜ ବାଜ, ବଉଳ ଲୋ ଘେନି ନୂଆ ସଜ ବାଜ, ରଜ ଦୋଳି କଟ ମଟ, ମୋ ଭାଇ ମଥାରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟ ମଟ, କଷି ଡାଳ ପଡ଼େ ଖସି, ପିରତିଆ ସାରେ ରହିଲି ବସି, ରହିଲି ବସିଲୋ କଥା ନ କହିଲୁ ହସି, ସଜନିଲୋ କଥା ନ କହିଲୁ ହସି। ନା କଣ ଶ୍ରୋତା ବନ୍ଧୁ, ଆପଣ ବି ଏ ଢଗଢମାଳି ସବୁ ଶୁଣି ନିଶ୍ଚୟ ମୋ ଭଳି ପୁରୁଣା ଦିନର ସ୍ମୃତିରେ ହଜିଯାଇଥିବେ। ଆପଣମାନେ ଶୁଣୁଛନ୍ତି ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ହିଲୋଳ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ବେଳେବେଳେ ମନର କିଛି ଅକୁହା କଥା ସଙ୍ଗୀତ ମାଧ୍ୟମରେ ପ୍ରକାଶ କରିବା ସହଜ ହୋଇଯାଇଥାଏ, କାରଣ ସଙ୍ଗୀତ ସାଜିଥାଏ ଭାବନାର ପ୍ରତିଫଳକ। ତେବେ ସେଥିପାଇଁ ତ ଆମର ଜଣେ ପ୍ରିୟ ଶ୍ରୋତା ନିଜ ମନର ମଣିଷ ପାଇଁ ତାଙ୍କ ମନର କଥା ପ୍ରକାଶ କରିବାକୁ ଯାଇ ଏକ ସୁନ୍ଦର ଗୀତଟିଏ ଅନୁରୋଧ କରିଛନ୍ତି। ତେବେ ଗୀତ ଅନୁରୋଧର ମେସେଜଟି ରହିଛି ତତତୋଟା ଲେନ୍ ପୁରୀରୁ ଆଦିତ୍ୟ ମହାନ୍ତିଙ୍କ ଠାରୁ। ସେ ଅନୁରୋଧ କରିଥିବା ଗୀତଟି ରହିଛି ହିନ୍ଦୀ କଥାଚିତ୍ର ଚୁପ୍ ଚୁପ୍ କେରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ମାନିନୀ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧା ପୌଡ଼ୱାଲ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କଥା ହେଉଛି ଆକାଶବାଣୀର ଟିକିଏ ପଛକୁ ଫେରିଯିବା ଆଉ ମନେ ପକାଇବା 90 ବର୍ଷର ସେଇ ଯାତ୍ରାର ଯାହା ଆକାଶବାଣୀ ଆପଣମାନଙ୍କୁ ସାଙ୍ଗରେ ନେଇ ଅତିକ୍ରମ କରିଛି। ବହୁଜନ ହିତାୟ ବହୁଜନ ସୁଖାୟ ଏହାକୁ ଆଦର୍ଶ ଭାବେ ଗ୍ରହଣ କରି ପ୍ରତିଟି ବର୍ଗର ଶ୍ରୋତାଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଆସୁଛି ଆକାଶବାଣୀ। 1937 ନିଜସ୍ୱ ଟ୍ରାନ୍ସମିଟର ସହିତ ଆରମ୍ଭ ହୋଇଥିବା ଏହି ରେଡ଼ିଓ ପ୍ରସାରଣ 1930 ରାଷ୍ଟ୍ରୀୟକରଣ ହେବା ସହିତ ଭାରତୀୟ ପ୍ରସାରଣ ସେବା ନାମରେ ନାମିତ ହୋଇଥିଲା, କିନୁ 1936 June 8 ଏହା ପରିବର୍ତ୍ତିତ ହୋଇ ଆକାଶବାଣୀ ଅର୍ଥାତ୍ ଅଲ୍ ଇଣ୍ଡିଆ ରେଡ଼ିଓ ନାମରେ ପରିଚିତ ହୋଇଥିଲା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी
1: कार्यक्रम रे वर्तमान श्रंतु एक से बढ़कर एक चलचित्र गीतटी को कंठदान करछंदी साधना सरगम अभिजीत एवं श्वेता पंडित।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ତେବେ ଶ୍ରୋତାବନ୍ଧୁ, ଅଲ୍ ଇଣ୍ଡିଆ ରେଡିଓର ଏହି ଯାତ୍ରା ସ୍ୱତନ୍ତ୍ରତା ସମୟରେ ମହାତ୍ମା ଗାନ୍ଧୀଙ୍କର ଉଦ୍ଭାଷଣଠୁ ଆରମ୍ଭ କରି ଶିକ୍ଷା, ମନୋରଞ୍ଜନ, ରାଜନୀତି, କ୍ରୀଡ଼ା ସମ୍ବଳିତ ଏମିତି ଅନେକ ସୂଚନାକୁ ପହଞ୍ଚାଇଥିଲା ଶ୍ରୋତାମାନଙ୍କ ପାଖରେ। 1953 ମସିହାରେ ଆରମ୍ଭ ହୋଇଥିଲା ହିନ୍ଦୀ ତଥା ଅନ୍ୟ କ୍ଷେତ୍ରୀୟ

ରେ ନ୍ୟୁଜ୍ ବୁଲେଟିନ୍ ଏବଂ 1957ରେ ଲୋକପ୍ରିୟ ବିବିଧ ଭାରତୀ ଚ୍ୟାନେଲ ଆରମ୍ଭ ହୋଇ ଶ୍ରୋତାମାନଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ରେଡିଓକୁ ଆହୁରି ଲୋକପ୍ରିୟ କରାଇଛି। ତେବେ ଆଜିର ଯୁଗ ଡିଜିଟାଲାଇଜେସନ୍ର, ଅଲ୍ ଇଣ୍ଡିଆ ରେଡିଓ ମଧ୍ୟ ପଛରେ କାହିଁ ରହିବ। 2013ରେ ଆରମ୍ଭ ହୋଇଥିଲା ପୁଣି ଗୋଟିଏ ପରିବର୍ତ୍ତନ। ଆକାଶବାଣୀ ପାଦ ରଖିଲା ଡିଜିଟାଲ ଯୁଗରେ। ଲଞ୍ଚ କରାଗଲା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍, ଯାହାଦ୍ୱାରା ଆପଣମାନେ ଯେକୌଣସି ସ୍ଥାନରୁ ଆମର କାର୍ଯ୍ୟକ୍ରମ ସୁଚାରୁ ରୂପେ ଶୁଣିପାରୁଛନ୍ତି। ଅଲ୍ ଇଣ୍ଡିଆ ରେଡିଓର ଉଦ୍ଦେଶ୍ୟ ଆପଣମାନଙ୍କର ମନୋରଞ୍ଜନ ସହିତ ରାଷ୍ଟ୍ରୀୟ ଏକତା, ଜନହିତ, ସୂଚନା, ସାଂସ୍କୃତିକ ସଂରକ୍ଷଣ କରିବା, ଯାହା ସମାଜର ପ୍ରତିଟି ସ୍ତର ପାଇଁ ଉପାଦେୟ ହୋଇପାରିବ। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ପୁଣି ଥରେ ଏଠି କହି ରଖୁଛୁ ଯେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ତଥ୍ୟ ସମ୍ବଳିତ ସ୍ୱତନ୍ତ୍ର ନାଟ୍ୟ ରୂପକ ଅନାହତ ଯାତ୍ରାର ପୁନଃ ପ୍ରସାର ଆପଣମାନେ ଶୁଣିପାରିବେ ଆଜି ରାତି 9:30। ତେବେ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଶୁଣନ୍ତୁ, ଏକ ରିଶ୍ତା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅଲକା ୟଗ୍ନେ କୁମାର ଶାନୁ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଅଭିଜିତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସଭ୍ୟତାର ଆରମ୍ଭ ନଦୀକୂଳରୁ ହିଁ ହୋଇଥିଲା। ନଦୀ ନଥିଲେ ସଭ୍ୟତା ନଥାନ୍ତା, ବର୍ଷା ନଥିଲେ ମଧୁର ଜଳ ନଥାନ୍ତା, ଜୀବଜଗତ ନଥାନ୍ତା। ସେଇଥିପାଇଁ କୁହାଯାଏ ଜଳ ହିଁ ଜୀବନ। ତେବେ ଆପଣମାନେ ଭାବିଛନ୍ତି ଯେ ପୃଥିବୀର 70% ଜାଗା ବିସ୍ତାର କରିଥିବା ସମୁଦ୍ର ବି ଯଦି ନଥାନ୍ତା ତେବେ କ'ଣ ହୋଇଥାନ୍ତା? ସମୁଦ୍ର ଭିତରେ 10 ଲକ୍ଷରୁ ଅଧିକ ପ୍ରଜାତିର ଜୀବଜନ୍ତୁମାନଙ୍କର ଆମମାନଙ୍କ ଜୀବନରେ ମହତ୍ତ୍ୱ କ'ଣ? ସତ କହିବାକୁ ଗଲେ ଏ ମହାସାଗରରୁ ହିଁ ପୃଥିବୀର ପ୍ରଥମ ଜୀବନ ସୃଷ୍ଟି ହୋଇଥିଲା, ଯାହାକି ଆଜି ମଧ୍ୟ ବିକାଶୀୟ। ତେବେ ପରିବେଶରେ ଅତ୍ୟଧିକ ଗରମ ଆଜି ଆମ ସମସ୍ତଙ୍କୁ ବ୍ୟସ୍ତ କରିଦେଇଛି। କେବଳ ସ୍ଥଳଭାଗ ନୁହେଁ, ବରଂ ସାମୁଦ୍ରିକ ସ୍ତରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି। ସାମୁଦ୍ରିକ ଜୀବନ ଆମମାନଙ୍କ ସହିତ ଜଡ଼ିତ, ଏ କଥା ଆମେମାନେ ଭୁଲିବା ଉଚିତ ନୁହେଁ, ଏବଂ ଏଥିରେ କିଛି ବି ପରିବର୍ତ୍ତନ ଆମ ପାଇଁ ବଡ଼ ଧରଣର ବିପଦ ସୃଷ୍ଟି କରିପାରେ।

0: ओडिशा सरकारंक उच्च शिक्षा विभाग आनिछि नुवा सुजोग AEDP अप्रेंटिस एम्बेडेड डिग्री प्रोग्राम पाठपढ़ा सहित काम शिखिबार सुजोग तृतीय वर्षरे मिलिबो स्टाइपेंड आसंतु दक्षता गढ़ीबा चाकरी पाई पथ सुगम करिबा अधिक सूचना पाई साम्स पोर्टल कु जाई आज ही आवेदन करंतु AEDP आज सिखंतु काली रोजगारक्षम हुंतु
1: ଏହା ସତ କଥା ଯେ ଯଦି ମହାସାଗରରେ ସାମୁଦ୍ରିକ ଜୀବନ ଭଣ୍ଡାର ନଥାନ୍ତା ତେବେ ପୃଥିବୀରେ ଜୀବନର ଆରମ୍ଭ ମଧ୍ୟ ହୋଇନଥାନ୍ତା ଯଦି ସମୁଦ୍ରର ପାଣି ଲୁଣି ହୋଇନଥାନ୍ତା ତେବେ ପ୍ରକୃତିର ଉତ୍ତାପ ନିୟନ୍ତ୍ରଣ ହୋଇପାରିନଥାନ୍ତା ପାଣିପାଗର ପରିବର୍ତ୍ତନରେ ବାଧା ସୃଷ୍ଟି ହୋଇଥାନ୍ତା ଯାହାର କୁପରିଣାମ ସ୍ୱରୂପ ଆମେମାନେ ମଧୁର ଜଳ ପାଇପାରିନଥାନ୍ତେ ଥରେ ଭାବନ୍ତୁ ତ ଏପରି ସ୍ଥଳରେ ମହାସାଗରର ଏବଂ ଅନ୍ୟାନ୍ୟ ଜଳଭଣ୍ଡାରର ସୁରକ୍ଷା କେତେ ଜରୁରୀ ଶ୍ରୋତାବନ୍ଧୁ ପୃଥିବୀରେ ଜୀବଜଗତ ଅଛି ଏବଂ ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ମହାସାଗର ଯଦି ସମୁଦ୍ରର ପାଣିରେ କିଛି ବି ପ୍ରଭାବ ପଡ଼େ ତେବେ ଏହି ଲୁଣି ଅଂଶ ଆଖପାଖର ଜମିକୁ ନଷ୍ଟ କରିଦିଏ ବର୍ଷା ଋତୁର ଆଗମନ ହୁଏ ସମୁଦ୍ରର ଜଳବାୟୁ ଦ୍ୱାରା ତେଣୁ ପ୍ରକୃତିର ଏହି ବରଦାନ ଯାହାକି ପୃଥିବୀର 70% ଭାଗକୁ ଅକ୍ତିଆର କରିଛି ତା'ର ସୁରକ୍ଷା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ କାର୍ଯ୍ୟକ୍ରମରେ ବର୍ତ୍ତମାନ ଚାଲନ୍ତୁ ଶୁଣିବା ଘାତକ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି କବିତା କୃଷ୍ଣ।

ଶ୍ରୋତାବନ୍ଧୁ ଗୀତଟି ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗର୍ଲଫ୍ରେଣ୍ଡ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଥିଲେ ଶ୍ରେୟା ଘୋଷାଲ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

0: ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ଼ାବା दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି।

0: ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର ନବବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
1: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାରକୁ ବଧାଇ ଦେତା ହୁଁ। 90 ସାଲ ଆପଣ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନାଏ।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜୀକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟି ଯାଇଛି। ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନକୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551ଟି ସହର ଏବଂ ବିଦେଶର 41ଟି ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ଼ ଉପଲବ୍ଧତା ନେଇ NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। CBI ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲର ରାମତ୍ ଡାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ପଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତିଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
5: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
4: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ।

ସେ କହିଛନ୍ତି ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି ନବେ ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ IIIT ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 500,000 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜୀକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43

ଅଭିଯୋଗଗୁଡ଼ିକର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜୀକୃତ ହୋଇଥିବା 20ଟି ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39ଟି ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣି

0: ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: କେବେ କେବେ ଇଚ୍ଛା ହୁଏ କେହି ଜଣେ କେବଳ କହୁଥାନ୍ତା ଆଉ ମୁଁ କାନ ଢିରି ଶୁଣୁଥାନ୍ତି ତା ମନର ଅକୁହା କଥା, ତା ମନର ଖୁସିର ମୁହୂର୍ତ୍ତ, ତା ପାଖେ ଥିବା ଅସୀମ ଜ୍ଞାନକୁ ମୁଁ ଚୁପ୍ ହେଇ ଶୁଣୁଥାନ୍ତି।
1: ଶୁଭ, ତମେ କାହା କଥା କହୁଛ ମୁଁ ସେ କଥା ତ ଜାଣିନି, କିନ୍ତୁ ହଁ, ତମେ ଇଚ୍ଛା କରିଥିବା ଆଶା

0: ଅପେକ୍ଷା ଜଣେ ହିଁ ପୂରଣ କରିପାରିବ।
1: ସତରେ କିଏ ସେ?
0: ଆମ ଆକାଶବାଣୀ ଆମ ମନକୁ ବୁଝି କେତେ ନୂଆ ନୂଆ କଥା ଦିଏ ବଖାଣି।
1: ତେବେ ଶ୍ରୋତା ବନ୍ଧୁ, ସ୍ୱାଗତ ଜଣାଉଛୁ ଯୁବବାଣୀର ଏକ ସ୍ୱତନ୍ତ୍ର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ
0: ଆଉ ମୁଁ ଭାଗ୍ୟଶ୍ରୀ। ଶ୍ରୋତା ବନ୍ଧୁ, ବଦଳୁଥିବା ସମୟର ଏ ତାନପୁରାରେ ଯେତେବେଳେ ଦୂରରୁ ଭାସି ଆସେ ଏକ ଅଦୃଶ୍ୟ ସ୍ୱର, ସେତେବେଳେ ମନରେ ଆଙ୍କି ହୋଇଯାଏ ଗୋଟିଏ ସ୍ୱପ୍ନର ସହର।
1: ରେଡିଓ ଯିଏ ବାନ୍ଧି ରଖି କୋଟି କୋଟି ହୃଦୟକୁ, ଯୁଗ ଯେତେ ଆଗକୁ ଗଲେ ବି ଏ ସ୍ୱର କେବେ ହୁଏ ନା ପୁରୁଣା। ଟେକ୍ନୋଲୋଜିର କୋଳାହଳ ଭିତରେ ବି ଏ ବେତାର ଯନ୍ତ୍ରରୁ ଭାସି ଆସେ ଗାଁ ମାଟିର ସୁବାସ ଆଉ ସହରର ଉନ୍ମାଦନା।
0: ମନଟା ନା ଆପେ ଆପେ ଗାଇ ଉଠେ ନୂଆ ନୂଆ ଗୀତ ଆଉ ବୁଝିଯାଏ ପ୍ରେମ ଭରା ମନର ସେହି ଅକୁହା ଭାଷାକୁ।

0: ଶ୍ରୋତା ବନ୍ଧୁ, ବଦଳୁଥିବା ସମୟର ଏ ତାନପୁରାରେ ଯେତେବେଳେ ଦୂରରୁ ଭାସି ଆସେ ଏକ ଅଦୃଶ୍ୟ ସ୍ୱର, ସେତେବେଳେ ମନରେ ଆଙ୍କି ହୋଇଯାଏ ଗୋଟିଏ ସ୍ୱପ୍ନର ସହର।
1: ରେଡିଓ ଯିଏ ବାନ୍ଧି ରଖି କୋଟି କୋଟି ହୃଦୟକୁ, ଯୁଗ ଯେତେ ଆଗକୁ ଗଲେ ବି ଏ ସ୍ୱର କେବେ ହୁଏ ନା ପୁରୁଣା। ଟେକ୍ନୋଲୋଜିର କୋଳାହଳ ଭିତରେ ବି ଏ ବେତାର ଯନ୍ତ୍ରରୁ ଭାସି ଆସେ ଗାଁ ମାଟିର ସୁବାସ ଆଉ ସହରର ଉନ୍ମାଦନା।
0: ମନଟା ନା ଆପେ ଆପେ ଗାଇ ଉଠେ ନୂଆ ନୂଆ ଗୀତ ଆଉ ବୁଝିଯାଏ ପ୍ରେମ ଭରା ମନର ସେହି ଅକୁହା ଭାଷାକୁ।

0: ଓହୋ ଜେଜେବାପା, କେତେ ଆଉ ସେ ଡବାଟାକୁ ଦିନ ଯାକ ଶାସନ କରିବ, ତା ଯୁଗ ଗଲାଣି ମ।
1: ରହ ରହ ରେ ନାତିଆ, ତୋ ଜେଜେ ମା ଶୁଣିଲେ ମତେ କଞ୍ଚା ଖାଇଯିବ।
2: ଓହୋ କି କାଳ ବର୍ଷା ହେଲା ଯେ ଘର ଯାକ ସନ୍ତସନ୍ତିଆ, ମୋ ବଡି ପାମ୍ପଡ଼ ସବୁ ଓଦା। ହେଇଟି ଶୁଣୁଛ ଆଉ କେତେ ଦିନ ବରଷା ହବ ଯେ, ରେଡିଓରେ ଖାଲି ଗୀତ ଶୁଣୁଛ, ଟିକେ ବରଷା କେତେବେଳେ କମିବ ଟିକେ ତ କୁହ।
0: ଆଲୋ ମୋ ଗେଲି ଜେଜେମା, ସେ କାଳ ପଖାଳ ଗଲାଣି, ଏବେ ତ ସବୁ ଖବର ହାତ ପାଆନ୍ତରେ।
2: ତୁ ଖାଲି ସେ ନିଆଁ ଲଗା ଫୋନକୁ ଟେକୁ ଥା।
1: ଥାଉ ଥାଉ, ତମେ ସେ ନାତି ଟକାଶ ଆଉ ଏତେ ବଜର ବଜର ହୁଅନି।
2: ହଉ ତମେ ସେ ରେଡିଓଟା ଲଗେଇଲ, ଏ ବରଷା ଛାଡ଼ିବ କି ନାହିଁ କ'ଣ କହୁଛି ମତେ ଆଗ ଜଣା।
3: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ଜାରି ରହିବ। ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ସମ୍ଭାବ୍ୟ ରୂପ ନେଇପାରେ। ଏହି ପାଣିପାଗ ସମ୍ପର୍କିତ ସୂଚନା ଆପଣ ପ୍ରତି ମୁହୂର୍ତ୍ତରେ ଶୁଣୁଥାନ୍ତୁ ଆକାଶବାଣୀ ପୁରୀ କେନ୍ଦ୍ରରୁ।
2: ହେ ମାଲୋ, ଇଏ କଣ କହିଲେଣି, ଏ ନିଆଁ ଲଗା ବରଷା ଏବେ ଛାଡ଼ିବନି।
1: ଓହୋ କାଇଁ ଗୋଟେ ଛାନିଆ ହଉଛ, ଆଏ ବାତ୍ୟା ହବ ବୋଲି ସମ୍ଭାବନା ଅଛି, ହେଇନି ତ? ଆଗକୁ ସୂଚନା ଦେଲେ ଶୁଣିବା କଣ କହୁଛି, ତମେ ଆଉ ଏତେ ଅଧର୍ଯ୍ୟ ହୁଅନି, ବୁଝିଲ?
0: ଆଲୋ ଜେଜେମା, ଆଉ ପକୁଡ଼ି ଟିକେ କରୁନୁ, ଏ ବର୍ଷା ପାଗରେ ଆଉ ଗରମ ଗରମ ପକୁଡ଼ିର ମଜା ଆ ହା ହା ହା।
2: ହଇରେ ନାତିଆ, ଶୁଣି ଲୁଟିରେ ବାତ୍ୟା ହଉଛି, ସେଥିରେ ପୁଣି ତୋର ପକୁଡ଼ି ଖାଇବାକୁ ମନ? ତୋ ବୋଉ ତ ତା ବାପ ଘରକୁ ଯାଇଛି ଯେ ଯାଇଛି, ଆସିବାର ନା ଗନ୍ଧ ନାହିଁ।
0: ଓହୋ ଜେଜେମା, ତମେ କାଇଁ ବ୍ୟସ୍ତ ହଉଛ, ଆ ଏସବୁ ଫେକ୍ ନ୍ୟୁଜ୍, କାଇଁ ମୋ ମୋବାଇଲକୁ ତ କିଛି ଅପଡେଟ୍ ଆସିନି, କୋଉଠୁ ଶୁଣିଲ ଏସବୁ?
1: ନାଇଁ ରେ ନାତିଆ, ଫେକ୍ ନ୍ୟୁଜ୍ ବୋଲି ଜମା କହନି, ଆକାଶବାଣୀ କେବେ ମିଛ କୁହେନି। ଲୋକଙ୍କର ସୁଖରେ ଦୁଃଖରେ ଆକାଶବାଣୀ ସବୁବେଳେ ଅଛି। ଆକାଶବାଣୀର ମହତବାଣୀ କ'ଣ ଶୁଣିଛୁ? ବହୁଜନ ହିତାୟ ବହୁଜନ ସୁଖାୟ, ବିଶ୍ୱାସର ଖବର, ମନୋରଞ୍ଜନ ଆଉ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ପରିବେଷଣ କରୁଛନ୍ତି। ଆକାଶବାଣୀର ସବୁ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଆଉ ନିଆରା, ଗୀତ ସଙ୍ଗୀତ କଥା କ'ଣ କହିବି, ଏତେ ମନ ଛୁଆ।
2: ଥାଉ ଥାଉ ଥାଉ, ତମେ ଆସିଲେ ସେ ରେଡିଓ କଥା କହିବ, ଇବା କ'ଣ କହିଲେଣି ବାତ୍ୟା ହବ, ବଜାରରେ ପୁଣି ପରିବା ପତ୍ର ମିଳିବ କି ନାହିଁ।

0: ଗଲ ଆଗ ବ୍ୟାଗଟା ନିଅ, ଯାଅ ବଜାରରୁ ପରିବା ନେଇ ଆସିବ।
1: ହଉ ହଉ, ତମେ ଆଉ ଏତେ ପାଟି କରନି, ବ୍ୟାଗଟା ଦେଲ, ମୁଁ ଯାଉଛି ବଜାରକୁ ଯାଉଛି। ଏ ରାତିଆ, ଯାଉଛି ରେ।

0: ହ୍ୟାଲୋ, ହଁ ବୋଉ, ଜେଜେବାପା ଜେଜେମା ସମସ୍ତେ ଆମେ ଏଠି ଏକାଠି ବସୁଛୁ। ଝରକା କବାଟ ସବୁ ବନ୍ଦ ଅଛି। ଆ ନା ମ, ବାହାରେ ଫୋନ ଧରିକି ବୁଲୁନି ବୋଉ। ହ୍ୟାଲୋ ହ୍ୟାଲୋ, ଆରେ ନେଟୱାର୍କ କ'ଣ ଆସୁନି?
1: ଆରେ ନାତିଆ, ଆ ଶୁଣିବୁ, ରେଡିଓ ଶୁଣିବୁ ଆ। ଆରେ ସେ ଅନ୍ଧାରେ କ'ଣ କରୁଛୁ?
0: ଜେଜେ, ମୋର ସବୁ ନୋଟିଫିକେସନ ଆସିଯିବ, ତମେ ତମର ରେଡିଓ ଶୁଣ। ଗଲା, ଏତିକି ବେଳେ ଚାର୍ଜ ସରିବାର ଥିଲା, ମଣିଷ କ'ଣ ଟିକେ ଦେଖିଥାନ୍ତା। ଏତିକି ବେଳକୁ ତ ଲାଇନ୍ କଟିବାର ଥିଲା, ଆଉ ମୋ ପାୱାର ବ୍ୟାଙ୍କଟା କାହିଁ? ବୋଉ ଘରେ ନଥିଲେ କିଛି ମିଳିବନି। ଜେଜେ ଜେଜେ, ମୋ ପାୱାର ବ୍ୟାଙ୍କଟା ଦେଖିଛ? ସେଇ ଯୋଉ ମ ଧଳା ଡବା ଭଳିଆ।
1: ଓହୋ, କାହିଁ ଅନ୍ଧାରେ ପାଟି କରୁଛୁ? ଆରେ କ'ଣ ଖୋଜୁଛୁ?
0: ସେଇ ମ ଯୋଉଥିରେ ମୁଁ ମୋ ମୋବାଇଲ ଚାର୍ଜ ବସାଏ।
1: ମୋବାଇଲ ଚାର୍ଜ ବସୁ ମଲା କ'ଣ? ସେଇଟା ମତେ କ'ଣ ଜଣା ଅଛି କୋଉଠି ଅଛି?
0: ଜାଣିଛି ତ, ବୋଉ ନଥିଲେ କିଛି ମିଳିବନି।
1: ଆରେ ନାତିଆ, ଆରେ ଆସୁନୁ, ଆ ଶୁଣିବୁ ଆ।
0: ମୋର ପଛେ ମୋବାଇଲରୁ ଚାର୍ଜ ସରିଯାଇଛି, ତମେ ରେଡିଓ ରେଡିଓ କହିକି ମତେ ବିରକ୍ତ କରୁଛ। ଯେ ମଣିଷ ଭାବିଥିଲା ଭିଡ଼ିଓ କରିବ, ଗୀତ ପକେଇବ, ଷ୍ଟାଟସ୍ ଦେବ, ମୋବାଇଲର ଚାର୍ଜ ସରିଗଲା, ଇଏ ରେଡିଓ ରେଡିଓ ହଉଛନ୍ତି।
2: ହେଇଟି ଆଉ ଟିକେ ଜୋରେ ଦିଅ ମ, କ'ଣ ସେ ରେଡିଓ କହୁଛି ଟିକେ ଭଲକି ଶୁଣିବି।
3: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ତେବେ ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସତର୍କ ସୂଚନା ମୁତାବକ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି 160 ରୁ 180 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଆପଣମାନେ କଚ୍ଚା ଘରେ ନ ରହି ଯଥାଶୀଘ୍ର ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯାଆନ୍ତୁ।
0: ଜେଜେ, କ'ଣ ସତରେ ବାତ୍ୟା ହବ?
1: ଆରେ ନାତିଆ, ଆରେ ତୁ ଡର ନା, କିଛି ହବନି।
0: ହେଲେ ଜେଜେ, ବାହାରେ କ'ଣ ହଉଛି କ'ଣ ନାହିଁ କିଛି ଜଣାପଡ଼ୁନି।
1: ଆରେ ବାବା, ଆକାଶରେ କ'ଣ ହଉଛି ଏସବୁ ଆକାଶବାଣୀ ଆମକୁ ଜଣେଇ ଦବ।
3: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ବାତ୍ୟା ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ଗୋପାଳପୁରଠାରେ ସ୍ଥଳଭାଗ ଅତିକ୍ରମ କରୁଛି। ଏହି ସମୟରେ ପବନର ବେଗ 160 ରୁ 180 କିଲୋମିଟର ପ୍ରତି ଘଣ୍ଟା ବହିବାର ସୂଚନା ହସ୍ତଗତ ହୋଇଛି। ଏଥିସହିତ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି। ଯଦିଓ ପୁରୀ ଜିଲ୍ଲାରେ ବାତ୍ୟାର ସିଧାସଳଖ ପ୍ରକୋପ ନାହିଁ, ତେବେ ଆପଣମାନେ ସତର୍କତା ଦୃଷ୍ଟିରୁ ବାତ୍ୟା ଆଶ୍ରୟସ୍ଥଳରେ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ। ପାଣିପାଗ ବିଭାଗର ବାତ୍ୟା ସତର୍କତା ସୂଚନା ଶୁଣିବା ସହିତ ବାତ୍ୟା ସତର୍କତାକୁ ଅନୁସରଣ କରନ୍ତୁ।

0: ଯାହା କୁହ ଯେ ରେଡ଼ିଓ ପାଇଁ ଆମେ ସବୁ ଖବର ପାଇପାରିଲୁ, ବାତ୍ୟା ବେଳେ ଭଲ କାମରେ ଆସିଲା। ଜେଜେ, ତମ ରେଡ଼ିଓକୁ ମୁଁ 3 ଷ୍ଟାର ଦେବି, ବାତ୍ୟାରେ ଏତେ ଇନଫର୍ମେସନ୍ ଦେଲା, ସବୁ ସ୍ପଷ୍ଟ ଶୁଣିଯାଉଥିଲା।
1: ଆରେ ନାତିଆ, ଆଗ ଚାଲେ ବାରି ବିଲ ଦେଖି ଆସିବା କ'ଣ ହେଇଛି, ନହେଲେ ତୋ ଜେଜେମା ଆଉ ତୋ ବୋଉ ମିଶିକିରି ଏ ଘର ଭିତରେ ଯୋଉ ବାତ୍ୟା କରିବେ ନା, ତାକୁ ଆମେ ସମ୍ଭାଳି ପାରିବାନି।

ଜେଜେ, କେତେ ନଡ଼ିଆ ବରଡ଼ା ସବୁ ପଡ଼ିଛି! ଓ ନୋ, ଜେଜେମା ଆଉ ବୋଉ ମିଶି ଯୋଉ ସବୁ ଗଛ ଲଗେଇଥିଲେ, ପବନ ମାଡ଼ ଖାଇ ସବୁ ନଷ୍ଟ। ବୁଝିଲ ଜେଜେ, ତମ ରେଡ଼ିଓ ଏ ଗଛମାନଙ୍କ ପାଇଁ କିଛି କହିବା।

0: ଆରେ ବାଇଆ, ଆରେ କଣ ଭାବିଲୁ, ଖାଲି କଣ ବାତ୍ୟା ବେଳରେ ରେଡିଓ ସୂଚନା ଦିଏ, ମାନେ ତୋ ଭାଷାରେ କଣ ଗୋଟେ ଇନଫରମେସନ। ଆରେ ଆ, ମୋ ପାଖରେ ବସିବୁ, କେତେବେଳେ ବସେ ଜାଣିବୁ। ଖାଲି ଏ ଗଛ ପାଇଁ ନୁହେଁ, ସବୁ ପ୍ରକାର ଚାଷ ବିଷୟରେ ଆଲୋଚନା ହୁଏ। ଆରେ ପରା ଆମ କିଷାନବାଣୀ କାର୍ଯ୍ୟକ୍ରମରେ।
1: ହଁ ଜେଜେ, ଚାଷ ଆମର ମେରୁଦଣ୍ଡ, ସେ ବିଷୟରେ କାର୍ଯ୍ୟକ୍ରମ ହବା କଥା। ଆଉ କଣ କଣ ହୁଏ, କଣ ହେଲା, ହସୁଛ କାହିଁକି?
0: ଆରେ ହସିବିନି ତ ଆଉ କଣ କରିବି, ଭାବୁଛି ତ ମୋବାଇଲ ଫୋନଟା ତୋ ହାତରେ ବେଶୀ ସମୟ ନାହିଁ ବୋଲି। ତୋ ମନରେ କେତେ ପ୍ରଶ୍ନ ଆସୁଛି, ଆଉ ତୋ ଜେଜେ ସହ ତୁ କେତେ ଗପୁଛୁ।
2: ହେଇଟି ଶୁଣୁଛ, ଗୋଟେ ନୂଆ ଜିନିଷ କରିଛି ବା, ଖାଇବ ଆସ।
0: ହଉ, ଆରେ ଚାଲେ ରେ ବାବା, ସିଆଡ଼େ ମୋ ଘର ମଣି ମୋତେ ଡାକିଲେଣି।
1: ଆଚ୍ଛା ଜେଜେ, କଣ ରେଡିଓରେ ଆମ ବୟସର ପିଲାଙ୍କ ପାଇଁ କିଛି କୁହେ?
0: ବୁଝିଲୁ ନାତିଆ, ତମେ ମାନେ ହେଲ ଯୁବ ପିଢ଼ି। ଆରେ ରେଡିଓ କଣ ତୁମମାନଙ୍କୁ ଭୁଲିଯିବ? ଛୁଆମାନଙ୍କ ପାଇଁ ଇଟିକିଲି ମିଟିକିଲି, ବୟସ୍କ ଲୋକଙ୍କ ପାଇଁ ଅସ୍ତରାଗ, ଆଉ ତୁମମାନଙ୍କ ପାଇଁ ଯୁବବାଣୀ। ସେଥିରେ କେତେ ପ୍ରତିଭାବାନ ଯୁବ ପିଢ଼ି ଆସୁଛନ୍ତି, ତା ସହିତ କେତେ ନିଯୁକ୍ତି ଖବର ମଧ୍ୟ ମିଳୁଛି।
1: ସତରେ?
2: ଆରେ ସେତିକି ଗପ, ଜଲ୍ଦି ବସ, ଥଣ୍ଡା ହେଇଗଲେ ଜମା ଭଲ ଲାଗିବନି। ନେଲ ଆଉ ଖାଇକି କହିଲ କେମିତି ଲାଗୁଛି।
1: ଜେଜେମା, ପୁରା ମସୁମୁସିଆ ବଢିଆ ଲାଗୁଛି, କଣ ଏଇଟା?
2: ନାଟା କଣ ମୋ ପାଟି ଅଗରେ ଅଛି ବା, କିନ୍ତୁ ନାଟା ସେ ଚୁଡା କଟ କଟ ନା କଣ ଗୋଟେ ମୋ
1: ଆଲୋ। ମୋ କ୍ୟୁଟ ଜେଜେମା, ସିଏ ଚୁଡା କଟ କଟ ନା ଚୁଡା କଟଲେଟ?
2: ହଁ ହଁ, ସେଇ ସେଇ, ଏଇ କାଲି ରେଡିଓରେ ଏଇ ଆମ ମୁକ୍ତା କାର୍ଯ୍ୟକ୍ରମରେ ଶୁଣିଥିଲି ବା।
1: କଣ ରେଡିଓରେ ରେସିପି ବି କହୁଛନ୍ତି?
0: ଆରେ ଖାଲି କଣ ସେତିକି, ସ୍ୱାସ୍ଥ୍ୟ, ବିଜ୍ଞାନ, ଆଇନ, ନିଯୁକ୍ତି, ଦମ୍ପତି, ଆରେ ବାଟେ ଘାଟେ ନିଆରା ଲୋକଙ୍କ କଥା ବି ଆମ ପାଖରେ ପହଞ୍ଚୁଛି। କେଉଁଠି କିଏ ମେସିନରେ ଆଖୁ ପେଡ଼ିଲାଣି, ଆଉ କିଏ ସାଇକେଲରେ ଚାରିଧାମ ଯାତ୍ରା କଲାଣି।
1: ୱା ଜେଜେ ୱା, ମୁଁ ଯେତେ ଶୁଣୁଛି ସେତେ ତମ ରେଡିଓ ପାଇଁ ପଏଣ୍ଟ ବଢି ବଢି ଯାଉଛି।
0: ଆରେ ବାବା, ଏ ରେଡିଓ ତ ପାଖାପାଖି 90 ବର୍ଷ ହେଲାଣି ଲୋକଙ୍କଠୁ ପଏଣ୍ଟ ପାଇ ଆସୁଛି, ମାନେ ଲୋକମାନଙ୍କର ଭଲ ପାଇବା ପାଇ ଆସୁଛି।
1: 90 ବର୍ଷ?
0: ହଁ, ଚାଲ ଯିବା ଜେଜେ ନାତି ବାରି ସଫା କରିବା, ଆଉ ରେଡିଓ ଶୁଣିବା।
1: ହଁ ଜେଜେ, ତମ କଥା କୁହା ପେଟିର ମୁଁ ବି ଫ୍ୟାନ୍ ହେଇଗଲି।
2: କଣ କହିଲ, ତମର ଯେତେ ଯାହା ହେଲେ ମୋ ବାପା କେଡ଼େ ସରାଗରେ ମତେ ବାହାବେଳେ ବାପ ଘରୁ ଦେଇଥିଲେ ନା।
0: ଓହୋ, ରାଗିଗଲ କି? ବୁଝିଲୁ ନାତିଆ, ଆରେ ତୋ ମୋବାଇଲ ଫୋନଟା ଏବେ ମୋର କାମରେ ଆସିବ। ଆରେ ଏଇନେ ସିନା ଲାଇଟ୍ ନାହିଁ, ଏଇଟି ତୋ କାଗଜରେ ଲେଖିଦେବୁଟି, ମୋ ତରଫରୁ ତୋ ଜେଜେମା ପାଇଁ ହିଲଳରେ ଗୋଟେ ଗୀତଟିଏ ବଜେଇ ଦେବୁ। କୋଉ ଗୀତ ଜାଣିଛୁ ଟି? ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର।
1: ଜେଜେ, ଏ ସୁବିଧା ବି ଅଛି?
2: ଯା ମୋ ସିଆଡ଼େ, ତମର ଯୋଉ ଅଲା ଝୁକିଆ କଥା।
1: ଜେଜେ ଜେଜେ ଜେଜେମା ମୋର ଲାଜେଇଗଲା।

0: ସତରେ କେତେ ସୁନ୍ଦର ନାଟକଟିଏ ଥିଲା! ଆଖିରେ ଲୁହ ଆଉ ଓଠରେ ହସ ଦେଇଗଲା। ଆଜିର ଏଇ ବ୍ୟସ୍ତ 5G ଯୁଗର ପିଲାମାନେ ମୋବାଇଲ ସ୍କ୍ରିନ୍ରେ ଯେତେ ବ୍ୟସ୍ତ ରହିଲେ ବି ରେଡିଓର ସେଇ ମିଠା ସ୍ୱରର ସ୍ଥାନ କେହି ବି କେବେ ନେଇପାରିବେନି।
1: ସତ କଥା, ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଆକାଶବାଣୀ ଆଉ ରେଡିଓ ସବୁବେଳେ ପ୍ରତିଟି ଓଡ଼ିଆ ହୃଦୟର ସ୍ପନ୍ଦନ ହୋଇ ରହିବ। ପିଢ଼ି ବଦଳି ପାରେ, ଯୁଗ ବି ବଦଳି ପାରେ, କିନ୍ତୁ ଏହି ବେତାରର ସମ୍ପର୍କର ପ୍ରେମ କେବେ ବଦଳିବ ନାହିଁ।
0: ତେବେ ଆମ ଆକାଶବାଣୀର ଏହି ଗୌରବମୟ 90 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କଳାକାର, ଶ୍ରୋତାବନ୍ଧୁ ଏବଂ ଆମ ସାରା ଆକାଶବାଣୀ ପରିବାରକୁ ଅନେକ ଅନେକ ଶୁଭେଚ୍ଛା।
1: ଶ୍ରୋତାବନ୍ଧୁ, ଆମ ଆକାଶବାଣୀର ଯାତ୍ରା ଆରମ୍ଭ ହୋଇଥିଲା ଏକ ସରଳ ପ୍ରୟାସ ଭାବେ, କିନ୍ତୁ ସମୟକ୍ରମେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଆଶା

0: ଓ ବିଶ୍ୱାସର ପ୍ରତୀକ ହୋଇ ଉଠିଲା।
1: ଆମ ଆକାଶବାଣୀ ଦେଖିଛି ଦେଶ ସ୍ୱାଧୀନତା ଆନ୍ଦୋଳନର ସମୟ, ଯୁଦ୍ଧର ସମୟ, ଦେଖିଛି ପ୍ରାକୃତିକ ବିପର୍ଯ୍ୟୟ ଓ ବିକାଶର ନୂଆ ଅଧ୍ୟାୟ।
0: ବିପଦ ସମୟରେ ସଠିକ୍ ସୂଚନା ପହଞ୍ଚାଇବା ଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ପର୍ଯ୍ୟନ୍ତ ଆକାଶବାଣୀ ନିଜ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଛି।
1: ଓଡ଼ିଆ ଭାଷା, ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିର ବିକାଶରେ ଏହାର ଅବଦାନ ଅତୁଳନୀୟ। ଅନେକ କବି, ଲେଖକ, ଗାୟକ ଓ କଳାକାର ଆକାଶବାଣୀ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି।
0: ଗାଁର ଚୌତରା ଠାରୁ ଆରମ୍ଭ କରି ସହରର ଅଟ୍ଟାଳିକା ପର୍ଯ୍ୟନ୍ତ, ସଙ୍ଗୀତ ଠାରୁ ଆରମ୍ଭ କରି ସମ୍ବାଦ ପର୍ଯ୍ୟନ୍ତ, ଶିକ୍ଷା ଠାରୁ ମନୋରଞ୍ଜନ ପର୍ଯ୍ୟନ୍ତ, ଲୋକକଳା ଠାରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଆକାଶବାଣୀ ସବୁବେଳେ ଲୋକଙ୍କ ସହ ରହିଛି, ଲୋକଙ୍କ କଥା କହିଛି ଓ ଲୋକଙ୍କୁ ଯୋଡ଼ି ରଖିଛି।
1: ତେବେ ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିଶ୍ୱସନୀୟତା। ଯେତେବେଳେ ତଥ୍ୟର ଭିଡ଼ ମଝିରେ ସତ୍ୟକୁ ଖୋଜିବା ଅସମ୍ଭବ ହୋଇପଡ଼େ, ସେତେବେଳେ ଆକାଶବାଣୀ ଏକ ନିର୍ଭରଯୋଗ୍ୟ ଉତ୍ସ ଭାବେ ନିଜ ପରିଚୟ ବଜାୟ ରଖେ।
0: ସମୟ ବଦଳିଛି, ପ୍ରଯୁକ୍ତି ମଧ୍ୟ ବଦଳିଛି, ଆଉ ଆକାଶବାଣୀ ସମୟ ସହ ନିଜକୁ ପରିବର୍ତ୍ତନ ମଧ୍ୟ କରିଛି। 90 ବର୍ଷର ଏହି ଅନନ୍ୟ ଯାତ୍ରାରେ ଅସଂଖ୍ୟ କଳାକାର, ସାହିତ୍ୟିକ, ସାମ୍ବାଦିକ, କୃଷକ, ଯୁବକ ଓ ଶ୍ରୋତାଙ୍କ ସ୍ୱପ୍ନ, ସୃଜନଶୀଳତା ଓ ଅନୁଭୂତି ଗୁଞ୍ଜରିତ ହୋଇଛି। ଆଉ ଆପଣ ଜାଣିଛନ୍ତି କି, ଏଫ୍ଏମ୍ ସେବା, ଡିଜିଟାଲ ପ୍ରସାରଣ, ମୋବାଇଲ ଆପ୍ ଓ ଅନଲାଇନ୍ ଷ୍ଟ୍ରିମିଂ ମାଧ୍ୟମରେ ନୂଆ ପିଢ଼ିଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ସକ୍ଷମ ହୋଇପାରିଛି।
1: ତେବେ ଆକାଶବାଣୀର ଜଣେ ନିୟମିତ ଶ୍ରୋତା ଭାବେ ପୁରୀ ବଡ଼ଶଙ୍ଖର ଦିବାକର ଆଚାର୍ଯ୍ୟ ମଉସା କୁହନ୍ତି ଯେ
2: ମୋ ନାଁ ଦିବାକର ଆଚାର୍ଯ୍ୟ। ଆକାଶବାଣୀ ହେଉଛି ସବୁଠୁ ଭଲ ଜିନିଷ ରେଡ଼ିଓ। ଯେତେବେଳେ ମହାବାତ୍ୟା ହେଲା, ଲାଇନ୍ ସବୁ କଟିଗଲା, କେଉଁଠୁ ରେଡ଼ିଓଟିଏ ବାଜିଲା ନାହିଁ, ଟିଭି ବନ୍ଦ ହେଇଗଲା। ତେଣୁ ମୁଁ ଗୋଟେ ଆଜ୍ଞା ରେଡ଼ିଓ ମଣିଷ କହିଲେ ଚଳେ। ତେଣୁ ମୁଁ ରେଡ଼ିଓରେ ବ୍ୟାଟେରୀ ପକାଏ, ବ୍ୟାଟେରୀ ପକାଇକିରି ଶୁଣେ, ଅନ୍ୟମାନଙ୍କୁ ବି ଶୁଣାଏ। ତେଣୁ ମୋତେ ସେଇ ସାହସ କହନ୍ତି ତୁମେ ଗୋଟେ ରେଡ଼ିଓ ମଣିଷ, ତ ମୋତେ ତ ରେଡ଼ିଓ ଭଲ ଲାଗେ ଆଉ। 13 ତାରିଖ ହେଉଛି ରେଡ଼ିଓ ଦିବସ, ସେଇଦିନ ମୁଁ ରେଡ଼ିଓକୁ ମୁଁ ଏଠି ମୋ ଦୋକାନ ଆଗରେ ରଖି ଫୁଲମାଳ ପକାଇ ପୂଜା ଅର୍ଚ୍ଚନା କରେ। ଲୋକମାନେ ଆସି ଦେଖନ୍ତି, ଆଚାର୍ଯ୍ୟ କ'ଣ କରୁଛ? ମୁଁ କହିଲି ଆଜି ରେଡ଼ିଓ ଦିବସ, ରେଡ଼ିଓକୁ ପୂଜା କରୁଛୁ, ସିଏ ଆମକୁ ବହୁତ ଜ୍ଞାନ ଦେଉଛି, 12 ଆଡ଼ୁ 12 କଥା ଆମେ ତାଠୁ ଶୁଣୁଛେ, ଶୁଣା ଦ୍ୱାରା ଆମକୁ ବହୁତ ଖୁସି ଲାଗୁଛି, ଅନ୍ୟମାନେ ବି ଶୁଣିକିରି ଖୁସି ହେଉଛନ୍ତି। ଯାହା ହଉ, ଯେ ତୁମେ ଆଜିକାଲି ଯୁଗରେ ଗୋଟେ ରେଡ଼ିଓ ରଖି ବଜାଇ ପାରୁଛ, ଏଇଟା ଭାଗ୍ୟର କଥା। ତେଣୁ ମୁଁ ରେଡ଼ିଓ ମଣିଷ କହିଲେ ଚଳେ ଆଜ୍ଞା। ମୁଁ ରେଡ଼ିଓରେ ତୁମର 7:00 ମୁଁ ଦୋକାନ ଖୋଲେ ମା, ଦିନ 1 ପର୍ଯ୍ୟନ୍ତ ମୁଁ ରେଡ଼ିଓ ବାଜେ, ତା ଦେହରେ ଯେଉଁ ପ୍ରୋଗ୍ରାମ, ଯୁଆଡ଼ୁ ପ୍ରୋଗ୍ରାମ ଆସିଲା ସେମିତି ଶୁଣିବି। ତେଣୁ ପୁଣି 5:00 ରାତି 10:30 ପର୍ଯ୍ୟନ୍ତ ବାଜେ, ମୋତେ ସବୁ ପ୍ରୋଗ୍ରାମ ଭଲ ଲାଗେ, ରେଡ଼ିଓ ମୋର ଜୀବନ। ରେଡ଼ିଓ ଯଦି ବନ୍ଦ ହେଇଯିବ, ଧର ଲାଇନ୍ କଟିଗଲା ତୁମର ସେଠି, ମୋର ତ ନାହିଁ କି ଧର ଆମର ଲାଇନ୍ କଟିଗଲା, ରେଡ଼ିଓ ଯଦି ବନ୍ଦ ହେଇଗଲା, ମୋତେ ଗୋଟେ କେମିତି ଗୋଟେ ଲାଗିବ? ଆରେ କ'ଣ ଗୋଟେ ହାଲକା କିନ୍ତୁ ଶୁଣସାନ କ'ଣ ଲାଗୁଛି, ମୋ ରେଡ଼ିଓ କ'ଣ ବାଜୁନି, ରେଡ଼ିଓ ମୋର ଖରାପ ହେଇଗଲା କି? ଆଉ ମୁଁ ଏହା ଭାବେ ଆଜ୍ଞା, ତେଣୁ ରେଡ଼ିଓ ମୋର ଜୀବନ କହିଲେ ଚଳେ। ମୋତେ ରେଡ଼ିଓ ଭାରି ଭଲ ଲାଗେ, ମୁଁ ଦୀର୍ଘ 40 ବର୍ଷ ହେଲା ରେଡ଼ିଓ ଶୁଣିଛି। ମୁଁ 15 ବର୍ଷ ତ ମୋତେ ହେଇଥିଲା, ମୁଁ ଗାଁରେ ଥିଲି, ମୁଁ ଆମ ବାପା ଗୋଟେ ରେଡ଼ିଓ ଆଣିଥିଲେ, ସେତେବେଳେ କାଠ ଡବଲ ଭଳିଆ ରେଡ଼ିଓ ଆସୁଥିଲା, ବ୍ୟାଟେରୀ ପକାଇ ପାରୁଥିଲା, ଆମ ଗାଁ ପଟେ ଲାଇନ୍ ନଥିଲା, ବ୍ୟାଟେରୀ ପକାଇ ଆମେ ବଜାଉ। ତେଣୁ ଅନ୍ୟ ଲୋକମାନେ ବି ଆମ ଗୋଟେ ଟୁଲ୍ ଉପରେ ଥୋଇଦେଉ, ଗାଁ ଲୋକମାନେ ଆସିକି ନ୍ୟୁଜ୍, ସ୍ୱାସ୍ଥ୍ୟ ସମ୍ବାଦ, ଦିଲ୍ଲୀ ସମ୍ବାଦ, କୃଷି ସଂସାର ଭଲ ମନ୍ଦ ସବୁ ଶୁଣନ୍ତି, ସେମାନେ ବହୁତ ବି ଖୁସି ହୁଅନ୍ତି। ଦୁର୍ଗା ପୂଜା ଟାଇମ୍ରେ ଗୀତିନାଟ୍ୟ ଦିଏ, ଗଣେଶ ପୂଜାକୁ ଗୀତିନାଟ୍ୟ ଦିଏ, ଆଉ ସେଗୁଡ଼ା ସବୁ ବସି ଲୋକ 7:30, 11:00 ରାତି ପର୍ଯ୍ୟନ୍ତ ବସି ଶୁଣନ୍ତି, ଭଲ ଲାଗେ। ତ ଗୋଟିଏ କଥା, ମୋଟାମୋଟି ରେଡ଼ିଓ ମୋତେ ବହୁତ ଭଲ ଲାଗେ, ମୁଁ ଟିଭି ଦେଖିବା ମୋତେ ଭଲ ଲାଗେନି, ରେଡ଼ିଓ ମୋତେ ଶୁଣିବାକୁ ଭଲ ଲାଗେ। ମୁଁ ବାର୍ତ୍ତା ଏତିକି ଦେବି ପିଲାମାନେ, ତୁମମାନେ ସବୁ ରେଡ଼ିଓ ଶୁଣ, ରେଡ଼ିଓରେ କେତେ ପ୍ରକାର ଦେଶ ବିଦେଶ ଖବର ଆସୁଛି, କେତେ ନୀତି ଶିକ୍ଷା ଆସୁଛି, ତେଣୁ ସେଇଟା ଟିକେ ଶୁଣ। ମୁଁ ଆସି ମୋତେ 70 ବର୍ଷ ହେଲାଣି, ମୋ ପାଖରେ ଲୋକ କାହିଁ ଲାଇନ୍ ଠିଆ ହେଉଛନ୍ତି ଏ ମିଠା କଥା ବୋଧେ ଶୁଣିବା ପାଇଁ? ରେଡ଼ିଓ ଟିକେ ବାଜି ଲୋକ କାନ ଦେଇ ଶୁଣନ୍ତି, ଆମର କାମକୁ କାମ ହୁଏ, ରେଡ଼ିଓ ଥାଏ, ରେଡ଼ିଓ ତାର ବାଜେ, ଲୋକମାନେ ବି ରେଡ଼ିଓ ଶୁଣି ଉପକୃତ ହୁଅନ୍ତି। ଖାଲି ଏତିକି କଥା କହନ୍ତି, ଇଏ ଯୁଗରେ ପୁଣି ତୁମେ ରେଡ଼ିଓକୁ ଜୀବନ୍ତ କରି ପାଖରେ ରଖି ବସିଛ, ମୁଁ ରେଡ଼ିଓ ମୋ ଜୀବନ, ରେଡ଼ିଓ ବନ୍ଦ ହେଇଗଲେ ମୋର ଖାଇବା ବନ୍ଦ ହେଇଯିବ, ମୁଁ ତେଣୁ ରେଡ଼ିଓକୁ ଭାରି ଲାଇକ୍ କରେ ଆଜ୍ଞା।
0: ଶ୍ରୋତା ବନ୍ଧୁ, ସେହିପରି ଆମ ଆକାଶବାଣୀର ଆଉ ଜଣେ ପ୍ରଶଂସକ ଭାବେ ଯୁବ ଅଧ୍ୟାପକ ସିଦ୍ଧାର୍ଥ ସୈରନ୍ କୁହନ୍ତି ଯେ,
3: ନମସ୍କାର, ମୁଁ ସିଦ୍ଧାର୍ଥ ସାଇରନ୍, ଶ୍ରୀକ୍ଷେତ୍ର ପୁରୀରୁ କହୁଛି। ଆକାଶବାଣୀ ମୁଁ ପ୍ରାୟ ମୋର ପିଲାବେଳୁ ଶୁଣି ଆସୁଥିଲି, ବି ବିଗତ 6-7 ବର୍ଷ ହବ କ୍ରମ

ତ ଗୋଟେ ବିଧିବଦ୍ଧ ଧାରାରେ ପଡିକି ଶୁଣି ଆସୁଛି। ସେତେବେଳେ ପିଲାବେଳେ ଅଜାଙ୍କ ଘରୁ ଗଲେ ପୁରୁଣା କଳା ରେଡିଓ ଖୋଜା ହଉଥିଲା, କିଏ ସମାଚାର ଶୁଣିବ, କିଏ ଅଧିକ ଗୀତ ମନେ ରଖିବ। କାରଣ ସେତେବେଳେ ତ ଆଜି ଭଳି ସମସ୍ତଙ୍କ ହାତରେ ଫୋନ ନଥିଲା, ତେଣୁ ଟିଭି ଆଉ ଟିଭି ପରେ ରେଡିଓ, କିଏ କେତେ ଗୀତ ମନେ ରଖିପାରୁଛି, କିଏ କେତେ ସମାଚାର ମନେ ରଖିପାରୁଛି, ତାକୁ ନେଇ ଗୋଟେ ବିଧିବଦ୍ଧ ପ୍ରତିଯୋଗିତା ଲାଗି ଯାଉଥିଲା କୋମଳମତି ଶିଶୁମାନଙ୍କ ଭିତରେ ଘରେ। ତେଣୁ ସେଇଟା ହିଁ ସବୁଠୁ ବଡ ସ୍ମୃତି ଆଉ ସବୁଠୁ ବଡ ମଜଳିଆ ଘଟଣା ବି ସେଇ ଗୋଟିକ, ଯେ ରେଡିଓକୁ ନେଇକି ରେଡିଓ କ'ଣ କିଛି କେହି ବୁଝୁନଥିଲୁ, ରେଡିଓର ମହତ୍ତ୍ୱ ବି କିଛି କେହି ବୁଝୁନଥିଲୁ, କିନ୍ତୁ ରେଡିଓ ଗୋଟେ ପାଖରେ ଥିଲେ ଯେ ମଜା ଲାଗିବ। ଆଉ କିପ୍ୟାଡ୍ ଫୋନ୍ ଗୋଟେ ମିଳିଗଲେ, ସେଇଥିରେ ତାର 3.5 mm ଜ୍ୟାକ୍ରେ ୱାୟର୍ଡ ଇୟରଫୋନ୍ ଖେଞ୍ଚିକି ସେଥିରେ ଗୀତ ଶୁଣିବା, ସେଇ ତାର ଯୋଉ ମଜା ଆଉ ତାର ଯୋଉ କୌତୁହଳ, ତାର ଯୋଉ ଆକର୍ଷଣ ପିଲାବେଳର, ସେଇଟା ବର୍ତ୍ତମାନ ଆଉ ନାହିଁ। ତେଣୁ ମୁଁ କହିବି ମୋ ପାଇଁ ତ ଏଇଟା ସବୁଠୁ ବଡ ସ୍ମୃତି ଆଉ ସବୁଠାରୁ ବଡ ମଜାଳିଆ ଘଟଣା। ଆକାଶବାଣୀ ସହିତ ମୋର ପ୍ରଥମ ସ୍ମୃତି କହିଲେ ପିଲାବେଳେ ଯେତେବେଳେ ସ୍କୁଲରୁ ଫେରିବା ପରେ ଘରେ ରେଡିଓ ହଉ, ଫିଲିପ୍ସ ରେଡିଓ ସେତେବେଳେ ଚାଲୁଥିଲା, କିମ୍ବା ଫୋନ୍ରେ, ମୋବାଇଲ ଫୋନ୍ରେ ଆକାଶବାଣୀ ଖୋଲି ଦେଇକି ଶୁଣିବା, ସିନେମା ଗୀତ ବିଶେଷ କରି ପୁରୁଣା ହିନ୍ଦୀ ଆଉ ପୁରୁଣା ଓଡ଼ିଆ ଗୀତ, ଯୋଉଟା ଆଧୁନିକ ସମସାମୟିକ ଗୀତ ଠାରୁ ରୂପ ରଙ୍ଗ ଛନ୍ଦରେ ଖୁବ୍ ଭିନ୍ନ, ତାକୁ ହିଁ ଶୁଣିବାଟା ବୋଧେ କୋଉଠି ନା କୋଉଠି ମୁଁ କହିବି ଆକାଶବାଣୀ ସହିତ ମୋର ପ୍ରଥମ ସମ୍ପର୍କ। ଆଉ ସେଇଟା ହିଁ ସବୁଠାରୁ ପ୍ରଥମ ସ୍ମୃତି ଯୋଉଟା ଆଜି ପର୍ଯ୍ୟନ୍ତ ସଜଳ ଅଛି, ଆଉ ମୁଁ ନିଶ୍ଚିତ ଆଗକୁ ସବୁଦିନ ପାଇଁ ସଜଳ ରହିଥିବ, କାରଣ ସେ ସ୍ମୃତି, ସେ ମଜା, ସେ ମନର ଚହଟ କେବେ ବି ମରିବାର ନୁହେଁ। ମୋ ଜୀବନରେ ଆକାଶବାଣୀର ପ୍ରଭାବ ଯେତିକି ଅଛି ବୋଲି ମୁଁ କହିବିନି, ଆକାଶବାଣୀର ପ୍ରେରଣା ସେତିକି ଅଛି ବୋଲି କହିବି। କିଛି ଗୋଟେ ଖୋଜି ପାଇବାର, କିଛି ଗୋଟେ ସୁମଧୁର ସ୍ମୃତି ସାଉଁଟିବାର, ଯୋଉ କହନ୍ତି ମନର ଜିଜ୍ଞାସା ମେଣ୍ଟେଇବାର ଯୋଉ ସୁବିଧାଟା ଆକାଶବାଣୀ କରେ, ସେଇଟା ଆଜିର ଇଣ୍ଟରନେଟ୍, ଆଜିର ଫୋନ୍ ତାଠୁ 100 ଗୁଣ ଦ୍ରୁତ ଆଉ 100 ଗୁଣ ପର୍ଟିକୁଲାର ହବା ସତ୍ତ୍ୱେ ବି କରିପାରୁନାହିଁ ବା କରିପାରିବ ନାହିଁ। ତେଣୁ ମନରେ ଯୋଉ ଉନ୍ମାଦନା, ଯୋଉ ଉତ୍ସାହ ଉଙ୍କି ମାରୁଥିବ, ତାକୁ କେମିତି ପ୍ରଶମିତ କରାଯାଏ, ସେଇଟା ମତେ ଲାଗେ ଯେ ଆକାଶବାଣୀଠୁ ଅଧିକ ଭଲ, ଅଧିକ ମାର୍ମିକ ଭାବରେ କେହି ଆଜି ପର୍ଯ୍ୟନ୍ତ କରିପାରିନାହାନ୍ତି। ସେଇଟା ହିଁ କାରଣ ଯେ ଯୁବବାଣୀଙ୍କୁ ଲୋକମାନେ ଆଜି ପର୍ଯ୍ୟନ୍ତ ଶୁଣୁଛନ୍ତି, ପିଲାଠୁ ନେଇକି ବୁଢା ପର୍ଯ୍ୟନ୍ତ, ବୁଢା ଲୋକ ବି ଯୁବବାଣୀ ଶୁଣୁଛନ୍ତି। ସେମାନେ ବିଶ୍ୱାସ ରଖୁଛନ୍ତି ଯେ ସେମାନେ ବୃଦ୍ଧ ବୟସରେ ବି ଯୁବକ ସୁଲଭ ଆଚରଣ ନେଇକି ବଞ୍ଚିପାରୁଛନ୍ତି, ତାଠୁ ବଡ ଆଶ୍ୱାସନାର କଥା ଆଉ କ'ଣ ହେଇପାରେ। ତେଣୁ ପ୍ରଭାବ ମୁଁ କହିବିନି, କିନ୍ତୁ ଆଶ୍ୱାସନା ଓ ପ୍ରେରଣା ନିଶ୍ଚିତ ରହିଛି, ଆଉ ଏ ପ୍ରେରଣା ଯୁଗ ଯୁଗ ପର୍ଯ୍ୟନ୍ତ ରହିଥିବ। ଯେ ପର୍ଯ୍ୟନ୍ତ ଆକାଶବାଣୀ ଶୁଣୁଥିବା ଲୋକମାନେ ଥିବେ, ସେ ପର୍ଯ୍ୟନ୍ତ ଆକାଶବାଣୀର ମର୍ମ କେବେ ବି ସମାଜରୁ ଲିଭିବନି, ଏଇଟା ମୋର ଦୃଢ଼ ବିଶ୍ୱାସ। ଯଦି ମତେ ପଚାରୁଛନ୍ତି, ତେବେ ମୁଁ ତ ନିଶ୍ଚିତ କହିବି ରେଡିଓର ପ୍ରାସଙ୍ଗିକତା କାଲି ଥିଲା, ଆଜି ଅଛି, ଆସନ୍ତାକାଲି, ସବୁଦିନେ ରହିଥିବ। କିନ୍ତୁ ତା ସଙ୍ଗେ ସଙ୍ଗେ ଏଇଟା ବି ସତ୍ୟ ଯେ ରେଡିଓ ଆଉ ବର୍ତ୍ତମାନ କେବଳ ବାକ୍ସରେ ଧରିକି ଶୁଣିବାଟା ହିଁ ଧାର୍ଯ୍ୟ ହେଇନାହିଁ, ମାନେ ନାହିଁ ଯେ କେବଳ ଆମେ ରେଡିଓକୁ ବାକ୍ସରେ ଧରିକି ଶୁଣିବା ତାହେଲେ ହିଁ ରେଡିଓର ମଜା ନେଇପାରିବା। ଆଜିକାଲି ଦୁନିଆ ବହୁତ ଆଗକୁ ଗଲାଣି, ପୃଥିବୀ ବହୁତ ଉନ୍ନତି କଲାଣି, ପ୍ରଗତି କଲାଣି, ପ୍ରଯୁକ୍ତି କ୍ଷେତ୍ରରେ ଆମେ ବହୁତ ଆଗକୁ ଅଗ୍ରସର ହେଇସାରିଲୁଣି। ତେଣୁ ଫୋନ୍ରେ ହଉ, କମ୍ପ୍ୟୁଟରରେ ହଉ, ଲ୍ୟାପଟପ୍ରେ ହଉ, ଟାବଲେଟ୍ରେ ହଉ, ଯାହା ବି ମାଧ୍ୟମ ରହିଛି ଲୋକମାନଙ୍କ ପାଖରେ, ସବୁଥିରେ ଅନ୍ତତଃ ଆମେ ରେଡିଓ ଆପ୍ଟିଏ ଇନଷ୍ଟଲ୍ କରିପାରିବା ଏବଂ ସେଥିରୁ ଶୁଣିପାରିବା, ମଜା କିଛି କମ୍ ନୁହେଁ। ଏବଂ ପୃଥିବୀ ସହିତ ତାଳ ଦେଇକି ତ ଚଳିବାକୁ ହିଁ ପଡିବ, ରେଡିଓକୁ ତ ଦିନେ ନା ଦିନେ ପୃଥିବୀରୁ ନିଶ୍ଚିହ୍ନ ହବାକୁ ହିଁ ପଡିବ। କିନ୍ତୁ ରେଡିଓର ଏଇ ଯୋଉ ପରମ୍ପରା, FM ର ଏଇ ଯୋଉ ଧାରା ଫୋନ୍ରେ ଆଜି ପର୍ଯ୍ୟନ୍ତ ବଜାୟ ରହିଛି, ମୋ ମତରେ ସେଇଟା କେବେ ଏତେ ସହଜରେ ଯିବାଟା ସମ୍ଭବ ନୁହେଁ। ହଁ, ଏଇଟା ସତ କଥା, ଗୁରୁତ୍ୱ ସବୁଦିନେ ଥିଲା, ଆସନ୍ତାକାଲି ବି ଥିବ, କିନ୍ତୁ ବାକ୍ସ ରୂପକ ରେଡିଓର ଗୁରୁତ୍ୱ ରହିନାହିଁ, ଆଉ ମୋ ମତରେ କୋଉଠି ନା କୋଉଠି ରହିବନି ବି ବେଶୀ ଦିନ ପର୍ଯ୍ୟନ୍ତ। କିନ୍ତୁ ରେଡିଓର ଉପଲବ୍ଧି ଲୋକମାନେ ସବୁବେଳେ ଅଙ୍ଗେ ଅଙ୍ଗେ ନିଭାଉଥିବେ, ରେଡିଓର ଆବଶ୍ୟକତା ଲୋକମାନେ ସବୁବେଳେ ଅନୁଭବ କରୁଥିବେ, ଯୋଉଟାକୁ ସେମାନେ ନିଜର ଫୋନ୍ରେ, ନିଜର ପକେଟ୍ରେ ସବୁବେଳେ ଖୋଜିକି ପାଇପାରିବେ ସୁଲଭରେ। ଆକାଶବାଣୀର ମଜା କେବଳ ଗୀତ, ସଙ୍ଗୀତ, ବିଭିନ୍ନ ପ୍ରକାର ଛନ୍ଦ ଆଉ ସମ୍ବାଦ ଶୁଣିବାରେ ହିଁ ଥାଏ, ଆଉ ମୋର ସେଥିରୁ କିଛି ଭିନ୍ନ ନୁହେଁ, ମୋର ବି ଠିକ ସେହିପରି। ଆକାଶବାଣୀର 90 ବର୍ଷର ଯାତ୍ରା ମାନେ ଗୋଟେ ସୁଦୀର୍ଘ ଇତିହାସ, ଏଇଟା ଆକାଶବାଣୀର ଯାତ୍ରା ଯେତିକି, ସ୍ୱତନ୍ତ୍ର ଓଡ଼ିଶାର ଯାତ୍ରା ସେତିକି। ତେଣୁ ଆକାଶବାଣୀର ଯାତ୍ରା ସଙ୍ଗେ ସଙ୍ଗେ ମୋ ମତରେ ଓଡ଼ିଶାର ପ୍ରଗତି, ଓଡ଼ିଶାର ଦୁର୍ଗତି, ଓଡ଼ିଶାର ଉନ୍ନତି, ଓଡ଼ିଶାର ଉତ୍ଥାନ ପତନ, ଏଇ ସବୁର ଯୋଉ ଦିଗ ଗୁଡାକ ବାହାରିକି ଆସିବ ବା ଆସିପାରିବ, ତାଠୁ ବଡ ମାନେ ମୋ ମତରେ ତାଠୁ ବଡ ବିଷୟ ଆଉ କିଛି ହିଁ ହେଇନପାରେ। କାରଣ ଆକାଶବାଣୀ ସେତିକି ହିଁ ଲୋକମାନଙ୍କ ଭିତରେ ଚଳଚଞ୍ଚଳ ହେଇପାରିଛି, ଯେତିକି ଓଡ଼ିଆତ୍ୱର ମାନସିକତା ଲୋକମାନଙ୍କ ଭିତରେ ବଢ଼ିପାରିଛି। ତେଣୁ ଆକାଶବାଣୀର ଇତିହାସ ଏ ଓଡ଼ିଆ ଜାତିର, ଓଡ଼ିଆ ଅସ୍ମିତାର, ଓଡ଼ିଆ ସାହିତ୍ୟ, ଓଡ଼ିଆ କଳା, ଓଡ଼ିଆ ଇତିହାସ, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରାର ଇତିହାସ, ଆକାଶବାଣୀର ପ୍ରଗତି, ଓଡ଼ିଶାର ପ୍ରଗତି। ଆଗାମୀ ଦିନ ପାଇଁ ମୁଁ ନିଶ୍ଚିତ ଆଶା କରିବି ଆକାଶବାଣୀ ଦ୍ରୁତ ଗତିରେ ଆହୁରି ଆଗକୁ ଚାଲୁ, ଅଧିକ ଜନାଦୃତ ହେଉ, ଦୀର୍ଘଜୀବୀ ହେଉ ଆକାଶବାଣୀ, ଏବଂ ତାର ଏ ଯାତ୍ରାରେ ଓଡ଼ିଶାର ପ୍ରତ୍ୟେକ ନରନାରୀ ସହଭାଗୀ ହୁଅନ୍ତୁ, ଜନମାନସକୁ ପରିବର୍ତ୍ତିତ କରିବାରେ, ସେମାନଙ୍କୁ ଅଧିକ ଉଦ୍ବୁଦ୍ଧ କରିବାରେ, କଳା ସଂସ୍କୃତି ସାହିତ୍ୟରେ ରୁଚି ବୃଦ୍ଧି କରିବାରେ ସହାୟକ ହେଉ। ଫୋନ୍ ବ୍ୟବହାର କରନ୍ତୁ, ବେଶ ମନା ନାହିଁ, କିନ୍ତୁ ନିଜର ଜଡ଼, ନିଜର ରୁଟ୍ ସହିତ ସମସ୍ତେ ଜଡ଼ିତ ରୁହନ୍ତୁ, ସମସ୍ତେ ନିଜକୁ ନିମ୍ନ ସ୍ତରରେ ନ ରଖି ଉର୍ଦ୍ଧ୍ୱଗାମୀ ହେବାକୁ ଚେଷ୍ଟା କରନ୍ତୁ। ଧନ୍ୟବାଦ।

0: ଯୁବବନ୍ଧୁ, ଏଇ ତ ଥିଲା ଆମ ଶ୍ରୋତାଙ୍କ ମତ। ଆଜି ଆମ ଆକାଶବାଣୀକୁ ପୂରୁଛି 90 ବର୍ଷ। ଆମ ଆକାଶବାଣୀ ହେଉଛି ପରମ୍ପରାର ଏକ ଗୌରବର ପ୍ରତୀକ, ବିଶ୍ୱାସର ଭିତ୍ତି ଓ ଭବିଷ୍ୟତର ନୂଆ ସମ୍ଭାବନାର ଏକ ପ୍ରେରଣାଦାୟକ ଅଧ୍ୟାୟ।
1: ଆମ ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟ, ଏହି ଆଦର୍ଶକୁ ହୃଦୟରେ ଧାରଣ କରି 90 ବର୍ଷ ଧରି ଜନସେବାର ଅବିରତ ଯାତ୍ରାରେ ଅଗ୍ରସର।
0: ଶ୍ରୋତାବନ୍ଧୁ, ଆଶା କରୁଛି କି ଆଜିର କାର୍ଯ୍ୟକ୍ରମ ସହ ଯେପରି ଆପଣ ଯୋଡ଼ି ହେଇକି ରହିଲେ, ସେହିଭଳି ଭାବେ ଆଗାମୀ ଦିନରେ ମଧ୍ୟ ଆପଣ ଆମ ସହ ଯୋଡ଼ି ହୋଇ ରହିବେ। ବର୍ତ୍ତମାନ ସମୟ ହୋଇଯାଇଛି ଆଜିର ଅଧ୍ୟାୟକୁ ସମାପ୍ତ କରିବା ପାଇଁ, କିନ୍ତୁ ତା ପୂର୍ବରୁ ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ଆପଣଙ୍କ ମତାମତଟି ଆମକୁ ଚିଠି ମାଧ୍ୟମରେ ନିଶ୍ଚିତ ଜଣାଇବେ।
1: ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
0: ଏଥିସହିତ ଆପଣ ଆପଣଙ୍କର ମତାମତ ଆମକୁ SMS କିମ୍ବା WhatsApp ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ସେଥିପାଇଁ ଆମ ଫୋନ ନମ୍ବରଟି ହେଉଛି 9437037892।
1: ଆଉ ତା ସହିତ ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ ମାଧ୍ୟମରେ ଲାଇଭ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
0: ତେବେ ପୁଣି ଥରେ ଦେଖା ହବ ଏକ ନୂତନ ଅଧ୍ୟାୟରେ ଏକ ନୂତନ ବିଷୟବସ୍ତୁ ସହିତ। ସେଥି ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ଥିଲୁ ଆମେ ଆପଣଙ୍କର ଯୁବସାଥୀ, ମୁଁ ଭାଗ୍ୟଶ୍ରୀ
1: ଆଉ ମୁଁ ଶୁଭଦର୍ଶିନୀ।
0: ରହୁଛୁ,
1: ନମସ୍କାର, ଜୟ ଭାରତ।

କଥା ଚିତ୍ରର ଗୀତ ଶ୍ରୋତବନ୍ଧୁ, ସନ୍ଧ୍ୟା 7 ବାଜି 30 ମିନିଟ୍‌ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଏଥର ପ୍ରସଙ୍ଗ ରହିଛି ନଡ଼ିଆରେ ମୁଖ୍ୟ କୀଟମାନଙ୍କର ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ୱୟଂ ସିଂ, ସହକାରୀ ପ୍ରାଧ୍ୟାପକ, କୀଟତତ୍ତ୍ୱ ବିଭାଗ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର। ଶ୍ରୋତାବନ୍ଧୁ, ରାତି 9:30 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ଏବଂ ରାତି 10:00 ପ୍ରଚାର କରିବୁ ଭାରତର କୃଷି ଓ କୃଷକ ମନ୍ତ୍ରଣାଳୟ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:35 ପ୍ରଚାର କରିବୁ କେତୋଟି ଶ୍ରୀ ଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ, ଶୁଣିଲେ ଚଳିତ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

0: ଶ୍ରୋତବନ୍ଧୁ ଶୁଣୁଥିଲେ ଏକ ଭକ୍ତି ସଙ୍ଗୀତ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ହୃଦୟସ୍ପର୍ଶୀ ରଚନାକୁ, କଣ୍ଠରେ ସାଜିଥିଲେ କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ତେବେ ପ୍ରଥମେ ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରୁ। ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତରେ ସାଜିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୁଲୁ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଓଡ଼ିଆ ଆଲବମ୍ ଗୀତଟିଏ। ଏଥର ଶୁଣନ୍ତୁ ଆଲବମ୍ ଗୀତଟି। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାକୁ କଣ୍ଠରେ ସାଜିଛନ୍ତି ଉଦିତ ନାରାୟଣ ଏବଂ ସଙ୍ଗୀତରେ ସାଜିଛନ୍ତି ମଳୟ ମିଶ୍ର।

କ୍ଷୀର ନିହାତି ଆବଶ୍ୟକ। ତମ ନିଜର ସୌନ୍ଦର୍ଯ୍ୟ ପାଇଁ ହଉ କିମ୍ବା ନିଜର କୌଣସି ଭିଟାମିନ ଅଭାବରୁ ହଉ କିମ୍ବା ମାନେ ସଫିସିଏଣ୍ଟ ବା ଗୋଟେ ମା ର ସ୍ତନ୍ୟପାନ କରିବାର ଯୋଉ କାପାସିଟିଟା ନ ରହିବାରୁ ହଉ କଣ ପାଇଁ ବି ହଉ କାରଣ, କିନ୍ତୁ ମା କ୍ଷୀର ଗୋଟେ ଶିଶୁକୁ ନିହାତି ଦରକାର, ଯୋଉଟାକୁ ସେ ବଞ୍ଚିତ ହବା ଆଦୌ ଉଚିତ ନୁହେଁ, ସେ ପ୍ରତି ଆମେ ଧ୍ୟାନ ଦେବା ଦରକାର। ତଥର ପୋଷଣ, ଆମେ କେବଳ ପିଲାଟିଏ ଜନ୍ମ କରିଦେଲେ ହେବ ନାହିଁ, ପିଲାକୁ ଆମେ ଆମ ଗର୍ଭରେ ରଖିକି ଜନ୍ମ କରୁଛନ୍ତି, କେତେ ସ୍ନେହ ଶ୍ରଦ୍ଧା ବିଶ୍ୱାସ ଆଶା ଆକାଂକ୍ଷା ଗୋଟେ ଶିଶୁ ଭିତରେ ଆମେ ରହୁଛନ୍ତି, ସେ ଆମର ଭବିଷ୍ୟତ। ତେଣୁ ସେ କେମିତି ଭବିଷ୍ୟତ ପାଇଁ ଗୋଟେ ପ୍ରଗତିଶୀଳ ଦେଶ ପାଇଁ ଗୋଟେ ଭଲ ସିପାହୀ ହେଇପାରିବ ସେ ତା ଉପରେ ଆମକୁ ଗୁରୁତ୍ୱ ଦେବାର ଅଛି, ତାକୁ ଆମେ ବୁଝିବାର ଅଛି। ଶ୍ରଦ୍ଧାର କଥା ମୁଁ କହୁଥିଲି, ଆମେ ଗୋଟେ ଛୁଆକୁ ଗୋଟେ ମା ଯେତେ ସ୍ନେହ ଦେଇପାରିବ, ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମାକୁ ବିପଦ ପଡିଲେ ଛୁଆ ଜାଣିପାରେ। ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେ ଇନର କନେକ୍ସନଟାକୁ ବିଲ୍ଡଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ଵ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର। ଗୋଟେ ଛୁଆ ତାର ମେଣ୍ଟାଲି ସେ କେତେ କାପାବଲ୍ ହେଇପାରିବ, କେତେ ମା ସହିତ ଆଟାଚ୍ ହେଇପାରିବ, ତାପରେ ଆମେ

ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମା କୁ ବିପଦ ପଡିଲେ ଛୁଆ ଜାଣିପାରେ। ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେଇ ଇନର କନେକ୍ସନଟାକୁ ବିଲ୍ଡଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ଵ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର। ଗୋଟେ ଛୁଆ ତାର ମେଣ୍ଟାଲି ସେ କେତେ କ୍ୟାପାବଲ ହେଇପାରିବ, କେତେ ମା ସହିତ ଆଟାଚ ହେଇପାରିବ। ତାପରେ ଆମେ ଆସିବ ସଂସ୍କାରର ପୋଷଣ, ସଂସ୍କାରର କଥା କହିବା। ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସେରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି। ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ। ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଇଟା ଶୁଣିବନି। ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ। ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ। ତାପରେ ଆସୁଛି ଆମର ଯେ ବଡ଼ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି। ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ। ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ। ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଠି ରଖୁଛି, ମା ମୋ ଜେଜେମାଆକୁ ଏମିତି ସମ୍ମାନ ଦଉଛି, କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି। ତ ସେସବୁ ଜିନିଷ ଗୋଟିଏ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟିଏ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା। ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ସେଟା ବଡ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢି ପରେ ପିଢି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗଉଛନ୍ତି ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି, ଶିଶୁ ଥିବା ସମୟରେ ହିଁ ଆମେ ସେଇ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ ବର୍ଷେ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, ଶ୍ରଦ୍ଧାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟିଏ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ। ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରର ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ଼ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯୋଉ ପରିବେଶ ଗଢିବା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ

0: ନେତୃତ୍ୱ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ ହୁଅନ୍ତି ସେମାନେ ଚାକିରି ପଛରେ ଗୋଡେଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁରୁ କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦିଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟର ଜ୍ଞାନ ନୁହେଁ ନିଜର କଳା କୌଶଳ ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ
3: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର .gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70ଟି ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଶସଳି ନୋଡରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ

ଶ୍ରୋତବନ୍ଧୁ ଶୁଣୁଥିଲେ ଦିୱାନା କଥାଚିତ୍ରରୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଏବେ ଶୁଣନ୍ତୁ କଥାଚିତ୍ର ରହିଛି ବାଜି ଏବଂ ଯୁଗଳ କଣ୍ଠରେ ସଜିଛନ୍ତି କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ ଏବଂ ସଙ୍ଗୀତରେ ସଜିଛନ୍ତି ମଳୟ ମିଶ୍ରା।

ଶ୍ରୋତା ବନ୍ଧୁ ଶୁଣୁଥିଲେ ବାଜି କଥାଚିତ୍ରରୁ ଯୁଗଳ କଣ୍ଠରେ ସଜେଇଥିଲେ ଇରା ମହାନ୍ତି ଏବଂ ଉଦିତ ନାରାୟଣ। ପରବର୍ତ୍ତୀ କଥାଚିତ୍ର ଗୀତଟି ଶୁଣନ୍ତୁ, ନିବେଦିତା ଏବଂ ବାବୁଲ ସୁପ୍ରିୟଙ୍କ ଯୁଗଳ କଣ୍ଠରୁ। ସଙ୍ଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା ଏବଂ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। କଥାଚିତ୍ର ରହିଛି ତୋ ବି ନାମ କାହାଣୀ ଅଧା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ତୋବି ନାମ କାହାଣୀ ଅଧା, ଓଡ଼ିଆ କଥାଚିତ୍ରର ଗୀତଟିଏ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ

0: 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନ କରିଛନ୍ତି ସୋନାଲି ପଢ଼ିହାରୀ ଏବଂ ପ୍ରକାଶ କୁମାର ରଥ। ଶୁଣନ୍ତୁ କୃଷି ହାଲଚାଲ।

0: ଆରେ ଆରେ, ଜଗନ୍ନାଥଙ୍କ ସହିତ ବିଲରେ ଦେଖା ହେଇଥିଲା। କହିଥିଲେ ଆସିବେ ବୋଲିକି ଆମର କୋଠୋ ଘରକୁ, ହେଲେ କୁଆଡ଼େ ହଜିଗଲେ କେଜାଣି, ଆଉଥିବେ କି କ'ଣ। ତେଣେ ପୁଣି ଘର କାମ, ବିଲ କାମ, ସବୁକୁ ପୁଣି ସାରିକି ଆସିବାକୁ ପଡ଼ିବ। ଏଇ ଦେଖ, ମୁଁ ପୁଣି ସବୁ କାମ ସାରିକି ଆଉଛି ନା, କିଛି କାମ ରଖିକି ଆଉଛି, ସବୁ ବାକି ସାକି କାମ ସାରିକି ଆସିବାକୁ ପଡ଼ିବ। ଆଉ ତା ସହ ଯୋଉଭଳି ଭାବରେ ଖରା ଗରମ ହଉଛି, ଇଏ ମନ ତ ପୁରା ଜଳି ଯାଉଛି। ଆଉ
1: ଆରେ ସୋନାଲି ମା,
0: ଇଏ ଜଗନ୍ନା ଏଇଠି ଓଳିକି ହଉଛି।
1: ହଉ ହଉ ମା, ମୁଁ ଜାଣିଛି ତୁ ଆଜି ଠିକ ସମୟରେ ଆସି ଯାଇଛୁ, ଯେ କଣ କରିବି ମା, ବିଲରୁ ଫେରିଲା ବେଳକୁ ଭାଉଜ କହିଲା ଟିକେ ସଉଦା ଆଣିବାକୁ। ବଜାରକୁ ଯାଇଥିଲି, ସଉଦା ଘରେ ଥୋଇ ଦେଇଛି, ଆଉ ଧାଇଁଛି ତ କୋଠ ଘରକୁ। ଆଉ
0: କଣ କରିବା ଜଗନ୍ନା, ଘର କାମ ନ ସାରିକି ଆସିଲେ ଆଉ ରକ୍ଷା ଅଛି ନା କଣ।
1: ମୋଟେ ନୁହଁ, ଘର କଥା ବୁଝିବାକୁ ପଡିବ, ବାହାର କଥା ବି ବୁଝିବାକୁ ପଡିବ।
0: ହଁ, ଇଏ ହେଇ ଦେଖୁନ, ଇଏ ଖରା ଯୋଉଭଳି ଭାବରେ ହଉଛି, ଗଛ ପତ୍ର ଆମେ ଯେତେ ଲଗେଇବା ଆମ ସମସ୍ତଙ୍କ ପାଇଁ ଭଲ, ଆଉ ତା ସାଙ୍ଗରେ ଆମର ଭବିଷ୍ୟତ ପିଢି ପାଇଁ ନିଶ୍ଚିତ ଭାବରେ ଭଲ ରହିବ କି ନାହିଁ।
1: ନିଶ୍ଚିତ ଭାବରେ, ଆମର ପରିବେଶ ଆମ ହାତରେ, ଆମେ ଯେହେତୁ ଗାଁରେ ରହୁଛେ, ଆମେ ଗଛ ଲଗେଇ ଚାଲିବା, ଆମର ଗାଁ ପରିବେଶ, ଆମର ଗାଁ ନିକଟରେ ଯୋଉ ଜଙ୍ଗଲ ଅଛି ସେ କେମିତି ଅଧିକ ଘଞ୍ଚ ହେଇକିରି ସବୁଜିମାରେ ଭରିଯିବ, ସେ ଦାୟିତ୍ୱ ଆମ ଗ୍ରାମବାସୀଙ୍କର। ସେମିତି ସବୁ ଗାଁରେ ଯୁବକ ସଂଘ, ମହିଳା ସଂଘ ମିଶିକିରି ଗଛ ଲଗେଇ ଚାଲନ୍ତୁ,
0: ଠିକ କଥା,
1: ଯାହାଫଳରେ କି ପ୍ରକୃତିର ସନ୍ତୁଳନ ଠିକ ରହିବ, ଠିକ ସମୟରେ ବର୍ଷା ହବ, ଅଧିକ ଉତ୍ତାପ ହବନି।
0: ହେଲେ କଣ କରିବା ଜଗନ୍ନା, ଆମର ପ୍ରତ୍ୟେକଟି ଭାଇ ଭଉଣୀ ମାନେ ଏ ଦିଗରେ ସଚେତନ ହେବା ସହିତ କାର୍ଯ୍ୟରେ ଯଦି କରିକି ଦେଖେଇବେ, ନିଶ୍ଚିତ ଭାବରେ ଆମର ଭବିଷ୍ୟତ ସୁରକ୍ଷିତ ରହିବ, ଆଉ ଏଇ ଯୋଉ ଖରା ଦାଉରୁ ଆମେ ଟିକେ ନାକୁ ରକ୍ଷା ପାଇପାରିବା,
1: ନିଶ୍ଚିତ ଭାବରେ।
0: ହଁ, ଆଉ ତା ସାଙ୍ଗରେ ଜଗନ୍ନା, ଏ ଆମର ଯୋଉ ଭଉଣୀ ମାନେ ହୁଅନ୍ତୁ କିମ୍ବା ଭାଇମାନେ, ଏଇ ଯୋଉ ଚାଷ କରିକି ବେଶ ଆଗକୁ ଏବେ ଯାଉଛନ୍ତି, ଆଉ ସବୁଠାରୁ ବଡ ଜିନିଷ ହେଲା ଆମେ ତ ବଜାରରେ ବିଭିନ୍ନ ପ୍ରକାର ପନିପରିବା ସବୁ ପାଇପାରୁଛେ ସହଜରେ ଆଉ ସୁବିଧାରେ, ଆଉ ତାଠୁ ସହଜ ସୁବିଧା ହେଇପାରୁଛି ଆମର ଯୋଉ ମହିଳାମାନେ ଏଇ ଯୋଉ ପାକଶାଳା ବଗିଚା କରିକି ଘର ବାରିପଟେ ଯୋଉ କିଛି ଜାଗା

0: ରହିଲା ସେଥିରେ ଲଙ୍କାଟିଏ ହଉ ଟମାଟୋଟିଏ ହଉ ବାଇଗଣଟିଏ ହଉ ଭଣ୍ଡା ହଉ କଦଳୀ ହଉ ଯାହା ବି ହଉ ଏ ସବୁକୁ ଚାଷ କରିକି ସେମାନେ ବା ଯାହା ସେଥିରୁ ରୋଜଗାର କରୁଛନ୍ତି ଆଉ ସେସବୁକୁ ରୋଷେଇ କରିବା ଦ୍ଵାରା ଆଉ ଖାଇବା ଦ୍ଵାରା ସୁସ୍ଥ ମଧ୍ୟ ରହୁଛନ୍ତି।
1: ଠିକ କଥା କହିଛୁ ମା। ଆମର ଭଉଣୀମାନେ ଏଇ ଯୋଉ ପାକଶାଳା ବଗିଚାର ଉପଯୋଗିତା ଭଲ ଭାବରେ ଜାଣିଗଲେଣି, ତେଣୁ ସମସ୍ତେ ଆଉ ଯଦି ଘର ପାଖରେ ଛୋଟ ଜାଗା ଅଛି ସେଥିପାଇଁ ସେଠି କିଛି ଏଇଭଳି ଲଙ୍କା ବିଲାତି ବାଇଗଣ ବାଇଗଣ ଭେଣ୍ଡି ଏସବୁ ଲଗେଇ ସେଇ ପନିପରିବାକୁ ସେଇ ରୋଷେଇ ଘରେ ନେଇ ବ୍ୟବହାର କରି ଉପକୃତ ହେଇପାରୁଛନ୍ତି।
0: ହଁ, କାହିଁକି କହିଲ ଜଗାନା, ଆମର ଭଉଣୀମାନେ ମଧ୍ୟ ଯୋଉ ପାକଶାଳା ବଗିଚାରେ ଚାଷ କରୁଛନ୍ତି ଏ ପୁରା ଜୈବିକ ଖତ ସାର ଦେଇକି ମାଟିର ସ୍ୱାସ୍ଥ୍ୟ ଦେଖିକି ସେମାନେ ଭଲ ଭାବରେ ଚାଷ କରୁଛନ୍ତି।
1: ସେଇ କଥା ତ, ଏବେ ହଉଛି ସମୟର ଆବଶ୍ୟକତା ଜୈବିକ ଚାଷ ପଦ୍ଧତି, କାହିଁକି ନା ଯାହାଦ୍ୱାରା ମାଟି ଉର୍ବର ରହିବ, ଯୋଉ ପନିପରିବା ଏଇ ପଦ୍ଧତିରେ ଆମେ ଅମଳ କରିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର।
0: ହେଇ ଜଗାନା, ଇଏ ମାଟି କଥାରୁ ମୋର ଗୋଟିଏ କଥା ମନେ ପଡିଲା, ତମେ ସେଟା ଜାଣିଛ କି ନାହିଁ ବା?
1: କଣ?
0: ଇଏ ବର୍ତ୍ତମାନ ଆମର ଜୁନ 1 ତାରିଖରୁ ଇଏ ଜୁନ 30 ତାରିଖ ଯାଏଁ ଆମ ସରକାର ଚାଷୀ ଭାଇ ଭଉଣୀ ମାନଙ୍କର

0: ସେଥିପାଇଁ ସେଠି କିଛି ଏଇଭଳି ଲଙ୍କା, ବିଲାତି ବାଇଗଣ, ବାଇଗଣ, ଭେଣ୍ଡି ଏସବୁ ଲଗେଇ
1: ହଁ
0: ସେଇ ପନିପରିବାକୁ ସେଇ ରୋଷେଇ ଘରେ ନେଇ ବ୍ୟବହାର କରି ଉପକୃତ ହେଇପାରୁଛନ୍ତି।
1: ହଁ, କାହିଁ କହିଲ ଜଗନ୍ନା, ଆମର ଭଉଣୀମାନେ ମଧ୍ୟ ଯୋଉ ପାକଶାଳା ବଗିଚାରେ ଚାଷ କରୁଛନ୍ତି, ଏ ପୁରା ଜୈବିକ ଖତ ସାର ଦେଇକି ମାଟିର ସ୍ୱାସ୍ଥ୍ୟ ଦେଖିକି ସେମାନେ ଭଲ ଭାବରେ ଚାଷ କରୁଛନ୍ତି।
0: ସେଇ କଥା ତ, ଏବେ ହଉଛି ସମୟର ଆବଶ୍ୟକତା ଜୈବିକ ଚାଷ ପଦ୍ଧତି, କାହିଁକି ନା ଯାହାଦ୍ୱାରା ମାଟି ଉର୍ବର ରହିବ, ଯୋଉ ପନିପରିବା ଏଇ ପଦ୍ଧତିରେ ଆମେ ଅମଳ କରିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର।
1: ହେଇ ଜଗନ୍ନା, ଇଏ ମାଟି କଥାରୁ ମୋର ଗୋଟିଏ କଥା ମନେ ପଡ଼ିଲା, ତମେ ସେଟା ଜାଣିଛ କି ନାହିଁ ବା?
0: କଣ?
1: ଇଏ ବର୍ତ୍ତମାନ ଆମର ଜୁନ 1 ତାରିଖରୁ ଇଏ ଜୁନ 30 ତାରିଖ ଯାଏ ଆମ ସରକାର ଚାଷୀ ଭାଇ ଭଉଣୀ ମାନଙ୍କର ଗୋଟେ ସଚେତନତା କାର୍ଯ୍ୟକ୍ରମ ରଖିଛନ୍ତି, ସେଇଟା ହଉଛି କ୍ଷେତ ବଚାଓ ଅଭିଯାନ।
0: ହଁ, ସେଇ ସମ୍ପର୍କରେ ମୁଁ ଶୁଣିଛି ଯେ ଦେଶ ସାରା ବର୍ତ୍ତମାନ କ୍ଷେତ ବଚାଓ ଅଭିଯାନ ଚାଲିଛି। ବିଶେଷ ଭାବରେ ଏଇ ଯୋଉ ଜୈବିକ ପଦ୍ଧତିରେ ଚାଷ କିଭଳି ଭାବରେ ଚାଷୀମାନେ ବୁଝିକିରି ଆଗେଇ ପାରିବେ ଏବଂ ସୁନ୍ଦର ଭାବରେ ମାଟିର ଉର୍ବର ଶକ୍ତି ଠିକ୍ ରହିବ, ଅନେକ ବୈଜ୍ଞାନିକମାନେ ସେମାନେ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ଦେଖେଇ ଦେଉଛନ୍ତି କେମିତି ଚାଷ କରିବାକୁ ହବ, କିଭଳି ଭାବରେ ଜୈବିକ ପଦ୍ଧତିରେ ସେମାନେ ଆଗେଇ ପାରିବେ। ଆମର ଯୋଉ ରହିଛି କ୍ଷେତ ବଚାଓ, ମାନେ ଆମର ଯଦି କ୍ଷେତ ଠିକ୍ ରହିବ ଆମର ଚାଷ ଠିକ୍ ରହିବ, ତେଣୁ ଆମର କ୍ଷେତ ସୁରକ୍ଷିତ ରହିବ, ସେଇ ବିଲରେ ଆମର ଚାଷୀ ଭାଇ ଭଉଣୀମାନେ ସୁନ୍ଦର ଭାବରେ ଜୈବିକ ପଦ୍ଧତିରେ ପନିପରିବା ଖାଦ୍ୟଶସ୍ୟ ସବୁ ଚାଷ କରି ବିକ୍ରି ବଟା କରି ଲାଭବାନ ହେବେ।
1: ହଁ, ତେବେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆମର ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ମଧ୍ୟପ୍ରଦେଶର ରାଇସେନ ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ସୁନ୍ଦର କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ କି ଅନେକ ସଫଳ ଚାଷୀ, ଅନେକ ବିଶେଷଜ୍ଞ, କୃଷିଜୀବୀ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନେଇ ଏହି ବଡ଼ କାର୍ଯ୍ୟକ୍ରମର ସବୁ ଆୟୋଜନ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଲା ଯୋଉଟା କି ଜଗନ୍ନା ତମେ କହୁଥିଲ, କିଭଳି ଭାବରେ ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା, ମାଟି ପାଇଁ ଉପଯୋଗୀ ସାର ପ୍ରୟୋଗ କରିବା, ଅଧିକ ମାତ୍ରାରେ ରାସାୟନିକ ସାର ପ୍ରୟୋଗ ନ କରିବା ଏବଂ ଫସଲ ଚାଷ କରିବା ପାଇଁ ପୂର୍ବରୁ ମାଟିର ମାନକୁ ପରୀକ୍ଷା କରିବା, ବା ଆମେ ଯାହାକୁ ସଏଲ ଟେଷ୍ଟିଂ ବୋଲିକି କହୁଛେ, ଯଦି ଏହିସବୁ ଜିନିଷକୁ ଆମେ ନିରୀକ୍ଷଣ କରିକି ଆଗକୁ ଯିବା, ତେବେ ନିଶ୍ଚିତ ଭାବରେ ଆମର ଜମି ଭଲ ରହିବ ଏବଂ ଆମେ ମଧ୍ୟ ଭଲ ଭାବରେ ଚାଷ କରିପାରିବା। ତେବେ ପ୍ରତ୍ୟେକଟି ପର୍ଯ୍ୟାୟରେ ଏଥିପାଇଁ ଚାଷୀ ଭାଇ ଭଉଣୀମାନଙ୍କୁ ସଚେତନ ନିହାତି ଭାବରେ କରାଯାଉଛି, ଆଉ ଏହା ହିଁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି। ତେବେ ଏହାରି ଉପରେ ଆମର ମାନ୍ୟବର କୃଷି ମନ୍ତ୍ରୀ କଣ କହୁଛନ୍ତି, ଆସନ୍ତୁ ଶୁଣିବା।
0: ଚାଲ ଶୁଣିବା।
1: ହଉ,
2: ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତୀ ମାତା କେ ଲିଏ କର ରହେ ହୈ। ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ ଡାଲ ଡାଲ କେ ଐସୀ ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲେ ଲେକିନ କିତନା ଡାଲେ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲି ମାରନା ହେ, କୀଡେ ମକୋଡେ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଐସୀ ହାଲତ କର ଦି କି ଧରତୀ ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମୈଁ ତୁମେ ଜୀବନ ଦେତି ହୁଁ, ମୈଁ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ଜୋ ତୁମେ ପାନି ଦେତି ହୈ, ପେଡ଼ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋଁ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟା ଡାଲୋଗେ, ତ ଉସେ ମା କୋ କଷ୍ଟ ହୋତା ହୈ, ଧରତୀ କୋ କଷ୍ଟ ହୋତା ହୈ, ଔର କିସାନ ଭାଇଓ ମିତ୍ର କି ଜୋ ଜୀବ ହୈ କୀଟ, ଅଭି ବାତ କର ରହେ ଥେ, ମୁଠ୍ଠି ଭର ମିଟ୍ଟି ମେ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ, ଔର ୟେ ଜୀବ କ୍ୟା କରତେ ହୈ, ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତୀ ସେ ପୋଷକ ତତ୍ତ୍ୱୋ କୋ ଖିଞ୍ଚତେ ହୈ ଔର ଫସଲୋ କୋ ଉନସେ ଆଇରନ ହୋ, ଜିଙ୍କ ହୋ, ବୋରାସ ହୋ, ଅଲଗ ଅଲଗ ତରହ କେ ତତ୍ତ୍ୱ ମିଲତେ ହୈ, ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ବୋ ମିତ୍ର କୀଟ ହି ମାର ଡାଲେ, ଉନକି ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନି କରତେ ଥେ ତୋ ଖେତ କି ମିଟ୍ଟି କିତନି ଭୁର ଭୁରି ରହତି ଥି, କିତନି ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ, ଭୁର ଭୁରି ଥି, ତୁରନ୍ତ ଗଡ୍ଡା ହୋ ଜାତା ଥା, ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାନି ଦେ ଦେ କେ ଫିର ହମ ଜମିନ କୋ ଫିର ସେ ଖେତୀ କେ ଲାୟକ ବନାତେ ହୈ। ତୋ ଆଜ ମେ ପୁରେ ଦେଶ ସେ କହ ରହା ହୁଁ, ମେ ୟେ ନହିଁ କହ ରହା କି ଖାଦ ନହିଁ ଡାଲନା ହୈ, ପ୍ରାକୃତିକ ଖେତୀ ଏକ ଉପାୟ ହୈ, ବିନା ୟେ ଯୋ କେମିକାଲ ଫର୍ଟିଲାଇଜର ହୈ, ରାସାୟନିକ ଖାଦ ହୈ, ଇସକେ ବିନା ଭି ଅଚ୍ଛି ଫସଲ ପୈଦା କି ଜା ସକତି ହୈ, ଲେକିନ ଆଜ ମେ ଆପସେ ୟେ କହନେ ନହିଁ ଆୟା କି ଖାଦ ନହିଁ ଡାଲନା ହୈ, ଆଜ ମେ ୟେ କହନେ ଆୟା ହୁଁ କି ଡାଲନା ତୋ ହୈ।

0: ବୁଝିଲୁ ମା?
1: ହଁ ଜଗନ୍ନାଥ।
0: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
1: ମାନେ ଆଲୋଚନାର ପର୍ଯ୍ୟାୟ।
0: ହଁ
1: ତାହେଲେ ଜଗନ୍ନାଥ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ନଡ଼ିଆରେ ମୁଖ୍ୟ କୀଟମାନଙ୍କର ପରିଚାଳନା। ଆମେ ତ ବିଭିନ୍ନ ପ୍ରକାର ସବୁ ଚାଷବାସ କରୁଥାଏ, ତେବେ ଯେତେବେଳେ ଫଳ ବଗିଚାରେ ଆମର ନଡ଼ିଆ ଚାଷଟିଏ କରିଥାଏ ସେଥିରେ ମୁଖ୍ୟ କୀଟମାନେ ସବୁ କ'ଣ ରହୁଛନ୍ତି, ଯଦି ଆମେ ତାର ଠିକ୍ ଭାବରେ ପରିଚାଳନା ନ କରିବା ତେବେ ନିଶ୍ଚିତ ଭାବେ ଆମକୁ କ୍ଷତି ସହିବାକୁ ପଡ଼ିବ କି ନାହିଁ?
0: ନିଶ୍ଚିତ ଭାବରେ, ବିଶେଷ ଭାବରେ ଆମର ଏଇପଟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ନଡ଼ିଆ ଚାଷ ପାଇଁ ଉପଯୋଗୀ, ତେଣୁ ଏ ନଡ଼ିଆର ଯୋଉ କ୍ଷତିକାରକ କୀଟ ରହିଛି ଆମେ ଯଦି ତାର ପ୍ରତିକାର ସମ୍ପର୍କରେ ଜାଣିଯିବା ତାହେଲେ ଆମେ ସୁନ୍ଦର ଭାବରେ ନଡ଼ିଆ ଫସଲ ଚାଷ କରି ନଡ଼ିଆ ବିକ୍ରି ବଟା କରି ଲାଭବାନ ହବା।
1: ନିଶ୍ଚିତ ଭାବରେ, ତେବେ ହଉ, ଏଥର ମୁଁ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରୁଛି, ତେବେ ଟିକେ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା।
1: ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ନଡ଼ିଆରେ ମୁଖ୍ୟ କୀଟମାନଙ୍କର ପରିଚାଳନା। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ସ୍ୱୟଂ ସିଂ, ସହକାରୀ ପ୍ରାଧ୍ୟାପକ, କୀଟତତ୍ତ୍ୱ ବିଭାଗ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ତେବେ ଚାଲନ୍ତୁ ସାର୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ସାର୍ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ସାର୍, ଆଜି ଯାହା ଆମର ବିଷୟବସ୍ତୁଟି ରହିଛି ଯେ ନଡ଼ିଆରେ ମୁଖ୍ୟ କୀଟମାନଙ୍କର ପରିଚାଳନା, ତେବେ ସାର୍ ଏଇଠି ମୁଁ ଜାଣିବାକୁ ଚାହିଁବି ଯେ ଆମର ଚାଷୀ ଭାଇ ଭଉଣୀ ମାନେ ନଡ଼ିଆ ଚାଷ କରୁଛନ୍ତି, ତାର ଉତ୍ପାଦନ ମଧ୍ୟ ଭଲ କରୁଛନ୍ତି, ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ସେମାନେ ବିକ୍ରି ବଟା କରିକି ବେଶ ଲାଭ ପାଉଛନ୍ତି, କିନ୍ତୁ କିଛିଟା ଜିନିଷକୁ ଆମକୁ ନଜରରେ ରଖିବାକୁ ପଡିବ, କୀଟ ଯୋଉଟାକି ନଡ଼ିଆକୁ ଖରାପ କରୁଛି, ତେବେ ଏଇଠି ସେମାନଙ୍କର ପରିଚାଳନା ଆମ ପାଇଁ ନିହାତି ଦରକାର, ଯାହାକି ଆଜି ଆମର ମୁଖ୍ୟ ବିଷୟବସ୍ତୁ ରହିଛି। ତେବେ କୀଟମାନଙ୍କର ପରିଚାଳନା କେମିତି ହେଇପାରିବ, ମୁଖ୍ୟ କୀଟ କ'ଣ ରହିଛି, ଆଜି ଆମେ ସେ ବିଷୟରେ ଅଧିକ ଆଲୋଚନା କରିବା। ତେବେ ନଡ଼ିଆ ଗୁଡିକ ସବୁ ଯାଦୁରା ହୋଇଯାଉଛି ଆମେ ପ୍ରାୟତଃ ଦେଖିଛେ ଏବଂ କଷି ହେଇକି ଝଡି ଯାଉଛି, ଏହାର କାରଣ କ'ଣ ହେଇଥାଇପାରେ?
2: ଯେମିତିକି ଆପଣ କହିଲେ କି ନଡ଼ିଆର ପ୍ରଡକ୍ସନ ବହୁତ ଇମ୍ପୋର୍ଟାଣ୍ଟ ରୋଲ ଅଛି, ତ ଆମେ ଖାଲି କୀଟ ଯୋଗୁ ନଡ଼ିଆରେ 30-40% ଲସ୍ ହୁଏ।
1: ଆଚ୍ଛା,
2: ତ ଆପଣ ଯୋଉ କ୍ୱେଶ୍ଚିନ୍ ପଚାରିଲେ ଏବେ ମତେ କି ଯାଦୁରା ରୋଗ କ'ଣ ପାଇଁ ହଉଛି, ଯାଦୁରା ରୋଗ ଆକ୍ଚୁଆଲି ଗୋଟେ ମାଇଟ୍ କିମ୍ବା ଅଷ୍ଟପଦୀର ଆକ୍ରମଣରୁ ହୋଇଥାଏ।
1: ଆଜ୍ଞା,
2: ଏହି ମାଇଟ୍ଟାକୁ ଆମେ ସାଇଣ୍ଟିଫିକାଲି ଏସେରିଆ ଗୁରେନୋନେସ୍ ବୋଲିକା କହିଥାଉ। ଏହା ଏକ ବିଦେଶୀ କୀଟ, ଏହା ଇଣ୍ଡିଆର କିମ୍ବା ଭାରତର କୀଟ ନୁହେଁ, ଏହା ଏକ ମେକ୍ସିକୋର କୀଟ ଯୋଉଟାକି 1998 କେରଳକୁ ପ୍ରଥମ ଆସିଥିଲା, ତାପରେ ଏବେ ଇଏ ପୁରା ଭାରତ ସାରା ବ୍ୟାପି ସାରିଛି। ଏହି ଅଷ୍ଟପଦୀଟି ଆକ୍ରମଣର ପ୍ରାରମ୍ଭିକ ଲକ୍ଷଣ ହେଉଛି ପତ୍ର ହଳଦିଆ ପଡ଼ିଯିବା।
1: ଆଚ୍ଛା,
2: କିନ୍ତୁ ଚାଷୀ ଭାଇମାନେ ଏହି ଲକ୍ଷଣକୁ ଗୁରୁତ୍ୱ ଦିଅନ୍ତି ନାହିଁ, ସେଥିପାଇଁ ଅଧିକାଂଶ ଆକ୍ରମଣ ଯୋଗୁଁ ଏ ନଡ଼ିଆର ଯାଦୁରା ରୋଗ କରାଇଥାଏ।
1: ଆଚ୍ଛା,
2: ଅଧିକ ଆକ୍ରମଣ ଯୋଗୁଁ ଇଏ କ'ଣ କରିଥାଏ, ନଡ଼ିଆରୁ ଗୋଟେ ଅଠାଳିଆ ପଦାର୍ଥ ବାହାରିଥାଏ।
1: ଆଚ୍ଛା,
2: ତ ଏହି ଅଷ୍ଟପଦୀର ଆକ୍ରମଣ ଯୋଗୁଁ କଷି ମଧ୍ୟ ଝଡି ଯାଇଥାଏ। ତ ଏହି ଅଷ୍ଟପଦୀର ଦମନ ପାଇଁ ଆମକୁ କିଛିଟା ପଦକ୍ଷେପ ନେବାକୁ ପଡିବ, ଯେମିତିକି ପ୍ରଭାବିତ ଗଛକୁ ମାନେ ଗଛରୁ ପଡି ଯାଉଥିବା କଷିକୁ ଆମେ ସଂଗ୍ରହ କରିବା ଏବଂ ତାକୁ ନଷ୍ଟ କରିଦେବା। କାହିଁକି? କାରଣ ଏହି ଯୋଉ ପ୍ରଭାବିତ କଷି ଗୁଡାକରେ ସେହି ଅଷ୍ଟପଦୀଟି ଥିବ, ପରବର୍ତ୍ତୀ ସମୟରେ ଏହା ପାଣି ଏବଂ ପବନ ଦ୍ୱାରା ଅନ୍ୟ ଗଛକୁ

0: ଆକ୍ରମଣ କରିଥାଏ।
1: ତ ସେଇଥିପାଇଁ ଗଛରୁ ପଡିଯାଇଥିବା କଷିକୁ ଆମକୁ ସଂଗ୍ରହ କରିକି ନଷ୍ଟ କରିବା ଅତ୍ୟନ୍ତ ଆବଶ୍ୟକ। ତାପରେ ଏହି ଯୋଉ ଅଷ୍ଟପଦୀଟି ଅଛି ୟାକୁ ଶୁଖିଲା ବାତାବରଣ ବହୁତ ଭଲ ଲାଗେ। ତ ଆମେ ଯଦି ପର୍ଯ୍ୟାପ୍ତ ଜଳସେଚନ ଯୋଗାଇ ଦେବା ତାହେଲେ ଏଇ ଅଷ୍ଟପଦୀର ପ୍ରଭାବ କମାଇ ପାରିବା। ଏହା ଛଡା ଆପଣ ଚେର ଦ୍ୱାରା କିଛିଟା ଔଷଧ ପ୍ରୟୋଗ କରିପାରିବେ। ମୁଁ ଆପଣଙ୍କୁ କହିବି ଚେର ଦ୍ୱାରା କେମିତି ଔଷଧ ପ୍ରୟୋଗ କରନ୍ତି। ଯେମିତିକି ଆମର ଗୋଟେ ନିମ୍ ଫର୍ମୁଲେସନ ଅଛି, ନିମାଜୋଲ କିମ୍ବା ଇକୋନିମ୍ ପ୍ଲସ। ଏହି ଔଷଧକୁ 10 ml ଆଉ 10 ml ପାଣି ସହିତ ମିଶେଇକି ଆମେ ଚେର ଦ୍ୱାରା ଏହାକୁ ପ୍ରୟୋଗ କରୁ। ଚେର ଦ୍ୱାରା ପ୍ରୟୋଗ କରିବା ମାନେ ଆମେ ଗଛର ଆପଣ ଦେଖିଥିବେ ବାହାରେ ଯୋଉ ଚେରଟା ଦେଖାଯାଏ, ମାଟି ଉପରେ ଯୋଉ ଚେରଟା ଦେଖାଯାଏ, ସେହି ଚେରଟିକୁ ଆପଣ ଭିଡ଼ିବେ। ଭିଡ଼ିକି ସେଟାକୁ କାଟିଦେବେ। କାଟିଦେଇ ସାରିଲା ପରେ ଏଇ ଯୋଉ ଔଷଧର ସଲ୍ୟୁସନ କରିଛନ୍ତି ସେ ଔଷଧର ସଲ୍ୟୁସନରେ ସେଇ ଚେରଟିକୁ ବୁଡ଼େଇ ଦେବେ। 5 ମିନିଟ ଯାକେ ବୁଡ଼େଇକି ତାକୁ ରଖିଦେବେ। ରଖିଦେଲେ ସେ ଔଷଧଟି ପୁରା ଗଛ ସାରା ବ୍ୟାପିଯିବ ଆଉ ସେ ପୋକକୁ ଦମନ କରିବାରେ ସାହାଯ୍ୟ କରିବ। ଏହା ଛଡ଼ା ଦେଶୀ ଘରୋଇ କାରଣ ଉପଚାର ବି ଅଛି, ଯେମିତିକି ନିମ୍ବ ତେଲ ଆମର ଘର ଘରେ ମାନେ ଅଛି। ନିମ୍ବ ତେଲ 200 ml ର ନିମ୍ବ ତେଲ, 50 g ସାବୁନ ଆଉ 100 g ରସୁଣ ଯଦି ଆମେ ଛେଚିକି ପାଣିରେ ମିଶେଇକି ୟାକୁ ସିଞ୍ଚନ କରିବା ଏହା ମଧ୍ୟ ଏହି କୀଟକୁ ଦମନ କରିବାରେ ସାହାଯ୍ୟ କରେ। ଆଚ୍ଛା, ଯଦି ଆପଣ ଦେଖୁଛନ୍ତି କି ପୋକର ପ୍ରଭାବ ବହୁତ ବଢିଯାଇଛି ତାହେଲେ ଆମକୁ ରାସାୟନିକ ପଦ୍ଧତିକୁ ଯିବାକୁ ପଡିବ। ଆଉ ଆମ ପାଖରେ କିଛି ଉପାୟ ନାହିଁ, ଚାଷୀ ଭାଇମାନଙ୍କ ପାଖରେ ଆଉ କିଛି ଉପାୟ ନାହିଁ, ତ ରାସାୟନିକ ଯିବାକୁ ପଡିବ। ତ ରାସାୟନିକ ଉପାୟକୁ ଯିବାକୁ ଗଲେ ଗୋଟେ କୀଟନାଶକ ଅଛି ଯାହାର ନାଁ ହେଲା ଫେନ୍ ପାଇରୋକ୍ସିମେଟ 5EC। ଏହା ଏକ ଆକାରିସାଇଡ୍, ମାନେ ଯାହା ଅଷ୍ଟପଦୀକୁ ମାରିଥାଏ। ତ ୟାକୁ ଆମେ 10 ml ଗୋଟେ ଲିଟର ପାଣିରେ ମିଶେଇକି ସେମିତି ଚେର ଦ୍ୱାରା ପ୍ରୟୋଗ କରିପାରିବେ। ଏହା ଛଡ଼ା ଗୋଟେ ଆମର ଜୈବ କୀଟନାଶକ ମଧ୍ୟ ମିଳୁଛି, ତା ନାଁ ହେଲା ହିଟସୁଟେଲା ଥମ୍ସନି। ଏହା ଗୋଟେ କବକ। ଏହି କବକଟି ପ୍ରାକୃତିକ ଭାବରେ ଅଷ୍ଟପଦୀକୁ କମେଇଥାଏ। ଏହି ଯୋଉ ହିଟସୁଟେଲା ଥମ୍ସନିଟା ଆପଣଙ୍କୁ ସବୁ ଜାଗାରେ ମିଳିବ ନାହିଁ, ତ ଏହା ଆପଣ ଓୟୁଏଟିର କୀଟତତ୍ତ୍ୱ ବିଭାଗ କିମ୍ବା ସୁଆର କୀଟତତ୍ତ୍ୱ ବିଭାଗ କିମ୍ବା ଜଏଣ୍ଟ ଡିରେକ୍ଟର ପ୍ଲାଣ୍ଟ ପ୍ରୋଟେକ୍ସନ ଅଫିସ ଯୋଉଟା ଅଛି ବରମୁଣ୍ଡାରେ ସ୍ଥିତ, ସେଇଠୁ ଆପଣ ଏଇ ହିଟସୁଟେଲା ଥମ୍ସନିକୁ ଆଣିପାରିବେ। ଏବେ ଏସବୁ ପଦ୍ଧତିରେ ଆମେ ଯେତେବେଳେ ପରିଚାଳନା କଥା କହିଲେ ମୁଁ ଗୋଟେ ଜିନିଷ ଏକ୍ସପିରିଏନ୍ସ କରିଛି ଯେ ଚାଷୀ ଭାଇମାନେ ସବୁତକ ପଦ୍ଧତିକୁ ଠିକ୍ ସମୟରେ କରିପାରନ୍ତି ନାହିଁ। ତ ସେଥିପାଇଁ ଆମେ ଚେଷ୍ଟା କରିବା କି ଗଛ ଯଦି ଆମର ସୁସ୍ଥ ରହିବ ତାହେଲେ ଆମର ଏ ରୋଗ ହେଲେ ମଧ୍ୟ କଷି ଝଡ଼ିବ ନା। ତ ଗଛକୁ ସୁସ୍ଥ ରଖିବା ପାଇଁ ଆମକୁ ସାର ଠିକ୍ ମାତ୍ରାରେ ଆଉ ଠିକ୍ ସମୟରେ ଦେବାକୁ ପଡିବ। ଯେମିତିକି ଆମର ପ୍ରତି ଗଛ ପିଛା ଗୋଟେ ବର୍ଷକୁ 2 kg ୟୁରିଆ, 2 kg SSP ଆଉ 2 kg MOP ଲାଗେ। ଏହା ଛଡ଼ା ଆମକୁ 200 g ବୋରନ ପ୍ରତି ବର୍ଷରେ ଆମକୁ ଦେବାକୁ ପଡିବ। ଏଇ ଯୋଉ ଡୋଜ୍ ମାନେ ସାରର ଡୋଜ୍ଟା ମୁଁ କହିଲି ୟାକୁ ଆମେ 2 ସ୍ପ୍ଲିଟ୍ରେ ଦେବା, 2 ଦେବା। ଫାର୍ଷ୍ଟ 2/3 ଆମେ ବର୍ଷା ଆଗରୁ ଦେବା, ତା ସହିତ ଆମେ ଗୋଟେ ଗାଣ୍ଡୁଆ ଖତ ଆଉ 5 kg ନିମ ପିଡ଼ିଆ ମିଶେଇକି ଯଦି ଦେବା, ତାପରେ ଆଉ ଯୋଉ 1/3 ରହିଲା ତାକୁ ବର୍ଷା ପରେ ସେପ୍ଟେମ୍ବର ଅକ୍ଟୋବରରେ ଆମେ ଦେବା। ଯଦି ଦେବା ତାହେଲେ ଆମ ଗଛ ଟିକେ ହେଲ୍ଦି ରହିବ, ଆଉ ଯଦିଓ ମାନେ ରୋଗ ହବ, ଯଦିଓ ଅଷ୍ଟପଦୀ ଆକ୍ରମଣ କରିବ, କିନ୍ତୁ ଚାଷୀ ଭାଇମାନେ ଦେଖିବେ ଯେ ଏଠି କଷି ଝଡ଼ିବାର ସମସ୍ୟାଠୁ ସେମାନେ ଦୂରେଇ ପାରିବେ।
2: ଆଚ୍ଛା, ତେବେ ସାର୍ ଏଇଠି ମୋର ପ୍ରଶ୍ନ ରହୁଛି ଯେ ଗୋଟେ ଚାଷୀ ଭାଇଟି କେମିତି ଜାଣିବ, ପ୍ରଥମେ ଲକ୍ଷଣ କେମିତି ସେ ବାରିପାରିବ ଯେ ଏଇ ପୋକମାନେ ସବୁ ଲାଗୁଛନ୍ତି ବୋଲିକି?
1: ମୁଁ ଯେମିତି ଆପଣଙ୍କୁ କହିଲି ଯେ ୟାର ପ୍ରାରମ୍ଭିକ ଲକ୍ଷଣ ହଉଛି ପତ୍ରଗୁଡା ହଳଦିଆ ପଡିବା।
2: ଆଚ୍ଛା,
1: ହଳଦିଆ ପଡିବା ଯେ ହଳଦିଆ ଇକ୍ୱାଲି ପଡିବନି, ପ୍ୟାଚେସରେ ହଳଦିଆ ପଡିଥିବ, ତାକୁ ୟେଲୋଇଂ କିମ୍ବା ୟେଲୋ ସ୍ପଟ୍ସ ବୋଲିକି ଆମେ ଇଂଲିଶରେ ଯୋଉ କହିଥାଉ,
2: ମାନେ କିଛିଟା ପତ୍ରର କିଛି
1: ଜାଗାରେ ହଳଦିଆ ପଡିଥିବ। କିନ୍ତୁ ଏଇ ଯୋଉ ହଳଦିଆ ପଡିବାଟା ଏଟା ବହୁତ ହି କମନ ଜିନିଷ, ତ ନର୍ମାଲି ଚାଷୀ ଭାଇମାନେ ୟାକୁ ଜାଣିପାରନ୍ତି ନାହିଁ। ଖରାଦିନରେ ଯଦି ଏମିତି ପତ୍ର ଆପଣଙ୍କର ହଳଦିଆ ପଡୁଛି ତାହେଲେ ୟାକୁ ଆଣିକି ଗୋଟେ ମାଇକ୍ରୋସ୍କୋପରେ ଦେଖିଲେ ଆମେ ଏଇ ଅଷ୍ଟପଦୀକୁ ଦେଖିପାରିବା, ସେଇଟା ଆମର ଫାର୍ଷ୍ଟ କନଫର୍ମେସନ। ଯଦି ନୁହେଁ, ଯୋଉଟାକି ପ୍ରାୟ ଚାଷୀ ମାନେ ସକ୍ଷମ ହୁଅନ୍ତି ନାହିଁ ଏଟାକୁ କରିବାରେ, ତାପରେ ଏହାର ଆକ୍ରମଣ ଯୋଗୁଁ ପଇଡ଼ଗୁଡା ପତ୍ର ପରେ ସେ ପଇଡ଼କୁ କିମ୍ବା ନଡ଼ିଆକୁ ଆକ୍ରମଣ କରିଥାଏ। ନଡ଼ିଆକୁ ଆକ୍ରମଣ କଲା ମାନେ ନଡ଼ିଆରେ ସେ ଯାଦୁରା ରୋଗ, ଯାଦୁରା ରୋଗ ମାନେ ଆପଣ ଦେଖିଥିବେ ନଡ଼ିଆ ଗୁଡା ସବୁ ମାଟିଆ କଲର୍ର ଡିସ୍କଲରେସନ ହେଇଯାଇଥାଏ, ତ ଏହି ଯାଦୁରା ରୋଗ ଏହି ଅଷ୍ଟପଦୀ ଦ୍ୱାରା ହିଁ ହେଇଥାଏ। ଏକ୍ସଟ୍ରିମ୍ କେସେସରେ ସେଇ ଯୋଉ ଯାଦୁରା ନଡ଼ିଆରୁ ଗୋଟେ ଅଠାଳିଆ ପଦାର୍ଥ ମଧ୍ୟ ବାହାରିଥାଏ।
2: ତେବେ ନିଶ୍ଚିତ ଭାବରେ ଆମ ଚାଷୀ ଭାଇ ଭଉଣୀ ମାନେ ପ୍ରଥମେ ଧ୍ୟାନ ଦେବା ଦରକାର ନୁହେଁ କି? ଲକ୍ଷଣଟା ସେମାନେ ଜାଣିଲେ ହିଁ ସେମାନେ ସମାଧାନ କରିପାରିବେ ଏଇ ପୋକମାନଙ୍କର। ତେବେ ନଡ଼ିଆ ଗଛରେ ନୂଆ ବାହାରୁଥିବା ପତ୍ର ଗୁଡିକୁ କେହି ଯେପରି କତୁରୀରେ ବା କଇଁଚିରେ କାଟିଦେଇଛି ସେମିତି କାହିଁକି ଦେଖାଯାଇଥାଏ? ଖାସ କରିକି
1: ନଡ଼ିଆ ଗଛର ଏଇ ଯୋଉ ଟିପିକାଲ ସିମ୍ପଟମ ଯୋଉଟା ଆପଣ କଇଁଚିରେ କାଟିଲା ଭଳିଆ ଦେଖାଯାଏ, ଏଇଟା ଗୋଟେ ପୋକ ଯାହାର ନାଁ ହେଲା ଗଣ୍ଡା ପୋକ।
2: ଆଚ୍ଛା,
1: ଆମେ ୟାକୁ ଇଂଲିଶରେ ରାଇନୋସରସ୍ ବିଟିଲ୍ ବୋଲିକା କହୁ, ସାଇଣ୍ଟିଫିକାଲି ଓରାଇସେଟ୍ ରାଇନୋସରସ୍

0: ବୋଲିକା ଆମେ ତାକୁ କହିଥାଉ। ଏହା ନାଁ ଗଣ୍ଡା ପୋକ କାରଣ ଏହାର ଯୋଉ ପୂର୍ଣ୍ଣାଙ୍ଗ କିମ୍ବା ଆଡଲ୍ଟ ଯୋଉଟା ଆମେ କହୁଛୁ ତାର ଗୋଟେ ଗଣ୍ଡା ଭଳିଆ ସିଂହ ଥାଏ, ତ ସେଇଥିପାଇଁ ଆକୁ ଗଣ୍ଡା ପୋକ ବୋଲିକା କୁହାଯାଏ। ଏହି ପୋକଟି ଅନ୍ୟ ପୋକମାନଙ୍କଠୁ ବହୁତ ଭିନ୍ନ। ସାଧାରଣତଃ ପୋକ ଗଛ ଉପରେ ଅଣ୍ଡା ଦିଅନ୍ତି, ଗଛ ଉପରେ ତାର ମାନେ ପୁରା ଜୀବନଯାପନ ଇଏ କରିଥାନ୍ତି, ଇଏ କିନ୍ତୁ ପୁରା ଅଲଗା। ଇଏ ଅଣ୍ଡା ଦେଇଥାଏ ଖତ ଗଦାରେ। ଆପଣଙ୍କର ଯୋଉ ନଡ଼ିଆ ବଗିଚା ଅଛି, ନଡ଼ିଆ ବଗିଚାରେ ଯଦି ଖତ ଗଦା ରଖିଛନ୍ତି ତ ଖତ ଗଦାରେ ଇଏ ଅଣ୍ଡା ଦେଇଥାଏ।
1: ଆଚ୍ଛା,
0: ତ କେହି ଭାବିବେନି ଯେ ଖତ ଗଦାରେ କାହାର
1: ଜୈବିକ ଖତ,
0: ଜୈବିକ ଖତ ସମସ୍ତେ ଭାବନ୍ତି ଏଟା ବୋଲେ ସେଇଠି ସେ ଅଣ୍ଡା ଦେଇଥାଏ। ଧଳା ଧଳା ମଞ୍ଜି ଭଳିଆ ଅଣ୍ଡା ଦେଇଥାଏ ଆପଣଙ୍କୁ, ଛତୁ ଯେମିତି ପ୍ରଥମ। ହଁ, ତ ନର୍ମାଲି ଜଣାପଡ଼େନି ଏଇ ଜିନିଷଟା। ଅଣ୍ଡା ଦେଇସାରିଲା ପରେ ଅଣ୍ଡାର ବା 10-12 ଦିନ ପରେ ସେଥିରୁ ଶୁକ କିମ୍ବା ଲାର୍ଭା ଯୋଉଟା ଆମେ କହୁ ଲାର୍ଭା ବାହାରେ, ଏବଂ ୟାର ଲାର୍ଭା ବି ନଡ଼ିଆକୁ କିଛି ଆକ୍ରମଣ କରେନି କି କିଛି କ୍ଷତି ପହଞ୍ଚାଏ ନାହିଁ। ଶୁକ କଣ କରେ, ଶୁକ ଆମର ସେଇ ଯୋଉ ଶୁଖିଲା ପତ୍ର କିମ୍ବା ସେ ଯୋଉ ମ୍ୟାନ୍ୟୁର୍ସ କିମ୍ବା ସେ ଯୋଉ ଖତ ତାହାକୁ ଖାଇକି ସେ ତାର ଜୀବନ ଯାପନ କରିଥାଏ। ଏତିକି ହେଇସାରିଲା ପରେ ଏଇ ଯୋଉ ଶୁକଟି 130 ଦିନ ଯାକେ ଶୁକ ଷ୍ଟେଜରେ, ଲାର୍ଭାଲ ଷ୍ଟେଜରେ 130 ଦିନ ଯାକେ ରୁହେ। ତାପରେ ସେ କୋଷା ବାନ୍ଧିବାକୁ ମାଟିର 30 ସେଣ୍ଟିମିଟର ଭିତରକୁ ପଶେ। ଏବେ ମାଟିର 30 ସେଣ୍ଟିମିଟର ଭିତରେ ପଶିକି ସେ ତାର କୋଷା ବାନ୍ଧିଥାଏ, ଯୋଉଟାକୁ ଆମେ ଇଂଲିଶରେ ପ୍ୟୁପା ବୋଲିକା କହିଥାଉ। ତାପରେ ସେଇ 20 ଦିନ ଯାକେ ମାଟି ଭିତରେ 30 ସେଣ୍ଟିମିଟର ଭିତରେ ରୁହେ। ପ୍ରକୃତିର ନିୟମ ଦେଖନ୍ତୁ ଏତେ ସୁନ୍ଦର। ବର୍ଷା ହେଇସାରିଲା ପରେ ମାଟି ଯେତେବେଳେ ଟିକେ ନରମ ହେଇଗଲା, ବର୍ଷା ପରେ ଏହି ପୋକଟି 30 ସେଣ୍ଟିମିଟର ଭିତରୁ ପୂର୍ଣ୍ଣାଙ୍ଗ କିମ୍ବା ଆଡଲ୍ଟ ଅବସ୍ଥାରେ ଉପରକୁ ଆସେ, ଆଉ ଆଡଲ୍ଟ ହିଁ ନଡ଼ିଆକୁ କ୍ଷତି। ତ ଇଏ ହେଲା ତାର ଜୀବନ ଚକ୍ର। ଯେତେବେଳେ ଆଡଲ୍ଟ କଣ କରେ ମାନେ ଗଛର ସଭା ଉପର ପତ୍ରକୁ ପଳାଏ, ଯୋଉ ପତ୍ର ଗୁଡା ନର୍ମାଲି ଖୋଲି ନଥାଏ ସେଇ ପତ୍ରକୁ ଯାଇକି କାମୁଡ଼ିକି କଣା କରିକି ଖାଇଥାଏ। ତ ପତ୍ର ଯେତେବେଳେ ଖୋଲିଯାଏ ସେ ଏମିତି ଖାଇଥାଏ ଯେ ପତ୍ର ଖୋଲି ସାରିଲା ପରେ ତାକୁ ଏମିତି ଲାଗେ ଯେମିତି ଗୋଟେ ଡାଇମଣ୍ଡ ସେପ୍ର କଟିଂ କରା ହେଇଥାଏ, ଯେମିତି କଇଁଚିରେ କଟା ହେଇଥାଏ। ତ ଆମେ ଯେତେବେଳେ ଗଛରେ କାଟିଲା ଭଳିଆ ମାନେ ଦେଖୁଛୁ, ଆକ୍ଚୁଆଲି ଡ୍ୟାମେଜଟା ହେଇସାରିଲାଣି। ତ ଆମେ ଯେତେବେଳେ ସିମ୍ପଟମ୍ସଟା ଆକ୍ଚୁଆଲି ଜଣାପଡୁଛି, ଯେତେବେଳେ ଲକ୍ଷଣଟା ଜଣାପଡୁଛି ସେତେବେଳେ ଅଲରେଡି ଡ୍ୟାମେଜ୍ ହେଇସାରିଲାଣି। ତ ସେଇଥିପାଇଁ ୟାକୁ ଦମନ କରିବା ପାଇଁ କିଛିଟା ପଦକ୍ଷେପ ନବା ନିହାତି ଜରୁରୀ, ଯେମିତିକି ବଗିଚା ପରିଷ୍କାର ରଖିବା। ଏଥିପାଇଁ କାରଣ ଆମେ ଶୁଣିଲେ ଯେ ଶୁକଟା ଶୁଖିଲା ପତ୍ର ଯୋଉ ବାହୁଙ୍ଗା ପଡିଯାଉଛି, ନର୍ମାଲି ଆମ ଚାଷୀ ଭାଇମାନଙ୍କ ଭିତରେ ଗୋଟେ ପ୍ରାକ୍ଟିସ୍ ଅଛି ଯେ ବାହୁଙ୍ଗା ପଡିଗଲା ମାନେ ସେ ସେଇଠି ରହିଲା, ତ ସେଇ ବାହୁଙ୍ଗା ପଡିକି ସେ ପତ୍ର ଶୁଖିକି ସେଇ ଶୁକକୁ ଖାଦ୍ୟ ପ୍ରଦାନ କରିଥାଏ। ତ ଆମେ ବଗିଚାକୁ ସଫା ରଖିବା ନିହାତି ଆବଶ୍ୟକ। ଏହା ଛଡା ସାଧାରଣତଃ ଦେଖୁ ଯେ ଖରାଦିନେ ମେ ହେଲା, ସେପ୍ଟେମ୍ବର ହେଲା, ବର୍ଷା ଦିନ ଛଡା ବାକି ସମୟରେ ଏହି କୀଟର ପ୍ରକୋପ ଅଧିକ ନଥାଏ। ତ ମେ ସେପ୍ଟେମ୍ବର ଆଉ ଡିସେମ୍ବରରେ ଆମେ କଣ କରିପାରିବା, 12 ଗ୍ରାମ ଗନ୍ଧକର୍ପୂର ବାଲି ଟିକେ ମିଶେଇକି ଆମେ ସେଇ ବାହୁଙ୍ଗା ସନ୍ଧିରେ ରଖିପାରିବା। ରଖିଲେ କଣ ହବ, ଆଉ ଏଇ ପଦ୍ଧତିକୁ ଆପଣ ପ୍ରତି 45 ଦିନରେ ରିପିଟ୍ କରିବାକୁ ପଡିବ। ଏଇ ଗନ୍ଧକର୍ପୂରର ଗନ୍ଧରୁ ଏହି ପୋକଟି ଆଉ ଆସିବ ନାହିଁ। ଏଇଟା ଖାଲି ମେ ସେପ୍ଟେମ୍ବର ଓ ଡିସେମ୍ବର ଏହି ମାସରେ ଏହି ପଦ୍ଧତିଟା ସକ୍ସେସଫୁଲ ହେଇପାରେ।
1: ତେବେ ସାର୍, ନଡ଼ିଆ ଗଛ ଗଣ୍ଡିରୁ ଅଠାଳିଆ କ୍ଷରଣ ହେଇଥାଏ, ସମୟ ସମୟରେ ନଡ଼ିଆ ଗଛର ମଝି ପତ୍ର ମଧ୍ୟ ମରିଯାଉଛି, ସେଟା ଆମେ ଦେଖିଛେ, ତ ଏଇଟା କାହିଁକି ହଉଛି ସେ ବିଷୟରେ କୁହନ୍ତୁ।
0: ନଡ଼ିଆ ଗଛରେ ଲାଲ ଗୁଣି ପୋକର ଆକ୍ରମଣ ହେଲେ ଗଣ୍ଡିରୁ ଅଠାଳିଆ ପଦାର୍ଥ କ୍ଷରଣ ହୁଏ। ପ୍ରକୃତି ପକ୍ଷରେ ଯେଉଁ ଗଛରେ ଗଣ୍ଡା ପୋକର ଆକ୍ରମଣ ହୁଏ ସେହି କଣା ସ୍ଥାନରେ କିମ୍ବା ଯୋଉ ବାହୁଙ୍ଗା କଟା ହୁଏ, ବାହୁଙ୍ଗା କଟାକି କି ଯୋଉ ଆମର ଚାଷୀ ଭାଇମାନେ ଚଢ଼ନ୍ତି ଉପରକୁ, ଚଢିଲା ବେଳକୁ ବି ଗଛରେ କାଟିକି ପାହାଚ କରିଥାନ୍ତି, ସେହି ପାହାଚରେ ଏହି ପୋକଟି ଆକ୍ଚୁଆଲି ଅଣ୍ଡା ଦେଇଥାଏ। ଆଉ ଏହା ନର୍ମାଲି ନୂଆ ଗଛ ମାନେ 5 ବର୍ଷରୁ 20 ବର୍ଷ ଗଛରେ ଅଧିକା ଆକ୍ରମଣ କରିଥାଏ। ତ ଅଣ୍ଡାରୁ 5-6 ଦିନ ପରେ ଶୁକ ବାହାରିଥାଏ ଏବଂ ଗଣ୍ଡିର କଅଁଳିଆ ଅଂଶକୁ ଖାଇଥାଏ ଏବଂ ଗଣ୍ଡି ଭିତରକୁ ପ୍ରବେଶ କରେ। ଗଣ୍ଡି ଭିତରେ ରହିବା ଫଳରେ ଏହି କୀଟଟିର ଚିହ୍ନଟ କରିବା ବହୁତ କଷ୍ଟକର। ତ ବର୍ଷା ଦିନେ ଗଣ୍ଡି କଣା ଭିତରକୁ ପାଣି ମଧ୍ୟ ଯାଏ, ପାଣି ଯିବାରୁ ସେହି ଗଣ୍ଡିଟିର ଭିତରେ ଜୀବାଣୁ ମଧ୍ୟ ଆକ୍ରମଣ କରିଥାନ୍ତୁ। ଏହି ଜୀବାଣୁ ଯୋଗୁଁ ମଝି ପତ୍ରଟି ପଚିଯାଇଥାଏ, ଫଳରେ ମଝି ପତ୍ର ମରିଯାଇଥାଏ ଏବଂ ଗଛ ମଧ୍ୟ ମରିଯାଇଥାଏ। ଏହାକୁ ଦମନ କରିବା ପାଇଁ ଅବଶ୍ୟ କିଛିଟା ଆମ ପାଖରେ ପଦ୍ଧତି ଅଛି। ପ୍ରଥମ ହେଲା ଗଣ୍ଡା ପୋକର ଦମନ। ଯଦି ଗଣ୍ଡା ପୋକକୁ ଠିକ୍ସେ ଦମନ କରିଦବା ତାହେଲେ ଏହି ପୋକର ଆକ୍ରମଣ ମଧ୍ୟ କମିଯିବ। ଏହା ଛଡ଼ା ବାହୁଙ୍ଗା ହାଣିଲା ବେଳେ 3 ଫୁଟ କିମ୍ବା 120 ସେଣ୍ଟିମିଟର ଛାଡିକି ବାହୁଙ୍ଗାକୁ ହାଣିବା କଥା, ହେଲେ ଗଣ୍ଡି ଆହତ ହବନି ଆଉ ସେଠାରେ ଏହି ପୋକ ଅଣ୍ଡା ଦବ। ଗଛରେ ଚଢିବା ପାଇଁ ଚାଷୀ ଭାଇମାନେ କଣ କରନ୍ତି, ଗଣ୍ଡିକୁ କାଟିକି ମାନେ ପାହାଚ କରିଥାନ୍ତି, ତ ସେହି ଜିନିଷଟାକୁ ଆମେ ଚେଷ୍ଟା କରିବା କି ନ କରିବା, କାରଣ ସେହି ପାହାଚରେ ଆପଣ ଚଢିକି ଯାହା ବି ଆପଣଙ୍କର କାମ ତ କଲେ କଲେ, କିନ୍ତୁ ସେଇ ଯୋଉ କଟା ଦାଗରେ ଏହି ପୋକ ପୁଣି ଅଣ୍ଡା ଦବ।
1: ତାପରେ ବି ସାର, ଏବେ କହିବାକୁ ଗଲେ ଆମର ନଡ଼ିଆ ଗଛରେ ଚଢିବା ପାଇଁ ଯନ୍ତ୍ର ବି
0: ଯନ୍ତ୍ର ବି ବାହାରି ଗଲାଣି। ଯଦି ଏଇସବୁ କରିସାରିଲା ପରେ ବି ଆପଣଙ୍କର ପୋକ ଦମନ ହେଲା ନାହିଁ ତାହେଲେ ଆମ ପାଖରେ ଆଉ

0: କିଛି ଉପାୟ ନାହିଁ, ଆମକୁ କୀଟନାଶକ ବ୍ୟବହାର କରିବାକୁ ପଡିବ। ତ ଏହା ପାଇଁ ଦୁଇ ତିନିଟା କୀଟନାଶକ ଅଛି ଯୋଉ କି ବହୁତ ଭଲ କାମ କରୁଛି, ଯେମିତିକି ଇମିଡାକ୍ଲୋପିଡ୍ 17.8 SL, ବହୁତ ହି ପପୁଲାର ଆଉ ବହୁତ ହି ଭଲ କୀଟନାଶକ। ୟାକୁ ଗୋଟେ ML ଗୋଟେ ଲିଟର ପାଣିରେ ମିଶେଇକି ଆମେ ସିଞ୍ଚନ କରିପାରିବା। ନହେଲେ ସ୍ପିନୋସାର ତାଠୁ ଟିକେ ଅଧିକା କଷ୍ଟଲି ହବ। ସ୍ପିନୋସାର 2.5 SC 5 ML ଗୋଟେ ଲିଟର ପାଣିରେ ମିଶେଇକି ଆମେ ସିଞ୍ଚନ କରିପାରିବା।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଏଇଠି ଗୋଟେ ଜିନିଷ କହିବାକୁ ପଡିବ ଯେ ଚାଷୀ ଭାଇ ଭଉଣୀ ମାନେ ଯେତେବେଳେ ବି ଏଇ ନଡିଆ ଚାଷ କରୁଛନ୍ତି, ନିହାତି ଭାବରେ ବଗିଚାର ଯତ୍ନ ନେବା ଦରକାର, ନଡିଆ ଗଛର ଯତ୍ନ ନେବା ଦରକାର, ଆଉ ଯଦି କିଛି ଅସୁବିଧା ରହୁଛି ବା ସମସ୍ୟା ରହୁଛି ବିଶେଷଜ୍ଞଙ୍କର ପରାମର୍ଶ ମଧ୍ୟ ନିହାତି ଭାବରେ ନେବା ଦରକାର।
2: ବୁଝିଲୁ ମା?
1: ହଁ ଜଗନ୍ନାଥ,
2: ବିଶେଷଜ୍ଞ ମହାଶୟ ସବୁ ବାଟ ବତେଇ ଦେଇଛନ୍ତି। ତେଣୁ ଯୋଉ ନଡିଆ ଫସଲର ଯୋଉ କ୍ଷତିକାରକ କୀଟ ରହିଛି ତାକୁ କେମିତି ଦମନ କରିବା ସେ ବାଟ ଆମକୁ ମିଳିଗଲା। ଆମର ସବୁ ନଡିଆ ଚାଷୀ ଭାଇ ଭଉଣୀ ମାନେ ଜାଣି ରଖନ୍ତୁ, ବିଶେଷଜ୍ଞ ଯୋଉ ଉପାୟ ବତେଇ ଦେଲେ ସେ ଉପାୟକୁ ଆପଣାନ୍ତୁ। ସୁନ୍ଦର ଭାବରେ ନଡିଆ ବଗିଚା କରି ନଡିଆ ଉତ୍ପାଦନ କରି ଫସଲ କରି ବିକ୍ରି ବଟା କରି ଲାଭବାନ ହୁଅନ୍ତୁ।
1: ହଁ, ଠିକ କଥା କହିଲ ଜଗନ୍ନାଥ। ତେବେ ହଉ, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି ଚାଷୀ ଭଉଣୀଙ୍କର ଗୋଟିଏ ଅନୁଭୂତି ରହିଛି, ଚାଲ ତାଙ୍କର ଅନୁଭୂତିଟିଏ ଶୁଣି ନବା।
2: ଚାଲ ଶୁଣିବା।
1: ହଉ ଭଉଣୀ, ଆପଣଙ୍କର ପରିଚୟ ଟିକେ ଦେଲେ।
3: ମୋ ନାଁ କୌଶଲ୍ୟା ମଲ୍ଲିକ, ମୁଁ ଦଳବାଣପୁରରୁ ଆସିଛି।
1: ଭଉଣୀ, ଆପଣ କଣ ସବୁ ଚାଷ କରନ୍ତି କହିଲେ?
3: ଆମର ଛତୁ ଚାଷ ହୁଏ, ଆଉ କାକୁଡ଼ି ମାନେ ପନିପରିବା ସବୁ ଚାଷ ଆମେ କରୁ।
1: ଆଚ୍ଛା, ଆପଣ ତାହେଲେ ଛତୁ ଚାଷ ସାଙ୍ଗରେ
3: ବିଭିନ୍ନ ପ୍ରକାର
1: ପନିପରିବା ଚାଷ ମଧ୍ୟ କରନ୍ତି?
3: ଆଜ୍ଞା।
1: ଆଚ୍ଛା, ବେଶୀ କୋଉ ଚାଷକୁ ପ୍ରାଧାନ୍ୟ ଦିଅନ୍ତି?
3: ଆମର ଛତୁ ଚାଷ ବେଶୀ ପ୍ରାଧାନ୍ୟ।
1: ଆଚ୍ଛା, କେବେଠୁ ଛତୁ ଚାଷ କଲେଣି?
3: ଛତୁ ଚାଷ 20-30 ବର୍ଷ ଖଣ୍ଡେ ହବ ଆମର ହେଲାଣି।
1: 20-30 ବର୍ଷ ଛତୁ ଚାଷ?
3: ଆଜ୍ଞା।
1: କେମିତି କଣ ଚାଷ କଲେ?
3: ପ୍ରଥମେ ଆମ ଗାଁରେ ପକଉଥିଲେ, ଆମେ ତାଙ୍କୁ ଦେଖିକି ଆମେ ପକେଇଲୁ।
1: କେମିତି କଣ ସବୁ ଚାଷ କରନ୍ତି ଛତୁ? ପ୍ରଥମେ
3: ନଡାଟା କଟାଯିବ, ଗୁଟେ ନେଖା କଟାଗଲା, ତାପରେ କଣ ହବ ନା ପାଣିରେ ଭିଜା ହବ, ପାଣିରେ ଭିଜେଇକି ତାପରେ ଛଣା ହବ, 18 ଘଣ୍ଟା ପରେ ଯାଇ ଛାଣିଦବୁ। ଛାଣି ଦେଇକି କିଛି ସମୟ ପରେ ମାନେ ପାଣି ଛାଡିଗଲା, ପାଣି ଛାଡିଗଲା ପରେ ଆମେ ତାକୁ ବେଡ଼େ ମାରିବୁ। ମଞ୍ଜିଟା ଭଙ୍ଗା ହବ, ମଞ୍ଜି ଭଙ୍ଗା ହେଲେ ଚୋକଡ଼ ମଞ୍ଜି ସବୁ ଫେଣ୍ଟା ହବ, ଫେଣ୍ଟା ହେଇକିରି ତାପରେ ମଞ୍ଜି ଦିଆ ହେଇକି ଥାକ ଥାକ ହେଇକିରି ବେଡ଼ଟା ପଡିବ।
1: ଆଚ୍ଛା, ଆପଣ ଯୋଉ ପ୍ରସ୍ତୁତି ପ୍ରଣାଳୀ କଥା କହିଲେ ଯେ ଗୋଟେ ବେଡ଼ରେ ଯୋଉ ପକଉଛନ୍ତି, କେତେ ନଡା ଦରକାର ହେଇଥାଏ ଗୋଟେ ବେଡ ପିଛା?
3: ଗୋଟେ ବେଡ ପିଛା 17 ନଡା ଥାକ ଥାକ ହେଇକି କଟା ହେଇକି ଯୋଉ ଥାଏ ସେ 17 ଲାଗେ।
1: ଆଚ୍ଛା, ଗୋଟେ ବେଡ ପିଛା ଆପଣଙ୍କର 17 ନଡା ଲାଗିଥାଏ? ଗୋଟେ ବେଡରେ ଆପଣ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆଉ ଲାଭ କେମିତି ପାଆନ୍ତି ସେଇଟା ଟିକେ କୁହନ୍ତୁ।
3: ମାନେ ଅଇନା ତ ନଡା ରେଟ ବହୁତ ଅଛି, ତାପରେ ସେଇ ହିସାବରେ ଯାହା ଖର୍ଚ୍ଚ ହଉଥିବ।
1: ଆଚ୍ଛା, ତ ଆପଣ ଗୋଟେ ବେଡରୁ କେତେ ଅମଳ କରିଥାନ୍ତି?
3: ଆମର ଗୋଟେ ବେଡରୁ 500-700 ଭିତରେ।
1: 500-700 ଭିତରେ ଅମଳ ହେଇଥାଏ?
3: ଆଜ୍ଞା।
1: ଆଚ୍ଛା, ମଞ୍ଜି କୋଉଠୁ ଆଣନ୍ତି?
3: ମଞ୍ଜି ୟୁନିଟରୁ ଆଣୁ, ମଞ୍ଜି ୟୁନିଟ ଅଛି ଆମର ସେପଟେ।
1: କେତେ ଦିନରେ ଛତୁଟା ଅମଳ ହେଇଥାଏ?
3: ଛତୁଟା 12 ଦିନରେ ଅମଳ ହବ।
1: 12 ଦିନରେ? ଆପଣ ଜାଣନ୍ତି କେମିତି?
3: ମାନେ ପିନ୍ ଆସିବ, ପିନ୍ ଆସିଲେ ଜାଣିବ, ଟିକେ ଟିକେ ଗୁଣ୍ଡି ଛାଡ଼େ ସେ ଜାଣିବେ ଯେ ପିନ୍ ଆସିଲାଣି, ମାନେ ବେଡ଼ଟା ଟେକାଯିବ।
1: ଆଚ୍ଛା,
3: ଟେକା ଗଲା ପରେ ପବନ ଖାଇଲେ ସେ ଆସ୍ତେ ଆସ୍ତେ ତାର ବଢିବ, ଆକାର ବଢିଲେ ଜାଣିବ ଯେ ଛତୁ ଆସିଲା।
1: ତାପରେ ଆପଣ ଜାଣିପାରନ୍ତି ଯେ ଅମଳ ହବା ସମୟ ହେଇଗଲାଣି?
3: ଆଜ୍ଞା, 7-8 ଦିନ ଭିତରେ ସେ ଗୁଣ୍ଡି ଝାଡ଼ି ଦବ, ଗୁଣ୍ଡି ଝାଡ଼ି ଦେଲେ ତାପରେ ସେଟା ଟେକା ଯାଏ, ଜରିଟା ସବୁବେଳେ ପାଇଁ ଟେକା ହେଇଯିବ ନା ଗରମ ଦିନ, ବେଡ଼ଟା ଟେକା ଯାଉଛି।
1: ଆଚ୍ଛା, ଆପଣଙ୍କର କେତେ ଜାଗାରେ ଛତୁ ଚାଷ କରୁଛନ୍ତି?
3: ଆମର 10-15 ଗୁଣ୍ଠ ବିଲ କରିଛୁ, ମାନେ 3-4 ଖଣ୍ଡ ବିଲ ଏମିତି ପକେଇ ସାରିଲାଣି, ବାରିରେ ପକାଉ, ଆଉ 2 ଖଣ୍ଡ ବିଲ, 7-8 ଖଣ୍ଡ ବିଲ ସରିଯାଇଛି।
1: ଆଚ୍ଛା, ଦିନକୁ କେତେଟା ବେଡ ପକଉଛନ୍ତି?
3: ଆମର 80 ବେଡ ପଡେ
1: ଦିନକୁ।
3: ଦିନକୁ?
1: ତେବେ ନିଶ୍ଚିତ ଭାବରେ ଆମେ ଏଇଠି କହିପାରିବେ ଯେ ଆପଣଙ୍କର ଲାଭ ମଧ୍ୟ ହେଇପାରୁଛି ଛତୁ ଚାଷରୁ।
3: ଆଜ୍ଞା।
1: ତେବେ ଭଉଣୀ, ଏଇଠି କୁହନ୍ତୁ ଯେ ଆପଣ ଯଦି ଛତୁ ଚାଷରୁ ଏତେ ଲାଭ ପାଇପାରୁଛନ୍ତି, ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁମାନେ ଚାଷ କରୁଛନ୍ତି, ସେମାନଙ୍କୁ ଅଧିକ କଣ ବାର୍ତ୍ତା ଦେବେ?
3: ଆମେ ସମସ୍ତେ କିନ୍ତୁ ଚାଷ କରିବା, କିନ୍ତୁ ହାରିବା ନାହିଁ। ନିଶ୍ଚୟ ଆମେ ନଡ଼ିଲେ ଲାଭ ଲସ୍ ଅଛି, ଆଜି ଲସ୍ ହେଇଗଲା ବୋଲି ଆମେ କଣ ଛାଡ଼ିଦବା କି? କେବେ ଛାଡ଼ିବାନି, କାରଣ ଆଗକୁ ବି ଲାଭ ହେଇପାରେ। ଆମର ବି ଲସ୍ ହେଇଯାଇଥିଲା, ଆମେ କଣ ଛାଡ଼ିଦେଲୁ? ନା, ତଥାପି ଆମେ ଲଢିଛୁ, ଭଗବାନ ଯୋଉ ବାଟିକାରେ ଦେବେ ଆମେ କର୍ମ କରିବା, କର୍ମ ହିଁ ଆମର ଭଗବାନ।
1: ନିଶ୍ଚିତ ଭାବରେ କର୍ମ ହିଁ ଭଗବାନ, ତେଣୁ କରିକି ଆମକୁ ହିଁ ଉଚିତ ପରିଶ୍ରମ କରିବାକୁ ପଡିବ। ଆଉ ଦ୍ୱିତୀୟ ଜିନିଷ ହେଲା, ଆମେ ଘରେ ବସି ନ ରହିକି କିଛି ନା କିଛି କାର୍ଯ୍ୟରେ ନିୟୋଜିତ ହେବା ଦରକାର। ତେବେ ଏଇଠି କଣ କହିବେ ଆମର ଅନ୍ୟ ଭଉଣୀ ମାନଙ୍କୁ?
3: କହିବି ଯେ ଆପଣ ମାନେ ସମସ୍ତେ ଚାଷ କରନ୍ତୁ, କିଛି ଯେ ଲାଭ ଲସ୍ ତ ଅଛି, ଆମେ ନିଶ୍ଚୟ ହାରିଲେ ବି ଜିତିବା, ଆଉ ଆମେ କଣ ଛାଡ଼ିଦେବା କି ଆମ କର୍ମଟା? କର୍ମ ହିଁ ଭଗବାନ, ଆମେ କର୍ମ ହିଁ କରିବା।
1: ଆଜ୍ଞା, ତେବେ ଯାହା ହଉ ଭଉଣୀ, ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏଇ ଛତୁ ଚାଷ ସମ୍ପର୍କରେ ଆଲୋଚନା କରିକି। ମୁଁ ଭାବୁଛି ଆମର ଅନ୍ୟ ଚାଷୀ ଭାଇ

ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଣନ୍ତୁ ଯୁବବାଣୀର ବିଶେଷ ପ୍ରସ୍ତୁତି। ଶୁଣିବେ ଏକ କ୍ଷୁଦ୍ର ନାଟିକା, ଶୀର୍ଷକ ରହିଛି ଅଦ୍ୱିତୀୟ ଆକାଶବାଣୀ। ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ବିଭୂତିଭୂଷଣ ମିଶ୍ର, ଜେଜେବାପାଙ୍କ ଚରିତ୍ରରେ ଜେଜେମାଙ୍କ ଚରିତ୍ରରେ ରାଜଶ୍ରୀ ସାହୁ, ନାତି ଭୂମିକାରେ ରଶ୍ମିରଞ୍ଜନ ସାହୁ ଏବଂ ଆକାଶବାଣୀ ପୁରୀ ପ୍ରତିନିଧି ଭୂମିକାରେ କେଦାର ସାହୁ। ନାଟକଟିକୁ ରଚନା ଏବଂ ସଂଳାପରେ ସଜେଇଛନ୍ତି ରୋଜିତା ଦାସ, ଦିବ୍ୟଦର୍ଶିନୀ ପରିଡ଼ା ଏବଂ ସପନ ତରାଇ। ନିର୍ଦ୍ଦେଶନା ଦେଇଛନ୍ତି ରୋଜିତା ଦାସ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଛନ୍ତି ଭାଗ୍ୟଶ୍ରୀ ପଟ୍ଟନାୟକ ଏବଂ ଶୁଭଦର୍ଶିନୀ ସାହୁ। ଶୁଣନ୍ତୁ ଯୁବବାଣୀ।

0: କେବେ କେବେ ଇଚ୍ଛା ହୁଏ କେହି ଜଣେ କେବଳ କହୁଥାନ୍ତା, ଆଉ ମୁଁ କାନ ଡେରି ଶୁଣୁଥାନ୍ତି ତା ମନର ଅକୁହା କଥା, ତା ମନର ଖୁସିର ମୁହୂର୍ତ୍ତ, ତା ପାଖେ ଥିବା ଅସୀମ ଜ୍ଞାନକୁ ମୁଁ ଚୁପ୍ ହେଇ ଶୁଣୁଥାନ୍ତି।
1: ଶୁଭ, ତମେ କାହା କଥା କହୁଛ ମୁଁ ସେ କଥା ତ ଜାଣିନି, କିନ୍ତୁ ହଁ, ତମେ ଇଚ୍ଛା କରିଥିବା ଆଶା ଆକାଂକ୍ଷା ଜଣେ ହିଁ ପୂରଣ କରିପାରିବ।
0: ସତରେ? କିଏ ସେ?
1: ଆମ ଆକାଶବାଣୀ, ଆମ ମନକୁ ବୁଝି କେତେ ନୂଆ ନୂଆ କଥା ଦିଏ ବଖାଣି।
0: ତେବେ ଶ୍ରୋତା ବନ୍ଧୁ, ସ୍ୱାଗତ ଜଣାଉଛୁ ଯୁବବାଣୀର ଏକ ସ୍ୱତନ୍ତ୍ର ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ,
1: ଆଉ ମୁଁ ଭାଗ୍ୟଶ୍ରୀ। ଶ୍ରୋତା ବନ୍ଧୁ, ବଦଳୁଥିବା ସମୟର ଏ ତାନପୁରାରେ ଯେତେବେଳେ ଦୂରରୁ ଭାସି ଆସେ ଏକ ଅଦୃଶ୍ୟ ସ୍ୱର, ସେତେବେଳେ ମନରେ ଆଙ୍କି ହୋଇଯାଏ ଗୋଟିଏ ସ୍ୱପ୍ନର ସହର।
0: ରେଡିଓ ଯିଏ ବାନ୍ଧି ରଖି କୋଟି କୋଟି ହୃଦୟକୁ, ଯୁଗ ଯେତେ ଆଗକୁ ଗଲେ ବି ଏ ସ୍ୱର କେବେ ହୁଏ ନା ପୁରୁଣା। ଟେକ୍ନୋଲୋଜିର କୋଳାହଳ ଭିତରେ ବି ଏ ବେତାର ଯନ୍ତ୍ରରୁ ଭାସି ଆସେ ଗାଁ ମାଟିର ସୁବାସ ଆଉ ସହରର ଉନ୍ମାଦନା।
1: ମନଟା ନା ଆପେ ଆପେ ଗାଇ ଉଠେ ନୂଆ ନୂଆ ଗୀତ, ଆଉ ବୁଝିଯାଏ ପ୍ରେମ ଭରା ମନର ସେହି ଅକୁହା ଭାଷାକୁ।

0: ଶ୍ରୋତା ବନ୍ଧୁ, ରେଡ଼ିଓ ଆମକୁ ଗୁଣ ଗୁଣ ଗୀତ ଗାଇବା ଶିଖେଇଛି, ପୁଣି ରେଡ଼ିଓ ଶିଖାଇଛି ସମୟାନୁବର୍ତ୍ତିତା।
1: ହଁ, ରେଡ଼ିଓ ଶିଖେଇଛି ଚିଠି ଲେଖିବାର କଳା, ଆଉ ପୁଣି ଶବ୍ଦର ପ୍ରେମରେ ବାନ୍ଧି ହେବାର ଆନନ୍ଦ ମଧ୍ୟ।
0: ତେବେ ରେଡ଼ିଓ ଗୋଟେ ସରୁନଥିବା ଋତୁ, ସମ୍ପର୍କର ବନ୍ଧନ କେଜାଣି ଆହୁରି କେତେ କ'ଣ।
1: ତେବେ ସବୁ କ'ଣ ଏମିତି ଆମ ଭାବନା ଭିତରେ ଅଣାଯାଇପାରେ?
0: ନା, କିଛି କଥା ଅନୁଭବ କରିପାରି ବି ଥାଏ ନିଆରା ଆନନ୍ଦ।
1: ଆମ ସୁଖ ଦୁଃଖର ସାଥୀ, ଆମ ଆକାଶବାଣୀକୁ 90 ବର୍ଷ ବିତିଗଲା,
0: ଆଉ ତା ସହିତ ଆମର ସମ୍ପର୍କକୁ ମନେ ପକାଇ ଚାଲନ୍ତୁ ନା ଶୁଣିନେବା ଛୋଟ ଏକ ବେତାର ନାଟକ। ନାଟକଟିର ଶୀର୍ଷକ ରହିଛି ଅଦ୍ୱିତୀୟ ଆକାଶବାଣୀ।
1: ଏଥିରେ ଜେଜେ ଭୂମିକାରେ ଅଛନ୍ତି ବିଭୂତିଭୂଷଣ ମିଶ୍ର, ଜେଜେମା ଭୂମିକାରେ ରାଜଶ୍ରୀ ସାହୁ, ନାତି ଭୂମିକାରେ ରଶ୍ମିରଞ୍ଜନ ସାହୁ ଏବଂ ଘୋଷକ ଭୂମିକାରେ କେଦାର ସାହୁ। ଏହି ନାଟକଟିକୁ ରଚନା କରିଛନ୍ତି ରୋଜିତା ଦାସ, ସପନ ତରାଇ ଏବଂ ଦିବ୍ୟ ଦର୍ଶନୀ ପରିଡ଼ା।

0: ଓହୋ ଜେଜେବାପା, କେତେ ଆଉ ସେ ଡବାଟାକୁ ଦିନ ଯାକ ଶାସନ କରିବ, ତା ଯୁଗ ଗଲାଣି ମ।
1: ରହ ରହ ରେ ନାତିଆ, ତୋ ଜେଜେ ମା ଶୁଣିଲେ ମତେ କଞ୍ଚା ଖାଇଯିବ।
2: ଓହୋ କି କାଳ ବର୍ଷା ହେଲା ଯେ ଘର ଯାକ ସନ୍ତସନ୍ତିଆ, ମୋ ବଡି ପାମ୍ପଡ଼ ସବୁ ଓଦା। ହେଇଟି ଶୁଣୁଚ ଆଉ କେତେ ଦିନ ବର୍ଷା ହବ ଯେ, ରେଡିଓରେ ଖାଲି ଗୀତ ଶୁଣୁଛ, ଟିକେ ବର୍ଷା କେତେବେଳେ କମିବ ଟିକେ ତ କୁହ।
0: ଆଲୋ ମୋ ଗେଲି ଜେଜେମା, ସେ କାଳ ପଖାଳ ଗଲାଣି, ଏବେ ତ ସବୁ ଖବର ହାତ ପାଆନ୍ତରେ।
2: ତୁ ଖାଲି ସେ ନିଅ ଲଗା ଫୋନକୁ ଟେକୁ ଥା।
1: ଥାଉ ଥାଉ, ତମେ ସେ ନାତି ଟକାସ ଆଉ ଏତେ ବଜର ବଜର ହୁଅନି।
2: ହଉ ତମେ ସେ ରେଡିଓଟା ଲଗେଇଲ, ଏ ବରଷା ଛାଡ଼ିବ କି ନାହିଁ କ'ଣ କହୁଛି ମତେ ଆଗ ଜଣା।
3: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଭୀଷଣ

0: ଆଉ ଥାଉ, ତମେ ସେ ନାତି ଟକାଶ ଆଉ ଏତେ ବଜର ବଜର ହୁଅନି।
1: ହଉ, ତମେ ସେ ରେଡିଓଟା ଲଗେଇଲ, ଏ ବରଷା ଛାଡ଼ିବ କି ନାହିଁ କଣ କହୁଛି ମତେ ଆଗ ଜଣା।
2: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ଜାରି ରହିବ। ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ସମ୍ଭାବ୍ୟ ରୂପ ନେଇପାରେ। ଏହି ପାଣିପାଗ ସମ୍ପର୍କିତ ସୂଚନା ଆପଣ ପ୍ରତି ମୁହୂର୍ତ୍ତରେ ଶୁଣୁଥାନ୍ତୁ ଆକାଶବାଣୀ ପୁରୀ କେନ୍ଦ୍ରରୁ।
1: ହେ ମାଲୋ, ଇଏ କଣ କହିଲେଣି, ଏ ନିଆ ଲଗା ବରଷା ଏବେ ଛାଡ଼ିବନି।
0: ଓହୋ, କାହିଁ ଗୋଟେ ଛାନିଆ ହଉଛ, ଆଏ ବାତ୍ୟା ହବ ବୋଲି ସମ୍ଭାବନା ଅଛି, ହେଇନି ତ? ଆଗକୁ ସୂଚନା ଦେଲେ ଶୁଣିବା କଣ କହୁଛି। ତମେ ଆଉ ଏତେ ଅଧର୍ଯ୍ୟ ହୁଅନି, ବୁଝିଲ?
3: ଆଲୋ ଜେଜେମା, ଆ ପକୁଡ଼ି ଟିକେ କରୁନୁ, ଏ ବର୍ଷା ପାଗରେ ଗରମ ଗରମ ପକୁଡ଼ିର ମଜା ଆ ହା ହା ହା।
1: ହଇରେ ନାତିଆ, ଶୁଣି ଲୁଟିରେ ବାତ୍ୟା ହଉଛି, ସେଥିରେ ପୁଣି ତୋର ପକୁଡ଼ି ଖାଇବାକୁ ମନ? ତୋ ବୋଉ ତ ତା ବାପ ଘରକୁ ଯାଇଛି ଯେ ଯାଇଛି, ଆସିବାର ନା ଗନ୍ଧ ନାହିଁ।
3: ଓହୋ ଜେଜେମା, ତମେ କାଇଁ ବ୍ୟସ୍ତ ହଉଛ, ଆ ଏସବୁ ଫେକ୍ ନ୍ୟୁଜ୍, କାଇଁ ମୋ ମୋବାଇଲକୁ ତ କିଛି ଅପଡେଟ୍ ଆସିନି, କୋଉଠୁ ଶୁଣିଲ ଏସବୁ?
0: ନାଇଁରେ ନାତିଆ, ଫେକ୍ ନ୍ୟୁଜ୍ ବୋଲି ଜମା କହନି, ଆକାଶବାଣୀ କେବେ ମିଛ କୁହେନି। ଲୋକଙ୍କର ସୁଖରେ ଦୁଃଖରେ ଆକାଶବାଣୀ ସବୁବେଳେ ଅଛି। ଆକାଶବାଣୀର ମହତବାଣୀ କ'ଣ ଶୁଣିଛୁ? ବହୁଜନ ହିତାୟ ବହୁଜନ ସୁଖାୟ, ବିଶ୍ୱାସର ଖବର, ମନୋରଞ୍ଜନ ଆଉ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ପରିବେଷଣ କରୁଛନ୍ତି। ଆକାଶବାଣୀର ସବୁ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଆଉ ନିଆରା, ଗୀତ ସଙ୍ଗୀତ କଥା କ'ଣ କହିବି, ଏତେ ମନ ଛୁଆ।
1: ତମେ ଆସିଲେ ସେ ରେଡିଓ କଥା କହିବ, ଇବା କଣ କହିଲେଣି ବାତ୍ୟା ହବ, ବଜାରରେ ପୁଣି ପରିବା ପତ୍ର ମିଳିବ କି ନାହିଁ, ଗଲ ଆଗ ବ୍ୟାଗଟା ନିଅ, ଯାଅ ବଜାରରୁ ପରିବା ନେଇ ଆସିବ।
0: ହଉ ହଉ, ତମେ ଆଉ ଏତେ ପାଟି କରନି, ବ୍ୟାଗଟା ଦେଲ, ମୁଁ ଯାଉଛି ବଜାରକୁ ଯାଉଛି। ଏ ରାତିଆ, ଯାଉଛି ରେ।

0: ହ୍ୟାଲୋ, ହଁ ବୋଉ, ଜେଜେବାପା, ଜେଜେମା ସମସ୍ତେ ଆମେ ଏଠି ଏକାଠି ବସୁଛୁ। ଝରକା କବାଟ ସବୁ ବନ୍ଦ ଅଛି। ଆ ନା ମ, ବାହାରେ ଫୋନ ଧରିକି ବୁଲୁନି ବୋଉ। ହ୍ୟାଲୋ ହ୍ୟାଲୋ, ଆରେ ନେଟୱାର୍କ କ'ଣ ଆସୁନି?
1: ଆରେ ନାତିଆ, ଆ ଶୁଣିବୁ, ରେଡ଼ିଓ ଶୁଣିବୁ ଆ। ଆରେ ସେ ଅନ୍ଧାରେ କ'ଣ କରୁଛୁ?
0: ଜେଜେ, ମୋର ସବୁ ନୋଟିଫିକେସନ୍ ଆସିଯିବ, ତମେ ତମର ରେଡ଼ିଓ ଶୁଣ। ଗଲା, ଏତିକି ବେଳେ ଚାର୍ଜ ସରିବାର ଥିଲା, ମଣିଷ କ'ଣ ଟିକେ ଦେଖିଥାନ୍ତା। ଏତିକି ବେଳକୁ ତ ଲାଇନ୍ କଟିବାର ଥିଲା, ଆଉ ମୋ ପାୱାର ବ୍ୟାଙ୍କଟା କାହିଁ? ବୋଉ ଘରେ ନଥିଲେ କିଛି ମିଳିବନି। ଜେଜେ ଜେଜେ, ମୋ ପାୱାର ବ୍ୟାଙ୍କଟା ଦେଖିଛ? ସେଇ ଯୋଉ ମ ଧଳା ଡବା ଭଳିଆ।
1: ଓହୋ, କାହିଁ ଅନ୍ଧାରେ ପାଟି କରୁଛୁ? ଆରେ କ'ଣ ଖୋଜୁଛୁ?
0: ସେଇ ମ ଯୋଉଥିରେ ମୁଁ ମୋ ମୋବାଇଲ ଚାର୍ଜ ବସାଏ।
1: ମୋବାଇଲ ଚାର୍ଜ ବସୁ ମଲା କ'ଣ? ସେଇଟା ମତେ କ'ଣ ଜଣା ଅଛି କୋଉଠି ଅଛି?
0: ଜାଣିଛି ତ, ବୋଉ ନଥିଲେ କିଛି ମିଳିବନି।
1: ଆରେ ନାତିଆ, ଆରେ ଆସୁନୁ, ଆ ଆ ଶୁଣିବୁ ଆ।
0: ମୋର ପଛେ ମୋବାଇଲରୁ ଚାର୍ଜ ସରିଯାଇଛି, ତମେ ରେଡ଼ିଓ ରେଡ଼ିଓ କହିକି ମତେ ବିରକ୍ତ କରୁଛ। ମଣିଷ ଭାବିଥିଲା ଭିଡ଼ିଓ କରିବ, ଗୀତ ପକେଇବ, ଷ୍ଟାଟସ୍ ଦେବ, ମୋବାଇଲର ଚାର୍ଜ ସରିଗଲା, ଇଏ ରେଡ଼ିଓ ରେଡ଼ିଓ ହଉଛନ୍ତି।
2: ହେଇଟି, ଆଉ ଟିକେ ଜୋରରେ ଦିଅ ମ, କ'ଣ ସେ ରେଡ଼ିଓ କହୁଛି ଟିକେ ଭଲକି ଶୁଣିବି।
3: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ତେବେ ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସତର୍କ ସୂଚନା ମୁତାବକ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି 160 ରୁ 180 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଆପଣମାନେ କଚ୍ଚା ଘରେ ନ ରହି ଯଥାଶୀଘ୍ର ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯାଆନ୍ତୁ।

0: ଜେଜେ କଣ ସତରେ ବାତ୍ୟା ହବ?
1: ଆରେ ନାତିଆ, ଆରେ ତୁ ଡର ନା, କିଛି ହବନି।
0: ହେଲେ ଜେଜେ, ବାହାରେ କଣ ହଉଛି କଣ ନାହିଁ କିଛି ଜଣାପଡ଼ୁନି।
1: ଆରେ ବାବା, ଆକାଶରେ କଣ ହଉଛି ଏସବୁ ଆକାଶବାଣୀ ଆମକୁ ଜଣେଇ ଦବ।
2: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ବାତ୍ୟା ସମ୍ବନ୍ଧୀୟ ଏକ ବିଶେଷ ସୂଚନା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ଗୋପାଳପୁର ଠାରେ ସ୍ଥଳଭାଗ ଅତିକ୍ରମ କରୁଛି। ଏହି ସମୟରେ ପବନର ବେଗ 160-180 କିଲୋମିଟର ପ୍ରତି ଘଣ୍ଟା ବହିବାର ସୂଚନା ହସ୍ତଗତ ହୋଇଛି। ଏଥିସହିତ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି। ଯଦିଓ ପୁରୀ ଜିଲ୍ଲାରେ ବାତ୍ୟାର ସିଧାସଳଖ ପ୍ରକୋପ ନାହିଁ, ତେବେ ଆପଣମାନେ ସତର୍କତା ଦୃଷ୍ଟିରୁ ବାତ୍ୟା ଆଶ୍ରୟସ୍ଥଳରେ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ। ପାଣିପାଗ ବିଭାଗର ବାତ୍ୟା ସତର୍କତା ସୂଚନା ଶୁଣିବା ସହିତ ବାତ୍ୟା ସତର୍କତାକୁ ଅନୁସରଣ କରନ୍ତୁ।

0: ଯାହା କୁହ ଜେଜେ, ରେଡ଼ିଓ ପାଇଁ ଆମେ ସବୁ ଖବର ପାଇପାରିଲୁ, ବାତ୍ୟା ବେଳେ ଭଲ କାମରେ ଆସିଲା। ଜେଜେ, ତମ ରେଡ଼ିଓକୁ ମୁଁ 3 ଷ୍ଟାର ଦେବି, ବାତ୍ୟାରେ ଏତେ ଇନଫର୍ମେସନ୍ ଦେଲା, ସବୁ ସ୍ପଷ୍ଟ ଶୁଣିଯାଉଥିଲା।
1: ଆରେ ନାତିଆ, ଆଗ ଚାଲେ ବାରି ବିଲ ଦେଖି ଆସିବା କ'ଣ ହେଇଛି, ନହେଲେ ତୋ ଜେଜେମା ଆଉ ତୋ ବୋଉ ମିଶିକିରି ଏ ଘର ଭିତରେ ଯୋଉ ବାତ୍ୟା କରିବେ ନା, ତାକୁ ଆମେ ସମ୍ଭାଳି ପାରିବାନି।

0: ଜେଜେ, କେତେ ନଡ଼ିଆ ବରଡ଼ା ସବୁ ପଡ଼ିଛି! ଓ ନୋ, ଜେଜେମା ଆଉ ବୋଉ ମିଶି ଯେଉଁ ସବୁ ଗଛ ଲଗେଇଥିଲେ, ପବନ ମାଡ଼ ଖାଇ ସବୁ ନଷ୍ଟ। ବୁଝିଲ ଜେଜେ, ତମ ରେଡିଓ ଏ ଗଛମାନଙ୍କ ପାଇଁ କିଛି କହିବା କଥା।
1: ଆରେ ବାଇଆ, ଆରେ କ'ଣ ଭାବିଲୁ, ଖାଲି କ'ଣ ବାତ୍ୟା ବେଳରେ ରେଡିଓ ସୂଚନା ଦିଏ? ମାନେ ତୋ ଭାଷାରେ କ'ଣ ଗୋଟେ ଇନଫରମେସନ। ଆରେ ଆ, ମୋ ପାଖରେ ବସିବୁ, କେତେବେଳେ ବସେ ଜାଣିବୁ। ଖାଲି ଏ ଗଛ ପାଇଁ ନୁହେଁ, ସବୁ ପ୍ରକାର ଚାଷ ବିଷୟରେ ଆଲୋଚନା ହୁଏ। ଆରେ ପରା ଆମ କିଷାନବାଣୀ କାର୍ଯ୍ୟକ୍ରମରେ।
0: ହଁ ଜେଜେ, ଚାଷ ଆମର ମେରୁଦଣ୍ଡ, ସେ ବିଷୟରେ କାର୍ଯ୍ୟକ୍ରମ ହବା କଥା। ଆଉ କ'ଣ କ'ଣ ହୁଏ? କ'ଣ ହେଲା, ହସୁଛ କାହିଁକି?
1: ଆରେ ହସିବିନି ତ ଆଉ କ'ଣ କରିବି, ଭାବୁଛି ତ ମୋବାଇଲ ଫୋନଟା ତୋ ହାତରେ ବେଶୀ ସମୟ ନାହିଁ ବୋଲି। ତୋ ମନରେ କେତେ ପ୍ରଶ୍ନ ଆସୁଛି, ଆଉ ତୋ ଜେଜେ ସହ ତୁ କେତେ ଗପୁଛୁ।
2: ହେଇଟି ଶୁଣୁଛ, ଗୋଟେ ନୂଆ ଜିନିଷ କରିଛି ବା, ଖାଇବ ଆସ।
1: ହଉ, ଆରେ ଚାଲେ ରେ ବାବା, ସିଆଡ଼େ ମୋ ଘର ମଣି ମୋତେ ଡାକିଲେଣି।
0: ଆଚ୍ଛା ଜେଜେ, କ'ଣ ରେଡିଓରେ ଆମ ବୟସର ପିଲାଙ୍କ ପାଇଁ କିଛି କୁହେ?
1: ବୁଝିଲୁ ନାତିଆ, ତମେମାନେ ହେଲ ଯୁବପିଢ଼ି। ଆରେ ରେଡିଓ କ'ଣ ତୁମମାନଙ୍କୁ ଭୁଲିଯିବ? ଛୁଆମାନଙ୍କ ପାଇଁ ଇଟିକିଲି ମିଟିକିଲି, ବୟସ୍କ ଲୋକଙ୍କ ପାଇଁ ଅସ୍ତରାଗ, ଆଉ ତୁମମାନଙ୍କ ପାଇଁ ଯୁବବାଣୀ। ସେଥିରେ କେତେ ପ୍ରତିଭାବାନ ଯୁବପିଢ଼ି ଆସୁଛନ୍ତି, ତା ସହିତ କେତେ ନିଯୁକ୍ତି ଖବର ମଧ୍ୟ ମିଳୁଛି।
0: ସତରେ?
2: ଆରେ ସେତିକି ଗପ, ଜଲ୍ଦି ବସ, ଥଣ୍ଡା ହେଇଗଲେ ଜମା ଭଲ ଲାଗିବନି। ନେଲ ଆଉ ଖାଇକି କହିଲ କେମିତି ଲାଗୁଛି।
0: ଜେଜେମା, ପୁରା ମସୁମୁସିଆ ବଢିଆ ଲାଗୁଛି, କ'ଣ ଏଇଟା?
2: ନାଁଟା କ'ଣ ମୋ ପାଟି ଅଗରେ ଅଛି ବା, କିନ୍ତୁ ନାଁଟା ସେ ଚୁଡ଼ା କଟକଟ ନା କ'ଣ ଗୋଟେ ମୋ।
0: ଆଲୋମ କ୍ୟୁଟ ଜେଜେମା, ସିଏ ଚୁଡ଼ା କଟକଟ ନା ଚୁଡ଼ା କଟଲେଟ?
2: ହଁ ହଁ, ସେଇ ସେଇ, ଏଇ କାଲି ରେଡିଓରେ ଏଇ ଆମ ମୁକ୍ତା କାର୍ଯ୍ୟକ୍ରମରେ ଶୁଣିଥିଲି ବା।
0: କ'ଣ ରେଡିଓରେ ରେସିପି ବି କହୁଛନ୍ତି?
1: ଆରେ ଖାଲି କ'ଣ ସେତିକି, ସ୍ୱାସ୍ଥ୍ୟ, ବିଜ୍ଞାନ, ଆଇନ, ନିଯୁକ୍ତି, ଦମ୍ପତି, ଆରେ ବାଟେ ଘାଟେ ନିଆରା ଲୋକଙ୍କ କଥା ବି ଆମ ପାଖରେ ପହଞ୍ଚୁଛି। କେଉଁଠି କିଏ ମେସିନରେ ଆଖୁ ପେଡ଼ିଲାଣି, ଆଉ କିଏ ସାଇକେଲରେ ଚାରିଧାମ ଯାତ୍ରା କଲାଣି।
0: ୱା ଜେଜେ ୱା, ମୁଁ ଯେତେ ଶୁଣୁଛି ସେତେ ତମ ରେଡିଓ ପାଇଁ ପଏଣ୍ଟ ବଢି ବଢି ଯାଉଛି।
1: ଆରେ ବାବା, ହେ ରେଡିଓ ତ ପାଖାପାଖି 90 ବର୍ଷ ହେଲାଣି ଲୋକଙ୍କଠୁ ପଏଣ୍ଟ ପାଇ ଆସୁଛି, ମାନେ ଲୋକମାନଙ୍କର ଭଲ ପାଇବା ପାଇ ଆସୁଛି।
0: 90 ବର୍ଷ?
1: ହଁ, ଚାଲ ଯିବା ଜେଜେ ନାତି ବାରି ସଫା କରିବା, ଆଉ ରେଡିଓ ଶୁଣିବା।
0: ହଁ ଜେଜେ, ତମ କଥା କୁହା ପେଟିର ମୁଁ ବି ଫ୍ୟାନ୍ ହେଇଗଲି।
2: କ'ଣ କହିଲ, ତମର ଯେତେ ଯାହା ହେଲେ ମୋ ବାପା କେଡ଼େ ସରାଗରେ ମତେ ବାହା ବେଳେ ବାପ ଘରୁ ଦେଇଥିଲେ ନା।

0: ରାଗି ଗଲ କି? ବୁଝିଲୁ ନାତିଆ, ଆରେ ତୋ ମୋବାଇଲ ଫୋନଟା ଏବେ ମୋର କାମରେ ଆସିବ। ଆରେ ଏଇନେ ସିନା ଲାଇଟ ନାହିଁ, ଏଇଟି ତୋ କାଗଜରେ ଲେଖିଦେବୁଟି, ମୋ ତରଫରୁ ତୋ ଜେଜେମା ପାଇଁ ହିଲଳରେ ଗୋଟେ ଗୀତଟିଏ ବଜେଇ ଦବୁ। କୋଉ ଗୀତ ଜାଣିଛୁ ଟି? ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର।
1: ଜେଜେ, ଏ ସୁବିଧା ବି ଅଛି?
2: ଯା ମସିଆଡ଼େ, ତମର ଯୋଉ ଅଲା ଝୁକିଆ କଥା।
1: ଜେଜେ ଜେଜେ ଜେଜେମା ମୋର ଲାଜ ହେଇଗଲା।

0: ସତରେ କେତେ ସୁନ୍ଦର ନାଟକଟିଏ ଥିଲା। ଆଖିରେ ଲୁହ ଆଉ ଓଠରେ ହସ ଦେଇଗଲା। ଆଜିର ଏଇ ବ୍ୟସ୍ତ 5G ଯୁଗର ପିଲାମାନେ ମୋବାଇଲ ସ୍କ୍ରିନରେ ଯେତେ ବ୍ୟସ୍ତ ରହିଲେ ବି ରେଡିଓର ସେଇ ମିଠା ସ୍ୱରର ସ୍ଥାନ କେହି ବି କେବେ ନେଇପାରିବେନି।
1: ସତ କଥା, ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଆକାଶବାଣୀ ଆଉ ରେଡିଓ ସବୁବେଳେ ପ୍ରତିଟି ଓଡ଼ିଆ ହୃଦୟର ସ୍ପନ୍ଦନ ହୋଇ ରହିବ। ପିଢ଼ି ବଦଳି ପାରେ, ଯୁଗ ବି ବଦଳି ପାରେ, କିନ୍ତୁ ଏହି ବେତାରର ସମ୍ପର୍କର ପ୍ରେମ କେବେ ବଦଳିବ ନାହିଁ।
0: ତେବେ ଆମ ଆକାଶବାଣୀର ଏହି ଗୌରବମୟ 90 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କଳାକାର, ଶ୍ରୋତାବନ୍ଧୁ ଏବଂ ଆମ ସାରା ଆକାଶବାଣୀ ପରିବାରକୁ ଅନେକ ଅନେକ ଶୁଭେଚ୍ଛା।
1: ଶ୍ରୋତାବନ୍ଧୁ, ଆମ ଆକାଶବାଣୀର ଯାତ୍ରା ଆରମ୍ଭ ହୋଇଥିଲା ଏକ ସରଳ ପ୍ରୟାସ ଭାବେ, କିନ୍ତୁ ସମୟକ୍ରମେ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଆଶା ଓ ବିଶ୍ୱାସର ପ୍ରତୀକ ହୋଇ ଉଠିଲା।
0: ଆମ ଆକାଶବାଣୀ ଦେଖିଛି ଦେଶ ସ୍ୱାଧୀନତା ଆନ୍ଦୋଳନର ସମୟ, ଯୁଦ୍ଧର ସମୟ, ଦେଖିଛି ପ୍ରାକୃତିକ ବିପର୍ଯ୍ୟୟ ଓ ବିକାଶର ନୂଆ ଅଧ୍ୟାୟ।
1: ବିପଦ ସମୟରେ ସଠିକ୍ ସୂଚନା ପହଞ୍ଚାଇବା ଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ପର୍ଯ୍ୟନ୍ତ ଆକାଶବାଣୀ ନିଜ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଛି।
0: ଓଡ଼ିଆ ଭାଷା, ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିର ବିକାଶରେ ଏହାର ଅବଦାନ ଅତୁଳନୀୟ। ଅନେକ କବି, ଲେଖକ, ଗାୟକ ଓ କଳାକାର ଆକାଶବାଣୀ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି।
1: ଗାଁର ଚୌତରା ଠାରୁ ଆରମ୍ଭ କରି ସହରର ଅଟ୍ଟାଳିକା ପର୍ଯ୍ୟନ୍ତ, ସଙ୍ଗୀତ ଠାରୁ ଆରମ୍ଭ କରି ସମ୍ବାଦ ପର୍ଯ୍ୟନ୍ତ, ଶିକ୍ଷା ଠାରୁ ମନୋରଞ୍ଜନ ପର୍ଯ୍ୟନ୍ତ, ଲୋକକଳା ଠାରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଆକାଶବାଣୀ ସବୁବେଳେ ଲୋକଙ୍କ ସହ ରହିଛି, ଲୋକଙ୍କ କଥା କହିଛି ଓ ଲୋକଙ୍କୁ ଯୋଡ଼ି ରଖିଛି।
0: ତେବେ ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିଶ୍ୱସନୀୟତା। ଯେତେବେଳେ ତଥ୍ୟର ଭିଡ଼ ମଝିରେ ସତ୍ୟକୁ ଖୋଜିବା ଅସମ୍ଭବ ହୋଇପଡ଼େ, ସେତେବେଳେ ଆକାଶବାଣୀ ଏକ ନିର୍ଭରଯୋଗ୍ୟ ଉତ୍ସ ଭାବେ ନିଜ ପରିଚୟ ବଜାୟ ରଖେ।
1: ସମୟ ବଦଳିଛି, ପ୍ରଯୁକ୍ତି ମଧ୍ୟ ବଦଳିଛି, ଆଉ ଆକାଶବାଣୀ ସମୟ ସହ ନିଜକୁ ପରିବର୍ତ୍ତନ ମଧ୍ୟ କରିଛି। 90 ବର୍ଷର ଏହି ଅନନ୍ୟ ଯାତ୍ରାରେ ଅସଂଖ୍ୟ କଳାକାର, ସାହିତ୍ୟିକ, ସାମ୍ବାଦିକ, କୃଷକ, ଯୁବକ ଓ ଶ୍ରୋତାଙ୍କ ସ୍ୱପ୍ନ, ସୃଜନଶୀଳତା ଓ ଅନୁଭୂତି ଗୁଞ୍ଜରିତ ହୋଇଛି। ଆଉ ଆପଣ ଜାଣିଛନ୍ତି କି, FM ସେବା, ଡିଜିଟାଲ ପ୍ରସାରଣ, ମୋବାଇଲ ଆପ୍ ଓ ଅନଲାଇନ୍ ଷ୍ଟ୍ରିମିଂ ମାଧ୍ୟମରେ ନୂଆ ପିଢ଼ିଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ସକ୍ଷମ ହୋଇପାରିଛି।
0: ତେବେ ଆକାଶବାଣୀର ଜଣେ ନିୟମିତ ଶ୍ରୋତା ଭାବେ ପୁରୀ ବଡ଼ଶଙ୍ଖର ଦିବାକର ଆଚାର୍ଯ୍ୟ ମଉସା କୁହନ୍ତି ଯେ
2: ମୋ ନାଁ ଦିବାକର ଆଚାର୍ଯ୍ୟ। ଆକାଶବାଣୀ ହେଉଛି ସବୁଠୁ ଭଲ ଜିନିଷ ରେଡ଼ିଓ। ଯେତେବେଳେ ମହାବାତ୍ୟା ହେଲା, ଲାଇନ୍ ସବୁ କଟିଗଲା, କେଉଁଠୁ ରେଡ଼ିଓଟିଏ ବାଜିଲା ନାହିଁ, TV ବନ୍ଦ ହେଇଗଲା। ତେଣୁ ମୁଁ ଗୋଟେ ଆଜ୍ଞା ରେଡ଼ିଓ ମଣିଷ କହିଲେ ଚଳେ। ତେଣୁ ମୁଁ ରେଡ଼ିଓରେ ବ୍ୟାଟେରୀ ପକାଏ, ବ୍ୟାଟେରୀ ପକାଇକିରି ଶୁଣେ, ଅନ୍ୟମାନଙ୍କୁ ବି ଶୁଣାଏ। ତେଣୁ ମୋତେ ସେଇ ସାହସ କହନ୍ତି ତୁମେ ଗୋଟେ ରେଡ଼ିଓ ମଣିଷ, ତ ମୋତେ ତ ରେଡ଼ିଓ ଭଲ ଲାଗେ ଆଉ। 13 February ହେଉଛି ରେଡ଼ିଓ ଦିବସ, ସେଇଦିନ ମୁଁ ରେଡ଼ିଓକୁ ମୁଁ ଏଠି ମୋ ଦୋକାନ ଆଗରେ ରଖି ଫୁଲମାଳ ପକାଇ ପୂଜା ଅର୍ଚ୍ଚନା କରେ। ଲୋକମାନେ ଆସି ଦେଖନ୍ତି, ଆଚାର୍ଯ୍ୟ କ'ଣ କରୁଛ? ମୁଁ କହିଲି ଆଜି ରେଡ଼ିଓ ଦିବସ, ରେଡ଼ିଓକୁ ପୂଜା କରୁଛୁ, ସିଏ ଆମକୁ ବହୁତ ଜ୍ଞାନ ଦେଉଛି, 12 କଥା ଆମେ ତାଠୁ ଶୁଣୁଛେ, ଶୁଣା ଦ୍ୱାରା ଆମକୁ ବହୁତ ଖୁସି ଲାଗୁଛି, ଅନ୍ୟମାନେ ବି ଶୁଣିକିରି ଖୁସି ହେଉଛନ୍ତି। ଯାହା ହଉ, ଯେ ତୁମେ ଆଜିକାଲି ଯୁଗରେ ଗୋଟେ ରେଡ଼ିଓ ରଖି ବଜାଇ ପାରୁଛ, ଏଇଟା ଭାଗ୍ୟର କଥା। ତେଣୁ ମୁଁ ରେଡ଼ିଓ ମଣିଷ କହିଲେ ଚଳେ ଆଜ୍ଞା। ମୁଁ ରେଡ଼ିଓରେ ତୁମର 7:00 ମୁଁ ଦୋକାନ ଖୋଲେ ମା, ଦିନ 1 ପର୍ଯ୍ୟନ୍ତ ମୁଁ ରେଡ଼ିଓ ବାଜେ, ତା ଦେହରେ ଯେଉଁ ପ୍ରୋଗ୍ରାମ, ଯୁଆଡ଼ୁ ପ୍ରୋଗ୍ରାମ ଆସିଲା ଶୁଣିବି। ତେଣୁ ପୁଣି

0: ପାଞ୍ଚଟାରୁ ରାତି 10:30 ପର୍ଯ୍ୟନ୍ତ ବାଜେ। ମତେ ସବୁ ପ୍ରୋଗ୍ରାମ ଭଲ ଲାଗେ। ରେଡିଓ ମୋର ଜୀବନ। ରେଡିଓ ଯଦି ବନ୍ଦ ହେଇଯିବ, ଧର ଲାଇନ କଟିଗଲା ତମର ସେଠି, ମୋର ତ ନାହିଁ କି ଧର ଆମର ଲାଇନ କଟିଗଲା, ରେଡିଓ ଯଦି ବନ୍ଦ ହେଇଗଲା, ମତେ ଗୋଟେ କେମିତି ଗୋଟେ ଲାଗିବ ନା? ଆରେ କ'ଣ ଗୋଟେ ହାଲକା କିନ୍ତୁ ଶୁଣସାନ କ'ଣ ଲାଗୁଛି, ରେଡିଓ କ'ଣ ବାଜୁନି? ରେଡିଓ ମୋର ଖରାପ ହେଇଗଲା କି? ଆଉ ମୁଁ ଏଇଆ ଭାବେ ଆଜ୍ଞା, ତେଣୁ ରେଡିଓ ମୋର ଜୀବନ କହିଲେ ଚଳେ। ମତେ ରେଡିଓ ଭାରି ଭଲ ଲାଗେ। ମୁଁ ଦୀର୍ଘ 40 ବର୍ଷ ହେଲା ରେଡିଓ ଶୁଣିଛି। ମୁଁ 15 ବର୍ଷ ତଳେ ମୋତେ ହେଇଥିଲା, ମୁଁ ଗାଁରେ ଥିଲି, ମୁଁ ଆମ ବାପା ଗୋଟେ ରେଡିଓ ଆଣିଥିଲେ। ସେତେବେଳେ କାଠ ଢବଲ ଭଳିଆ ରେଡିଓ ଆସୁଥିଲା, ବ୍ୟାଟେରୀ ପକାଇ ବାଜୁଥିଲା। ଆମ ଗାଁ ପଟେ ଲାଇନ ନଥିଲା, ବ୍ୟାଟେରୀ ପକାଇ ଆମେ ବାଜାଉ, ତେଣୁ ଅନ୍ୟ ଲୋକମାନେ ବି ଆମ ଗୋଟେ ଟୁଲ୍ ଉପରେ ଥୋଇଯାଉ। ଗାଁ ଲୋକମାନେ ଆସିକି ନ୍ୟୁଜ୍ ଆଚିର ସମ୍ବାଦ, ଦିଲ୍ଲୀ ସମ୍ବାଦ, କୃଷି ସଂସାର ଭଲ ମନ୍ଦ ସବୁ ଶୁଣନ୍ତି, ସେମାନେ ବହୁତ ବି ଖୁସି ହୁଅନ୍ତି। ଦୁର୍ଗା ପୂଜା ଟାଇମ୍ରେ ଗୀତିନାଟ୍ୟ ଦିଏ, ଗଣେଶ ପୂଜାକୁ ଗୀତିନାଟ୍ୟ ଦିଏ, ଆଉ ସେଗୁଡ଼ା ସବୁ ବସି ଲୋକ 10:30-11 ରାତି ପର୍ଯ୍ୟନ୍ତ ବସି ଶୁଣନ୍ତି, ଭଲ ଲାଗେ। ତ ଗୋଟିଏ କଥା, ମୋଟାମୋଟି ରେଡ଼ିଓ ମୋତେ ବହୁତ ଭଲ ଲାଗେ। ମୁଁ ଟିଭି ଦେଖିବା ମୋତେ ଭଲ ଲାଗେନି, ରେଡ଼ିଓ ମୋତେ ଶୁଣିବାକୁ ଭଲ ଲାଗେ। ମୁଁ ବାର୍ତ୍ତା ଏତିକି ଦେବି ପିଲାମାନେ, ତୁମମାନେ ସବୁ ରେଡ଼ିଓ ଶୁଣ। ରେଡ଼ିଓରେ କେତେ ପ୍ରକାର ଦେଶ ବିଦେଶ ଖବର ଆସୁଛି, କେତେ ନୀତି ଶିକ୍ଷା ଆସୁଛି, ତେଣୁ ସେଇଟା ଟିକେ ଶୁଣ। ମୁଁ ଆସି ମୋତେ 70 ବର୍ଷ ହେଲାଣି, ମୋ ପାଖରେ ଲୋକ କାହିଁ ଲାଇନ୍ ଠିଆ ହେଉଛନ୍ତି ଏ ମିଠା କଥା ବୋଧେ ଶୁଣିବା ପାଇଁ? ରେଡ଼ିଓ ଟିକେ ବାଜୁଛି, ଲୋକ କାନ ଦେଇ ଶୁଣନ୍ତି, ଆମର କାମକୁ କାମ ହୁଏ। ରେଡ଼ିଓ ଥାଏ, ରେଡ଼ିଓ ତାର ବାଜେ, ଲୋକମାନେ ବି ରେଡ଼ିଓ ଶୁଣି ଉପକୃତ ହୁଅନ୍ତି। ଖାଲି ଏତିକି କଥା କହନ୍ତି, ଇଏ ଯୁଗରେ ପୁଣି ତୁମେ ରେଡ଼ିଓକୁ ଜୀବନ୍ତ କରି ପାଖରେ ରଖି ବସିଛ, ମୁଁ ରେଡ଼ିଓ ମୋ ଜୀବନ, ରେଡ଼ିଓ ବନ୍ଦ ହେଇଗଲେ ମୋର ଖାଇବା ବନ୍ଦ ହେଇଯିବ। ମୁଁ ତେଣୁ ରେଡ଼ିଓକୁ ଭାରି ଲାଇକ୍ କରେ ଆଜ୍ଞା।
1: ଶ୍ରୋତା ବନ୍ଧୁ, ସେହିପରି ଆମ ଆକାଶବାଣୀର ଆଉ ଜଣେ ପ୍ରଶଂସକ ଭାବେ ଯୁବ ଅଧ୍ୟାପକ ସିଦ୍ଧାର୍ଥ ସୈରନ୍ କୁହନ୍ତି ଯେ,
2: ନମସ୍କାର, ମୁଁ ସିଦ୍ଧାର୍ଥ ସାଇରନ୍, ଶ୍ରୀକ୍ଷେତ୍ର ପୁରୀରୁ କହୁଛି। ଆକାଶବାଣୀ ମୁଁ ପ୍ରାୟ ମୋର ପିଲାବେଳୁ ଶୁଣି ଆସୁଥିଲି, ବି ବିଗତ 6-7 ବର୍ଷ ହବ କ୍ରମାଗତ ଗୋଟେ ବିଧିବଦ୍ଧ ଧାରାରେ ପଡିକି ଶୁଣି ଆସୁଛି। ସେତେବେଳେ ପିଲାବେଳେ ଅଜାଙ୍କ ଘରୁ ଗଲେ ପୁରୁଣା କଳା ରେଡିଓ ଖୋଜା ହଉଥିଲା, କିଏ ସମାଚାର ଶୁଣିବ, କିଏ ଅଧିକ ଗୀତ ମନେ ରଖିବ, କାରଣ ସେତେବେଳେ ତ ଆଜି ଭଳି ସମସ୍ତଙ୍କ ହାତରେ ଫୋନ ନଥିଲା, ତେଣୁ ଟିଭି ଆଉ ଟିଭି ପରେ ରେଡିଓ, କିଏ କେତେ ଗୀତ ମନେ ରଖିପାରୁଛି, କିଏ କେତେ ସମାଚାର ମନେ ରଖିପାରୁଛି, ତାକୁ ନେଇ ଗୋଟେ ବିଧିବଦ୍ଧ ପ୍ରତିଯୋଗିତା ଲାଗିଯାଉଥିଲା କୋମଳମତି ଶିଶୁମାନଙ୍କ ଭିତରେ ଘରେ। ତେଣୁ ସେଇଟା ହିଁ ସବୁଠୁ ବଡ ସ୍ମୃତି ଆଉ ସବୁଠୁ ବଡ ମଜଳିଆ ଘଟଣା ବି ସେଇ ଗୋଟିକ, ଯେ ରେଡିଓକୁ ନେଇକି ରେଡିଓ କ'ଣ କିଛି କେହି ବୁଝୁନଥିଲୁ, ରେଡିଓର ମହତ୍ତ୍ୱ ବି କିଛି କେହି ବୁଝୁନଥିଲୁ, କିନ୍ତୁ ରେଡିଓ ଗୋଟେ ପାଖରେ ଥିଲେ ଯେ ମଜା ଲାଗିବ, ଆଉ କିପ୍ୟାଡ୍ ଫୋନ୍ ଗୋଟେ ମିଳିଗଲେ ସେଇଥିରେ ତାର 3.5 mm ଜ୍ୟାକ୍ରେ ୱାୟର୍ଡ ଇୟରଫୋନ୍ ଖେଞ୍ଚିକି ସେଥିରେ ଗୀତ ଶୁଣିବା, ସେଇ ତାର ଯୋଉ ମଜା ଆଉ ତାର ଯୋଉ କୌତୁହଳ, ତାର ଯୋଉ ଆକର୍ଷଣ ପିଲାବେଳର, ସେଇଟା ବର୍ତ୍ତମାନ ଆଉ ନାହିଁ। ତେଣୁ ମୁଁ କହିବି, ମୋ ପାଇଁ ତ ଏଇଟା ସବୁଠୁ ବଡ ସ୍ମୃତି ଆଉ ସବୁଠାରୁ ବଡ ମଜାଳିଆ ଘଟଣା। ଆକାଶବାଣୀ ସହିତ ମୋର ପ୍ରଥମ ସ୍ମୃତି କହିଲେ, ପିଲାବେଳେ ଯେତେବେଳେ ସ୍କୁଲରୁ ଫେରିବା ପରେ ଘରେ ରେଡିଓ ହଉ, ଫିଲିପ୍ସ ରେଡିଓ ସେତେବେଳେ ଚାଲୁଥିଲା, କିମ୍ବା ଫୋନ୍ରେ, ମୋବାଇଲ ଫୋନ୍ରେ ଆକାଶବାଣୀ ଖୋଲି ଦେଇକି ଶୁଣିବା, ସିନେମା ଗୀତ ବିଶେଷ କରି ପୁରୁଣା ହିନ୍ଦୀ ଆଉ ପୁରୁଣା ଓଡ଼ିଆ ଗୀତ, ଯୋଉଟା ଆଧୁନିକ ସମସାମୟିକ ଗୀତ ଠାରୁ ରୂପ ରଙ୍ଗ ଛନ୍ଦରେ ଖୁବ୍ ଭିନ୍ନ, ତାକୁ ହିଁ ଶୁଣିବାଟା ବୋଧେ କୋଉଠି ନା କୋଉଠି ମୁଁ କହିବି ଆକାଶବାଣୀ ସହିତ ମୋର ପ୍ରଥମ ସମ୍ପର୍କ, ଆଉ ସେଇଟା ହିଁ ସବୁଠାରୁ ପ୍ରଥମ ସ୍ମୃତି ଯୋଉଟା ଆଜି ପର୍ଯ୍ୟନ୍ତ ସଜଳ ଅଛି, ଆଉ ମୁଁ ନିଶ୍ଚିତ ଆଗକୁ ସବୁଦିନ ପାଇଁ ସଜଳ ରହିଥିବ, କାରଣ ସେ ସ୍ମୃତି, ସେ ମଜା, ସେ ମନର ଚହଟ କେବେ ବି ମରିବାର ନୁହେଁ। ମୋ ଜୀବନରେ ଆକାଶବାଣୀର ପ୍ରଭାବ ଯେତିକି ଅଛି ବୋଲି ମୁଁ କହିବିନି, ଆକାଶବାଣୀର ପ୍ରେରଣା ସେତିକି ଅଛି ବୋଲି କହିବି। କିଛି ଗୋଟେ ଖୋଜି ପାଇବାର, କିଛି ଗୋଟେ ସୁମଧୁର ସ୍ମୃତି ସାଉଁଟିବାର, ଯୋଉ କହନ୍ତି ମନର ଜିଜ୍ଞାସା ମେଣ୍ଟେଇବାର ଯୋଉ ସୁବିଧାଟା ଆକାଶବାଣୀ କରେ, ସେଇଟା ଆଜିର ଇଣ୍ଟରନେଟ୍, ଆଜିର ଫୋନ୍ ତାଠୁ 100 ଗୁଣ ଦ୍ରୁତ ଆଉ 100 ଗୁଣ ପର୍ଟିକୁଲାର ହବା ସତ୍ତ୍ୱେ ବି କରିପାରୁନାହିଁ ବା କରିପାରିବ ନାହିଁ। ତେଣୁ ମନରେ ଯୋଉ ଉନ୍ମାଦନା, ଯୋଉ ଉତ୍ସାହ ଉଙ୍କି ମାରୁଥିବ, ତାକୁ କେମିତି ପ୍ରଶମିତ କରାଯାଏ, ସେଇଟା ମତେ ଲାଗେ ଯେ ଆକାଶବାଣୀଠୁ ଅଧିକ ଭଲ, ଅଧିକ ମାର୍ମିକ ଭାବରେ କେହି ଆଜି ପର୍ଯ୍ୟନ୍ତ କରିପାରିନାହାନ୍ତି। ସେଇଟା ହିଁ କାରଣ ଯେ ଯୁବବାଣୀଙ୍କୁ ଲୋକମାନେ ଆଜି ପର୍ଯ୍ୟନ୍ତ ଶୁଣୁଛନ୍ତି, ପିଲାଠୁ ନେଇକି ବୁଢା ପର୍ଯ୍ୟନ୍ତ, ବୁଢା ଲୋକ ବି ଯୁବବାଣୀ ଶୁଣୁଛନ୍ତି। ସେମାନେ ବିଶ୍ୱାସ ରଖୁଛନ୍ତି ଯେ ସେମାନେ ବୃଦ୍ଧ ବୟସରେ ବି ଯୁବକ ସୁଲଭ ଆଚରଣ ନେଇକି ବଞ୍ଚିପାରୁଛନ୍ତି, ତାଠୁ ବଡ ଆଶ୍ୱାସନାର କଥା ଆଉ କ'ଣ ହେଇପାରେ। ତେଣୁ ପ୍ରଭାବ ମୁଁ କହିବିନି, କିନ୍ତୁ ଆଶ୍ୱାସନା ଓ ପ୍ରେରଣା ନିଶ୍ଚିତ ରହିଛି, ଆଉ ଏ ପ୍ରେରଣା ଯୁଗ ଯୁଗ ପର୍ଯ୍ୟନ୍ତ ରହିଥିବ। ଯେ ପର୍ଯ୍ୟନ୍ତ ଆକାଶବାଣୀ ଶୁଣୁଥିବା ଲୋକମାନେ ଥିବେ, ସେ ପର୍ଯ୍ୟନ୍ତ ଆକାଶବାଣୀର ମର୍ମ କେବେ ବି ସମାଜରୁ ଲିଭିବନି, ଏଟା ମୋର ଦୃଢ ବିଶ୍ୱାସ। ଯଦି ମତେ ପଚାରୁଛନ୍ତି, ତେବେ ମୁଁ ତ ନିଶ୍ଚିତ କହିବି ରେଡିଓର ପ୍ରାସଙ୍ଗିକତା କାଲି ଥିଲା, ଆଜି ଅଛି, ଆସନ୍ତାକାଲି ସବୁଦିନେ ରହିଥିବ, କିନ୍ତୁ ତା ସଙ୍ଗେ ସଙ୍ଗେ ଏଟା ବି ସତ୍ୟ ଯେ ରେଡିଓ ଆଉ ବର୍ତ୍ତମାନ କେବଳ ବାକ୍ସରେ ଧରିକି ଶୁଣିବାଟା ହିଁ ଧାର୍ଯ୍ୟ ହେଇନାହିଁ। ମାନେ ନାହିଁ ଯେ କେବଳ ଆମେ ରେଡିଓକୁ ବାକ୍ସରେ ଧରିକି ଶୁଣିବା ତାହେଲେ ହିଁ ରେଡିଓର ମଜା ନେଇପାରିବା। ଆଜିକାଲି ଦୁନିଆ ବହୁତ ଆଗକୁ ଗଲାଣି, ପୃଥିବୀ ବହୁତ ଉନ୍ନତି କଲାଣି, ପ୍ରଗତି କଲାଣି, ପ୍ରଯୁକ୍ତି କ୍ଷେତ୍ରରେ ଆମେ ବହୁତ ଆଗକୁ ଅଗ୍ରସର ହେଇସାରିଲୁଣି। ତେଣୁ ଫୋନରେ ହଉ, କମ୍ପ୍ୟୁଟରରେ ହଉ, ଲ୍ୟାପଟପ୍ରେ ହଉ, ଟାବଲେଟ୍ରେ ହଉ, ଯାହା ବି ମାଧ୍ୟମ ରହିଛି ଲୋକମାନଙ୍କ ପାଖରେ, ସବୁଥିରେ

0: ସହିତ ଆମେ ରେଡିଓ ଆପ୍ଟିଏ ଇନଷ୍ଟଲ କରିପାରିବା ଏବଂ ସେଥିରୁ ଶୁଣିପାରିବା। ମଜା କିଛି କମ୍ ନୁହେଁ ଏବଂ ପୃଥିବୀ ସହିତ ତାଳ ଦେଇକି ତ ଚଳିବାକୁ ହିଁ ପଡ଼ିବ। ରେଡିଓକୁ ତ ଦିନେ ନା ଦିନେ ପୃଥିବୀରୁ ନିଶ୍ଚିହ୍ନ ହେବାକୁ ହିଁ ପଡ଼ିବ, କିନ୍ତୁ ରେଡିଓର ଏଇ ଯୋଉ ପରମ୍ପରା FM ର ଏଇ ଯୋଉ ଧାରା ଫୋନ୍ରେ ଆଜି ପର୍ଯ୍ୟନ୍ତ ବଜାୟ ରହିଛି, ମୋ ମତରେ ସେଇଟା କେବେ ଏତେ ସହଜରେ ଯିବାଟା ସମ୍ଭବ ନୁହେଁ। ହଁ, ଏଇଟା ସତ କଥା, ଗୁରୁତ୍ୱ ସବୁଦିନେ ଥିଲା, ଆସନ୍ତାକାଲି ବି ଥିବ, କିନ୍ତୁ ବାକ୍ସ ରୂପକ ରେଡିଓର ଗୁରୁତ୍ୱ ରହି ନାହିଁ ଆଉ ମୋ ମତରେ କୋଉଠି ନା କୋଉଠି ରହିବନି ବି ବେଶୀ ଦିନ ପର୍ଯ୍ୟନ୍ତ। କିନ୍ତୁ ରେଡିଓର ଉପଲବ୍ଧି ଲୋକମାନେ ସବୁବେଳେ ଅଙ୍ଗେ ଅଙ୍ଗେ ନିଭାଉଥିବେ, ରେଡିଓର ଆବଶ୍ୟକତା ଲୋକମାନେ ସବୁବେଳେ ଅନୁଭବ କରୁଥିବେ, ଯୋଉଟାକୁ ସେମାନେ ନିଜର ଫୋନ୍ରେ ନିଜର ପକେଟ୍ରେ ସବୁବେଳେ ଖୋଜିକି ପାଇପାରିବେ ସୁଲଭରେ। ଆକାଶବାଣୀର ମଜା କେବଳ ଗୀତ ସଙ୍ଗୀତ ବିଭିନ୍ନ ପ୍ରକାର ଛନ୍ଦ ଆଉ ସମ୍ବାଦ ଶୁଣିବାରେ ହିଁ ଥାଏ, ଆଉ ମୋର ସେଥିରୁ କିଛି ଭିନ୍ନ ନୁହେଁ, ମୋର ବି ଠିକ ସେହିପରି। ଆକାଶବାଣୀର 90 ବର୍ଷର ଯାତ୍ରା ମାନେ ଗୋଟେ ସୁଦୀର୍ଘ ଇତିହାସ। ଏଇଟା ଆକାଶବାଣୀର ଯାତ୍ରା ଯେତିକି, ସ୍ୱତନ୍ତ୍ର ଓଡ଼ିଶାର ଯାତ୍ରା ସେତିକି। ତେଣୁ ଆକାଶବାଣୀର ଯାତ୍ରା ସଙ୍ଗେ ସଙ୍ଗେ ମୋ ମତରେ ଓଡ଼ିଶାର ପ୍ରଗତି, ଓଡ଼ିଶାର ଦୁର୍ଗତି, ଓଡ଼ିଶାର ଉନ୍ନତି, ଓଡ଼ିଶାର ଉତ୍ଥାନ ପତନ, ଏଇ ସବୁର ଯୋଉ ଦିଗ ଗୁଡାକ ବାହାରିକି ଆସିବ ବା ଆସିପାରିବ, ତାଠୁ ବଡ ମାନେ ମୋ ମତରେ ତାଠୁ ବଡ ବିଷୟ କିଛି ହିଁ ହେଇନପାରେ। କାରଣ ଆକାଶବାଣୀ ସେତିକି ହିଁ ଲୋକମାନଙ୍କ ଭିତରେ ଚଳଚଞ୍ଚଳ ହେଇପାରିଛି, ଯେତିକି ଓଡ଼ିଆତ୍ୱର ମାନସିକତା ଲୋକମାନଙ୍କ ଭିତରେ ବଢ଼ିପାରିଛି। ତେଣୁ ଆକାଶବାଣୀର ଇତିହାସ ଏ ଓଡ଼ିଆ ଜାତିର, ଓଡ଼ିଆ ଅସ୍ମିତାର, ଓଡ଼ିଆ ସାହିତ୍ୟ, ଓଡ଼ିଆ କଳା, ଓଡ଼ିଆ ଇତିହାସ, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରାର ଇତିହାସ, ଆକାଶବାଣୀର ପ୍ରଗତି, ଓଡ଼ିଶାର ପ୍ରଗତି। ଆଗାମୀ ଦିନ ପାଇଁ ମୁଁ ନିଶ୍ଚିତ ଆଶା କରିବି ଆକାଶବାଣୀ ଦ୍ରୁତ ଗତିରେ ଆହୁରି ଆଗକୁ ଚାଲୁ, ଅଧିକ ଜନାଦୃତ ହେଉ, ଦୀର୍ଘଜୀବୀ ହେଉ ଆକାଶବାଣୀ, ଏବଂ ତାର ଏ ଯାତ୍ରାରେ ଓଡ଼ିଶାର ପ୍ରତ୍ୟେକ ନରନାରୀ ସହଭାଗୀ ହୁଅନ୍ତୁ, ଜନମାନସକୁ ପରିବର୍ତ୍ତିତ କରିବାରେ, ସେମାନଙ୍କୁ ଅଧିକ ଉଦ୍ବୁଦ୍ଧ କରିବାରେ, କଳା ସଂସ୍କୃତି ସାହିତ୍ୟରେ ରୁଚି ବୃଦ୍ଧି କରିବାରେ ସହାୟକ ହେଉ। ଫୋନ୍ ବ୍ୟବହାର କରନ୍ତୁ ବେଶ, ମନା ନାହିଁ, କିନ୍ତୁ ନିଜର ଜଡ଼, ନିଜର ରୁଟ୍ ସହିତ ସମସ୍ତେ ଜଡ଼ିତ ରୁହନ୍ତୁ, ସମସ୍ତେ ନିଜକୁ ନିମ୍ନ ସ୍ତରରେ ନ ରଖି ଉର୍ଦ୍ଧ୍ୱଗାମୀ ହେବାକୁ ଚେଷ୍ଟା କରନ୍ତୁ। ଧନ୍ୟବାଦ।
1: ଯୁବବନ୍ଧୁ, ଏଇ ତ ଥିଲା ଆମ ଶ୍ରୋତାଙ୍କ ମତ। ଆଜି ଆମ ଆକାଶବାଣୀକୁ ପୂରୁଛି 90 ବର୍ଷ। ଆମ ଆକାଶବାଣୀ ହେଉଛି ପରମ୍ପରାର ଏକ ଗୌରବର ପ୍ରତୀକ, ବିଶ୍ୱାସର ଭିତ୍ତି ଓ ଭବିଷ୍ୟତର ନୂଆ ସମ୍ଭାବନାର ଏକ ପ୍ରେରଣାଦାୟକ ଅଧ୍ୟାୟ।
2: ଆମ ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟ, ଏହି ଆଦର୍ଶକୁ ହୃଦୟରେ ଧାରଣ କରି 90 ବର୍ଷ ଧରି ଜନସେବାର ଅବିରତ ଯାତ୍ରାରେ ଅଗ୍ରସର।
1: ଶ୍ରୋତାବନ୍ଧୁ, ଆଶା କରୁଛି କି ଆଜିର କାର୍ଯ୍ୟକ୍ରମ ସହ ଯେପରି ଆପଣ ଯୋଡ଼ି ହେଇକି ରହିଲେ, ସେହିଭଳି ଭାବେ ଆଗାମୀ ଦିନରେ ମଧ୍ୟ ଆପଣ ଆମ ସହ ଯୋଡ଼ି ହୋଇ ରହିବେ। ବର୍ତ୍ତମାନ ସମୟ ହୋଇଯାଇଛି ଆଜିର ଅଧ୍ୟାୟକୁ ସମାପ୍ତ କରିବା ପାଇଁ, କିନ୍ତୁ ତା ପୂର୍ବରୁ ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ଆପଣଙ୍କ ମତାମତଟି ଆମକୁ ଚିଠି ମାଧ୍ୟମରେ ନିଶ୍ଚିତ ଜଣାଇବେ।
2: ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
1: ଏଥିସହିତ ଆପଣ ଆପଣଙ୍କର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892।
2: ଆଉ ତା ସହିତ ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତେବେ ପୁଣି ଥରେ ଦେଖା ହେବ ଏକ ନୂତନ ଅଧ୍ୟାୟରେ ଏକ ନୂତନ ବିଷୟବସ୍ତୁ ସହିତ। ସେଥି ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ଥିଲୁ ଆମେ ଆପଣଙ୍କର ଯୁବସାଥୀ, ମୁଁ ଭାଗ୍ୟଶ୍ରୀ,
2: ଆଉ ମୁଁ ଶୁଭଦର୍ଶିନୀ।
1: ରହୁଛୁ,
2: ନମସ୍କାର, ଜୟ ଭାରତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶୈଳଭମା ମହାପାତ୍ରଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ। ବର୍ତ୍ତମାନ ଶୁଣନ୍ତୁ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ। ଗୀତ ରଚନା କରିଛନ୍ତି ଗୀତିକାର ସୁରେଶ ପଣ୍ଡା।

ଶ୍ରୋତା ବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଭଜନ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣନ୍ତୁ ଅନସୂୟାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଗୀତିକାର ବସନ୍ତରାଜ ସମଲ ଏବଂ ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଳା।

ଶ୍ରୋତାବନ୍ଧୁ ଶୁଣୁଥିଲେ କଣ୍ଠଶିଳ୍ପୀ ଅନସୂୟାଙ୍କ କଣ୍ଠରୁ ପରବର୍ତ୍ତୀ ଶ୍ରୀ ଜଗନ୍ନାଥଙ୍କ ଭଜନଟି ଶୁଣନ୍ତୁ। ବଦ୍ରୀ ମିଶ୍ରଙ୍କ ହୃଦୟସ୍ପର୍ଶୀ ଗୀତ ରଚନାକୁ କଣ୍ଠରେ ସଜେଇଛନ୍ତି କଣ୍ଠଶିଳ୍ପୀ ସୌରଭ ନାୟକ।

ଶ୍ରୋତବନ୍ଧୁ ଶ୍ରୀ ଜଗନ୍ନାଥଙ୍କ ଭଜନଟି ଶୁଣୁଥିଲେ ସୌରଭ ନାୟକଙ୍କ କଣ୍ଠରୁ। ଶ୍ରୋତବନ୍ଧୁ, ଶେଷ ହେଲା ଏଇଠି ଶ୍ରୀ ଜଗନ୍ନାଥଙ୍କ ଭଜନ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଶୁଣନ୍ତୁ, ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବାଜି 40 ମିନିଟ୍‌ରେ ସାହିତ୍ୟ ସୁଧା ଶୁଣିବେ ସକାଳ 9:30 ରେ ଏବଂ ଦିନ 10ଟାରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି କାର୍ଯ୍ୟକ୍ରମ ସୂଚନା ଏବେ ଶୁଣନ୍ତୁ ପାଣିପାଗର ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମତ୍ସ୍ୟଜୀବୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶା ତଟବର୍ତ୍ତୀ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଜାରି କରାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଗଞ୍ଜାମ ଗଜପତି ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା ଚଳିତ ଅଧିବେଶନକୁ ଏଇଠି ବିରାମ ଘୋଷଣା କରୁଛୁ ଆଗାମୀକାଲି ପ୍ରାତଃ 5:51ରେ ପୁନଃ ଅଭିବାଦନ ଜଣାଇବୁ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ ଶୁଭରାତ୍ରି ଜୟ ହିନ୍ଦ